ଆକାଶବାଣୀ ରାଉରକେଲା, ଆଜି 1948 ଶତାବ୍ଦ ଆଷାଢ଼ ମାସ 28 ଦିନ, ଇଂରାଜୀ ଜୁଲାଇ ମାସ 17 ତାରିଖ ଶୁକ୍ରବାର 2026 ମସିହା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ।

0: ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: थोड़ी देर में आप सुनेंगे समाचार।

ଭଜନଟି ଶୁଣିଲେ ପ୍ରୀତିନନ୍ଦ ରାଉତରାୟଙ୍କ କଣ୍ଠରେ ନନ୍ଦକିଶୋର ସିଂଙ୍କ ରଚନାରୁ, ପରବର୍ତ୍ତୀ ଭଜନ ନମିତା ଅଗ୍ରୱାଲଙ୍କ କଣ୍ଠରେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ ଆସନ୍ତୁ ଶୁଣିବା।

ଏକ ବିଶେଷ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ନମିତା ଅଗ୍ରୱାଲଙ୍କ କଣ୍ଠରେ ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ।

ବିଶେଷ ସୂଚନା ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏଇ ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହିଦେଉଛି 8249809672। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ନମିତା ଅଗ୍ରୱାଲଙ୍କ କଣ୍ଠରେ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ।

ଶେଷ ହେଲା ଶ୍ରୀରାମଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିଲେ 227ତମ ଭାଗ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଅଷାଢ଼ ମାସର ଉଜ୍ଜଳ ପଖର ଦ୍ୱିତୀୟ ତିଥି ଅବସରରେ ଗଲାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମୂଲ ହୋଇଛି। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁମାନଙ୍କର ତିନି ରଥ ବଡ଼ଦାଣ୍ଡର ଭିନ୍ ଭିନ୍ ଜାଗାନ ଅଟକି ରହିଛି। ଆଜି ସକାଳ ବେଳା ରଥଘିଚା ଫେରଘାଏ ମୂଲ ହେବା। ଗଲାକାଲି ଉପରବେଳା 5:10 ଥି ରଥଘିଚା ମୂଲ ହୋଇଥିଲା। ଧାରିଜ ସମୟାନୁ ଡେରିଥି ରଥଘିଚା ମୂଲ ହୋଇଥିବାରୁ ତିନି ରଥ ମାର୍କେଟ ଛକ ଭିତରେ ହିଁ ରହିଯାଇଛନ୍। ପହିଲା ବଳଭଦ୍ରଙ୍କର ତାଳଧ୍ୱଜ ରଥ ଘିଚା ହେବାର ଉତ୍ତରୁ 6:20 ଥି ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ଘିଚା ମୂଲ ହୋଇଥିଲା। ଅନ୍ଧାର ହୋଇଯାଇଥିବାରୁ ଖାଲି ବିଧି ରଖବାର ଲାଗି ନନ୍ଦିଘୋଷ ରଥକେ ହାତେ ଖସରେଇକରି ସିଂହଦ୍ୱାର ନ ଅଟକେଇ ଦିଆଯାଇଛି। ରାତିର 7:25 ଥି ରଥଘିଚା ଶେଷ ଘୋଷଣା କରାଯାଇଥିଲା। ଆଜି ଉପରବେଲା ତକ ତିନି ରଥ ଗୁଣ୍ଡିଚା ମନ୍ଦିର ପାଖେ ପହଞ୍ଚିବେ। ଇତାର ଉତ୍ତରୁ ଆଇବାକାଲ ମହାପ୍ରଭୁମାନଙ୍କର ଆଡ଼ପ ମଣ୍ଡପ ବିଜେ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଥି ତିଆରି ହୋଇଥିବା ଦେଶର 75 ରେଲ ଷ୍ଟେସନକେ ଲୋକାର୍ପଣ କରିବେ। ଇଥି ଓଡ଼ିଶାର 7 ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ପାରଳାଖେମୁଣ୍ଡି ଆଉ ବିମଳଗଡ଼ ରେଲ ଷ୍ଟେସନ ସାମିଲ ଅଛି ବୋଲି ପୂର୍ବତଟ ରେଳପଥ ତରଫ ସୂଚନା ଦିଆଯାଇଛି। ଅତ୍ୟାଧୁନିକ ସୁବିଧା ସହିତ ଏହି 7 ଯାକ ଷ୍ଟେସନର ନବକଳେବର ଲାଗି ପାଖାପାଖି 109 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଲନ୍ଧରଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଥି ଆଭାସୀ ଜରିଏ ଏହି ଷ୍ଟେସନମାନଙ୍କର ଉଦ୍ଘାଟନ କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପାଠ୍ୟକ୍ରମ ଅଧୀନ ଥି 9 ଶ୍ରେଣୀ ଥି 3 ଭାଷାର ପାଠପଢ଼ାକେ ନେଇକରି ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍। ଇଟା ଛାତ୍ରଛାତ୍ରୀମାନଙ୍କର ଉପରେ ଅତକା ଚାପ ପକାବା। ଏ ଭାଷା 5 କି 6 ଶ୍ରେଣୀନୁ ମୂଲ ହୋଇଥିଲେ ଛାତ୍ରଛାତ୍ରୀମାନେ ଇତାର ସହିତ ପରିଚିତ ହୋଇପାରିଥିତେ ବୋଲି ସୁପ୍ରିମକୋର୍ଟ କହିଛନ୍। ବିଚାରପତି ଜଷ୍ଟିସ୍ ବିଭି ନାଗରଥନ ଆଉ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇକରି ହୋଇଥିବା ଖଣ୍ଡପୀଠ 9 ଶ୍ରେଣୀ ପାଠ୍ୟକ୍ରମ ଥି 3 ଭାଷା ମୂଲ ନାଇଁ କରବାର୍କେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍। ତାମିଲନାଡ଼ୁ ସରକାରଙ୍କ ତରଫରୁ ଆଗତ ଗୋଟିଏ ଆବେଦନର ଶୁଣାଣି କରିକି ସୁପ୍ରିମକୋର୍ଟ ଏ ମତାମତ ଦେଇଛନ୍। ଜାତୀୟ ପରୀକ୍ଷଣ ସଂସ୍ଥାନ NTA ତରଫରୁ ଗଲାକାଲି ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET UG 2026 ପରୀକ୍ଷା ଫଲ ବାହାରିଛି। ଏ ବଛର ମୋଟ 11,21,000 ପରୀକ୍ଷାର୍ଥୀ ପାସ୍ ହୋଇଛନ୍। ପାସ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଭିତରେ 58% ଛାତ୍ରୀ ରହିଛନ୍। ଇତାର ସହିତ 138 ଛାତ୍ରଛାତ୍ରୀ 690 ଅତକା ନମ୍ବର ରଖିକରି ସର୍ବାଧିକ ସ୍କୋର କରିଛନ୍। ପରୀକ୍ଷାର୍ଥୀମାନେ NEET ର ୱେବସାଇଟ୍ NEET.NTA.NIC.IN ଥି ନିଜର ପରୀକ୍ଷା ଫଲ ଦେଖିପାରିବେ ବୋଲି NTA ତରଫରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1117800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ କଲ୍ ଦେଇକରି SMS ଜରିଏ ଆଇବା 24 ତାରିଖ ତକ୍ ଲୋକେ

ନିମାପଡ଼ା 12ଟାରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଉମଙ୍ଗର ଶୁଣିପାରିବେ 1330ତମ ଭାଗ। ଏଇ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ସନ୍ଧ୍ୟାର କେତୋଟି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା। ସନ୍ଧ୍ୟା 5ଟାରେ ଆରତୀଟି ରହିଛି ଭକ୍ତି ଗୀତ। ଶ୍ରୀମଦ୍ ଭାଗବତର ସମୟ ରହିଛି ସନ୍ଧ୍ୟା 5:20। 5:30 ନାରୀ ମହଲ। ଆଜିର ବିଷୟ ରହିଛି ବିଜ୍ଞାନ କ୍ଷେତ୍ରରେ ନାରୀର ଭୂମିକା। ସାକ୍ଷାତକାରରେ ସାମିଲ ହୋଇଛନ୍ତି ସନ୍ମତି ଭୂମିଜ। ଛାନ୍ଦ ଶୁଣିପାରିବେ ସନ୍ଧ୍ୟା 6:10। 6:30 ଓଡ଼ିଆ ଆଲବମ୍ ଗୀତ। ଜିଲ୍ଲା ହାଲଚାଲ କ୍ରମରେ ଆଜି ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ 7:25। 7:30 ଖେତ ଖମାର। 10:00 ଶୁଣିପାରିବେ ନାଟକ ପୁରୁଷୋତ୍ତମ ଦେବ। ମୂଳ ରଚନା ଗୋଦାବରୀଶ ମିଶ୍ର, ବେତାର ରୂପାନ୍ତର ଏବଂ ପରିଚାଳନା ମନୋରଞ୍ଜନ ଦାସ। ସିନେ ସଙ୍ଗୀତର ସମୟ ରହିଛି 8:00। ଏଇ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ତିନି ରଥ ଗଢ଼ିବା ପରେ ଭଗବାନ ଏବଂ ଭକ୍ତଙ୍କ ଅପୂର୍ବ ମିଳନ ହୋଇଛି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା। ତେବେ ଗତକାଲି ସନ୍ଧ୍ୟା ହୋଇଯିବାରୁ କୌଣସି ରଥ ଶରଧାବାଲିରେ ପହଞ୍ଚିପାରିନାହିଁ। ତାଳଧ୍ୱଜ ରଥ ମାର୍କେଟ୍ ଛକ ନିକଟରେ ଥିବାବେଳେ ଦର୍ପଦଳନ ମରିଚିକୋଟ ଛକ ଏବଂ ନନ୍ଦିଘୋଷ ରଥ ସିଂହଦ୍ୱାରରୁ ଅଳ୍ପ କିଛି ବାଟ ଗଡ଼ି ଅଟକି ରହିଛି। ଗତକାଲି ରଥଟଣା ବନ୍ଦ ହେବା ପରେ ବିଧି ଅନୁସାରେ ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ନୀତି ପରେ ସର୍ବାଙ୍ଗ, ବେଶ ଓ ମଧ୍ୟାହ୍ନ ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା।

0: ଆଜି ସକାଳ 9:30 ପୁଣି ଥରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ରଥଯାତ୍ରା ସମୟରେ ପୃଥକ ପୃଥକ ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଟକରେ ଚାନ୍ଦିନୀ ଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଜବ୍ରା, ତୁଳସୀପୁର, ପିଠାପୁର, ମହାନଦୀ ବିହାର ଆଦି ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ ବଳଦେବଜୀଉଙ୍କ ରଥଟଣା ବେଳେ ରଥ ଏକ ପାଖକୁ ମାଡ଼ିଯିବାରୁ ରଥଟଣା ସ୍ଥଗିତ ରହିଛି। ଆଜି 12:30 ସମୟରେ ରଥଟଣା ଯାଇ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ ବୋଲି ସ୍ଥିର କରାଯାଇଛି। ଦେବଗଡ଼ ସହରର ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି 3 ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଛି। ଆଜି ଓ ଆସନ୍ତାକାଲି 2 ଦିନ ଧରି ରଥଟଣା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ ହୋଇଥିବା 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରହିଛି। ଏହି 7 ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ସେହିଭଳି ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ସୋନିପତ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଜାତୀୟ ପରୀକ୍ଷଣ ସଂସ୍ଥା NTA ଦ୍ୱାରା ପରିଚାଳିତ ନିଟ୍ UG 2026 ପୁନଃ ପ୍ରବେଶିକା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ମୋଟ 11,21,000 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ 58%ରୁ ଅଧିକ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ପଞ୍ଜାବର ଆର୍ୟାନ ଗୁପ୍ତା ଏବଂ ହରିୟାଣାର ପନ୍ସୁଲ ବନ୍ସଲ ସର୍ବଭାରତୀୟ ସ୍ତରରେ ଯୁଗ୍ମ ଟପର ହୋଇଥିବା ବେଳେ ଓଡ଼ିଶାରେ ଅମନ କୁମାର ନାୟକ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 382,835 ଜଣ ନାମଲେଖାଇଛନ୍ତି। ଆସନ୍ତା 23 ତାରିଖରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଧ୍ୟମରେ ଜିଲ୍ଲାସ୍ତରୀୟ ବିଶ୍ୱ ଜନସ୍ୱାସ୍ଥ୍ୟ ଦିବସ ସ୍ଥାନୀୟ ପୁରୁଣା ମେଡିକାଲସ୍ଥିତ ତାଲିମ ଗୃହରେ ଅନୁଷ୍ଠିତ ହୋଇଯାଇଛି। 2025-26 ଆର୍ଥିକ ବର୍ଷରେ ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ 7 ଚିକିତ୍ସାଳୟକୁ ମାନପତ୍ର ପ୍ରଦାନ କରାଯାଇଥିଲା। କନିକା ପ୍ରଜା ଆନ୍ଦୋଳନର ମୁଖ୍ୟ ପୁରୋଧା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ବିଧାୟକ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭଦ୍ରକରେ ପାଳିତ ହୋଇଯାଇଛି। ସଂସ୍କୃତି ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବିପ୍ଳବୀ ଚକ୍ରଧରଙ୍କ ସ୍କୃତିଚାରଣ କରିଥିଲେ। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 26 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା କୋଲନରେ ପ୍ରଦାହ। ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: କୋଲନ କହିଲେ ବୃହଯାନ୍ତ୍ର ଓଡ଼ିଆ, ଆଉ ITIS ITIS ଇଂଲିଶରେ ତା ମାନେ ହେଲା ପ୍ରଦାହ, ଅର୍ଥ କୋଲନଟା ରାଗିଛି, ବୃହଯନ୍ତ୍ରଟା ରାଗିଯାଏ। କେତେବେଳେ ଆଜ୍ଞା ରାଗେ? ମୁଁ ଯଦି ଆପଣଙ୍କୁ ଜୋର କରି ଚାପୁଡ଼ାଏ ବସେଇଦେଲି, ଆପଣ ଗାଲ ରାଗରେ ଫୁଲିକି ଲାଲ ପଡ଼ିଯାଉଛି। ଏକ୍ଜାକ୍ଟଲି ସେମିତି ଯଦି କୌଣସି ରକମ କାରଣରୁ ବୃହଯନ୍ତ୍ରରେ ପ୍ରଦାହ ହୁଏ, ସେ ରାଗିକି ଥାଏ। ତେଣୁ ଇଂଲିଶରେ ତାକୁ କୋଲାଇଟିସ୍ କହୁଛନ୍ତି, ଆମେ ତାକୁ ବୃହଯନ୍ତ୍ରର ପ୍ରଦାହ ବୋଲି କହିବା। କୋଲନଟା ତାକୁ ଓଡ଼ିଆରେ ଆମେ ବୃହଯନ୍ତ୍ର ଯେଉଁ କହିଲୁ, ତାର କାମ ହେଲା ଝାଡ଼ା ଜମା ହେଇକି ରହେ। ସେଠି ବହୁତ ରକମ ଜୀବାଣୁ ଅଛନ୍ତି, ଉପକାରୀ ମଧ୍ୟ। ଆଉ 2.5 ଲିଟର ପାଣି ପିଉ, ଆଉ ତା ସାଙ୍ଗରେ ଭିତରେ 3-4 ଲିଟର ତିଆରି ହେଉଛି ପାଣି। ଏ 7-8 ଲିଟର ପାଣିରୁ ବା ଜଳୀୟ ପଦାର୍ଥରୁ 8 ଲିଟର ଯାକ ଆସ୍ତେ ଆସ୍ତେ ଦେହ ଭିତରୁ ପଳେଇଯାଏ। ମାତ୍ର 100-200 ଆମର ଝାଡ଼ାରେ ଯାଏ, ପରିସ୍ରାରେ ଯାଏ। କିନ୍ତୁ ପ୍ରଥମ କାମ ହେଲା କୋଲନର ଜଳୀୟ ଅଂଶକୁ ପୁଣି ତା ଦେହ ଭିତରକୁ ନେଇଯିବା। ଆଉ ସେଠି ଯେହେତୁ କୋଟି କୋଟି ଜୀବାଣୁ ଅଛନ୍ତି, ତାଙ୍କ ଭିତରେ ଲଢ଼େଇ ଲାଗିଗଲେ କୋଲନରେ ପ୍ରଦାହ ହୁଏ। କୋଲାଇଟିସର ପ୍ରଥମ ଲକ୍ଷଣ ହେଲା କ୍ରାମ୍ପି ପେନ୍, ମାନେ ପେଟ କଟା, ତଳପେଟ

0: ଏମିତି କାଟିବ ଯେ ସତେ ଯେମିତି କିଏ ଜଣେ ସେଠି ଛୁରୀ ମାରୁଛି ଏମିତି ପେଟ କାଟିବ। ତାପରେ ଯିବେ ଝାଡ଼ା ଯିବା ବେଳକୁ ଟିକିଏ ଲାଳ ପଡ଼ିବ, କେତେବେଳେ ଟିକିଏ ରକ୍ତ ପଡ଼ିବ, ଆଉ ଟିକିଏ ବାୟୁ ଯିବ, ଆପଣଙ୍କୁ ଆରାମ ଟିକିଏ ଲାଗିବ। ପୁଣି କିଛି ସମୟ ପରେ ଆସି ବସିଥିବେ, ପୁଣି ଝାଡ଼ା ଲାଗିବ। ଆଉ ଏଇଟା ପ୍ରତ୍ୟକ୍ଷରେ ଆପଣ କେଉଁଠି ଫିଷ୍ଟ ଖାଇଦେଲେ ସକାଳେ ସାଙ୍ଗେ ସାଙ୍ଗେ ଉଠିଲା ବେଳକୁ ମୁଁ କେମିତି ଯିବି ଲାଟ୍ରିନ୍, ଯିବି ଯେ ଝାଡ଼ା କିନ୍ତୁ ପରିଷ୍କାର ହେବନି, ଟିକିଏ ଲାଳ ରକ୍ତ ଟିକିଏ ପଡ଼ିବ, ପେଟ ଫମ୍ପେଇ ହେବ, ଆଉ ପେଟଟା ଲାଗିବ ଯେ ନାଗରା ଭଳିଆ, ଆହୁରି କିଛି କ୍ଲିୟର ହେଲାନି କି। ଆଉ ବେଳେବେଳେ ସେଥିପାଇଁ ଜ୍ୱର ବି ହୁଏ, ବେଳେବେଳେ କାହାର ବାନ୍ତି ବି ଟିକିଏ ଲାଗେ, ଭୋକ କମିଯାଏ। ଚିକିତ୍ସା କାରଣ ନେଇକି ଚିକିତ୍ସା, କେଉଁ କାରଣରୁ ପ୍ରଦାହ ହେଲା, ମୁଁ କହିଲି ଯେଉଁ ଏତେ କୋଟି କୋଟି ଜୀବାଣୁ ଅଛନ୍ତି, ଇନଫେକ୍ସନ୍ ଯଦି ରହିଲା ତାକୁ ଆମେ ଇଂଲିଶରେ କହୁଛୁ ଇଏଚ୍ ଇନଫେକ୍ସନ୍। ଇଏଚ୍ ଇନଫେକ୍ସନ୍ଟା ବେଶୀ କଞ୍ଚା ପରିବାପତ୍ର, ହାତ ଅପରିଷ୍କାର, ଖାଇବା ଜାଗା ଅପରିଷ୍କାର, ପାଣି ଜନିତ ଏଇ ରୋଗଟା। ପାଣିରେ ଯଦି ଇଏଚ୍ ଥାନ୍ତି ସିଏ ନିଶ୍ଚୟ ଜଣଙ୍କ ଦେହରୁ ଆଉ ଜଣକୁ ଯିବେ। ତେଣୁ ଏ ଯେଉଁ ମେସ୍ରେ ପିଲାମାନେ ଖାଉଛନ୍ତି, ସେ ପରିବା କେମିତି ଧୁଆ ହେଉଛି, କିଏ କେମିତି ହାଇଜିନ୍ ମେଣ୍ଟେନ୍ କରୁଛି, ସେଟା ଆଖିରେ କେହି ଦେଖୁନୁ। ତେଣୁ ମ୍ୟାକ୍ସିମମ୍ ୟଙ୍ଗ୍ ପିଲାଗୁଡ଼ାକ, ହଷ୍ଟେଲ ପିଲା, ଇଏ ବେଶୀ ସେ ରୋଗ ହୁଏ। ଆଉ ବେଶୀ କେଉଁଠି ଫିଷ୍ଟ ଗୋଟେ ହେଲା, ଯଦି ଗୋଟେ କଣ୍ଟାମିନେସନ୍ କେଉଁ ବ୍ୟାକ୍ଟେରିଆ ଆସି ହେଇଯାଇଛି, ତାହେଲେ ସମସ୍ତେ ଭୋଗନ୍ତି। ତେଣୁ ପ୍ରଥମ ହେଲା ଇନଫେକ୍ସନ୍। ଦ୍ୱିତୀୟରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯେଉଁ ସବୁ ଶିରା ପ୍ରଶିରା ଆମକୁ ରକ୍ତ ସଞ୍ଚାଳନ କରୁଛି ହୃଦଯନ୍ତ୍ରକୁ, ତାଙ୍କର ବି ପାୱାର କମିଯାଏ। ତେଣୁ ଟିକିଏ କିଛି ଅସୁବିଧା ହେଲେ ସେଥିରେ ବି ଇନଫେକ୍ସନ୍ ବେଶୀ ବଢ଼ିଯାଏ। ଆଉ ଗୋଟେ ଗୋଟେ କହନ୍ତି ଯଦି କୌଣସି ରକମ ପାଇପ୍ଟା ଭିତରେ ମୁଡ଼ି ହେଇଗଲା, ରକ୍ତ ସଞ୍ଚାଳନ କମିଗଲା, ସେଠି ବି କୋଲାଇଟିସ୍ ହୁଏ। ଆଉ ଗୋଟେ ମେନ୍ ଜିନିଷ ଏବେ ଦେଖାଯାଉଛି, ଆମର ସବୁ ଜଙ୍କ୍ ଫୁଡ୍, ଆଉ ଏସବୁ ଖାଉଛୁ ରାସ୍ତା ପାଖରୁ ଯେଉଁ ଗୁପ୍ଚୁପ୍, ଦହିବରା, ସେଇ ପାଣି ଜନିତ ଇନଫେକ୍ସନ୍ ଯଦି ସେଇଠି ପଶିଲା, ତା ପରଦିନ ସକାଳେ ଦେଖିବେ ତାର ପ୍ରଭାବଟା ସେ ଦେଖେଇଦେବ। ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ସେଟା ସ୍ଥିର ହୁଏ ଏ କେଉଁଥିପାଇଁ ହେଇଛି। ପାଣି ଇନଫେକ୍ସନ୍ ଯଦି ହେଲା ବାରମ୍ବାର ବି କୋଲାଇଟିସ୍ ହେବ। ଆଉ କେତେଗୁଡ଼ା ବଡ଼ ବଡ଼ ରୋଗ, ତାକୁ ଇଂଲିଶରେ ଅଲସରେଟିଭ୍ କୋଲାଇଟିସ୍, ଇସ୍ଚିମିକ୍ କୋଲାଇଟିସ୍ ବା ଇରିଟେବୁଲ୍ ବାଉଲ୍ ସିଣ୍ଡ୍ରୋମ୍, ଏସବୁରେ ସାରା ଜୀବନ ଲୋକ ଭୋଗି ହୁଏ। ଏମିତି ବି ଅଛି ସେ କେତେଟା ରୋଗରେ କ୍ୟାନ୍ସର ଆଡ଼କୁ ବି ଯାଏ। କୋଲନ୍ କ୍ୟାନ୍ସର ସଠିକ୍ କାରଣ ଏପର୍ଯ୍ୟନ୍ତ ସଠିକ୍ ଭାବେ ଜଣାନାହିଁ, କିନ୍ତୁ କେତେ ଜିନିଷ ସେମାନେ କହୁଛନ୍ତି। ପ୍ରଥମ ହେଲା କନ୍ଷ୍ଟିପେସନ୍, ଦ୍ୱିତୀୟ ହେଲା କମ୍ ଫାଇବର ଥିବା ଖାଦ୍ୟ, ପନିର ଖାଇଦେଲୁ, ମାଂସ ଖାଇଦେଲୁ, ବିରିୟାନୀ ଖାଇଦେଲୁ, ପେଟ ପୁରିଗଲା, ମନ ଖୁସି ହେଇଗଲା, କିନ୍ତୁ ମଳ ତିଆରି ହେବା ପାଇଁ ତା ଭିତରେ ଜିନିଷ ନାହିଁ। ଆଗରୁ ଆମର ଗାଁ ଗହଳରେ ମେଞ୍ଚେ ତରକାରୀ ଖାଉଥିଲେ, ଶାଗ ଖାଉଥିଲେ, ଏବେ ସେ ଜିନିଷ ବାଡ଼ିଘର ତ ନାହିଁ। ତେଣୁ ଯିଏ ଯେଉଁଠି ପାରିଲା ସେ ହୋଟେଲ ଜିନିଷ ଖାଉଛନ୍ତି, କନ୍ଷ୍ଟିପେସନ୍ ହେଉଛି, ଆଉ ଏଇଥିପାଇଁ ଝାଡ଼ା ଗୁଡ଼ାକ କ୍ଲିୟର ହେଉନି, ରହି ରହି ରହି ରହି ତାପରେ କ୍ୟାନ୍ସର ଆଡ଼କୁ ଯାଉଛି। ମୁଁ ଆପଣଙ୍କୁ ଏଇ ବାର୍ତ୍ତା ଦେବାକୁ ଚାହୁଁଛି, ଆପଣ ପ୍ରକୃତିକୁ ଭଲ ପାଆନ୍ତୁ, ପ୍ରକୃତିକୁ ବ୍ୟବହାର କରନ୍ତୁ। ପ୍ରକୃତି କୋଳରେ ଆମେ ବଢ଼ିଛୁ, ତେଣୁ ଯେଉଁ ପନିପରିବା ପ୍ରକୃତିରେ ହେଉଛି, ବାଡ଼ି ଘରେ ହେଉଛି, ତାକୁ ଆଗ ଆପଣାନ୍ତୁ। ଶାଗଟେ ଆଣିଲେ ଭଲ ଭାବେ ଧୋଇକି ଖାଆନ୍ତୁ, ପରିବାଟେ ଆଣିଲେ ଗରମ ପାଣିରେ ଟିକେ ଗୁଣ୍ଡ ହଳଦୀ ପକାଇ ଯଦି ଫୁଲକୋବି ଗୋଟେ ତାକୁ ସଫା କରିଦେଲେ ସେଥିରେ ସବୁ ଜୀବାଣୁ ମରିଗଲେ। ତେଣୁ ଆମେ ବଜାରକୁ ନଯାଇ ଘରେ ତିଆରି କରି ଘରୋଇ ଖାଦ୍ୟ ଉପରେ ନଜର ଦେବା। ମାଛ ମାଂସ ମୁଁ ଛାଡ଼ିବାକୁ କହୁନି, କିନ୍ତୁ ତା ସାଙ୍ଗରେ ଯେତେ ତନ୍ତୁ ଜାତୀୟ ଖାଦ୍ୟ ଯେତେ ବଢ଼ିବ ସେତେ ସଫା ହେଇଯିବ। ବୃହଯନ୍ତ୍ର ଆମର ଦରକାର, କିନ୍ତୁ ବୃହଯନ୍ତ୍ର ତାର ଯତ୍ନ ନ ନେଲେ ସେ ବି କ୍ୟାନ୍ସର ଦେଖେଇଦେବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, କୋଲନ୍ରେ ପ୍ରଦାହ। ଆଲୋଚନା କରିଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନ କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NDA ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ। 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକାର ଆକ୍ରମଣ ଜୋରଦାର। ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତରେ ଯିବେ। ହରିୟାଣାର ଜିନ୍ଦ

ଷ୍ଟେସନଠାରେ ଜିନ୍ଦ ଏବଂ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଜିନ୍ଦର ଏକଲବ୍ୟ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ପ୍ରାୟ 14,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରେ ଶୁଭାରମ୍ଭ ହେବାକୁ ଥିବା ଏହି ଟ୍ରେନ୍ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ହେବ। ହାଇଡ୍ରୋଜେନ୍କୁ ବିଦ୍ୟୁତ୍ରେ ରୂପାନ୍ତରିତ କରି ଟ୍ରେନ୍କୁ ଗତିଶୀଳ କରିବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଉନ୍ନତ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶରେ ବୃଦ୍ଧି ପାଉଥିବା କ୍ଷମତାକୁ ଦର୍ଶାଉଛି। ଭାରତର ଏହି ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ହାଇଡ୍ରୋଜେନ୍ ଟ୍ରେନ୍ରେ 10 କୋଚ୍ ରହିଛି, ଯେଉଁଥିରେ 2,600 ଯାତ୍ରୀ ଯାତ୍ରା କରିପାରିବେ। ଏଥିରେ 3,200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଜର୍ମାନୀ ଏବଂ ଚୀନ୍ରେ ଚାଲୁଥିବା ହାଇଡ୍ରୋଜେନ୍ ଟ୍ରେନ୍ରେ ମାତ୍ର 2-3 କୋଚ୍ ବ୍ୟବହାର କରାଯାଉଛି। ଏହି ଟ୍ରେନ୍ରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାମିଲ କରାଯାଇଛି। ହାଇଡ୍ରୋଜେନ୍ ନିର୍ଗମନ, ଉତ୍ତାପ, ଧୂଆଁ ଏବଂ ଅଗ୍ନିଶିକା ବାହାରିବା ସମ୍ପର୍କରେ ସନ୍ଧାନ କରିବାର କ୍ଷମତା ରହିଛି। ଏହି ଟ୍ରେନ୍ ଆରମ୍ଭ ହେବା ଦ୍ୱାରା ଭାରତ ଜର୍ମାନୀ, ଜାପାନ, ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ସ୍ୱଚ୍ଛ ରେଳ ପରିବହନ ପାଇଁ ହାଇଡ୍ରୋଜେନ୍ର ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେବ। ଅପରାହ୍ନରେ ଶ୍ରୀ ମୋଦି ଜିନ୍ଦରୁ ଚଣ୍ଡିଗଡ଼ ଯାତ୍ରା କରିବେ ଏବଂ ସେଠାରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହ ଜଡ଼ିତ 4,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ମୋଦି ପଞ୍ଜାବର ଜଳନ୍ଧର ଗସ୍ତ କରି 5,470 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର 7 ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳଷ୍ଟେସନର ଉଦ୍ଘାଟନ କରିବେ। ପଞ୍ଜାବର ଜଳନ୍ଧର ଗସ୍ତ କରି ସେଠାରୁ ପ୍ରଧାନମନ୍ତ୍ରୀ ଏହି ରେଳଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି 74 ଅମୃତ ଷ୍ଟେସନ 20 ରାଜ୍ୟରେ ରହିଛି। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଷ୍ଟେସନ ପୁନଃ ବିକାଶ କାର୍ଯ୍ୟକ୍ରମ। ବିରାସତ ଭି ବିକାଶ ଭି ସ୍ଲୋଗାନ ଦେଇ ଏହି ଷ୍ଟେସନଗୁଡ଼ିକର ଶୁଭାରମ୍ଭ କରାଯିବା ସହ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟକୁ ପ୍ରତିଫଳିତ କରିବ। ଓଡ଼ିଶାର 7 ପ୍ରମୁଖ ଷ୍ଟେସନଗୁଡ଼ିକ ହେଉଛି ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼। ଏହି ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତା ଦୃଷ୍ଟିରେ ରଖି ବିକଶିତ କରାଯାଇଛି। ପୁନଃବିକଶିତ ଅମୃତ ରେଳ ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ପ୍ଲାଟଫର୍ମ, ଷ୍ଟେସନ କୋଠା, ପାରମ୍ପରିକ ପ୍ରତୀକ୍ଷାଳୟ ଏବଂ ଉନ୍ନୀତ ଯାତ୍ରୀସେବା ବ୍ୟବସ୍ଥା କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେଉଥିବାବେଳେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ପକ୍ଷରୁ ରଣନୀତି ସ୍ଥିର କରିବା ଲାଗି ଆଜି ବୈଠକ ବସିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକରେ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରୀୟ ପରୀକ୍ଷଣ ସଂସ୍ଥା NTA ଦ୍ୱାରା ଆୟୋଜିତ ନିଟ୍ UG 2026 ପୁନଃ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ, ଦନ୍ତ ଚିକିତ୍ସା, ଆୟୁଷ ଏବଂ ଅନ୍ୟ ସମ୍ବନ୍ଧିତ ପାଠ୍ୟକ୍ରମ ପାଇଁ 11 ଅଧିକ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। NTAର ୱେବ୍ସାଇଟ୍ NEET.NTA.NIC.INରେ ପରୀକ୍ଷାଫଳ ଓ ସ୍କୋର କାର୍ଡ଼ ଉପଲବ୍ଧ ହେଉଛି। ପୂର୍ବ ନିର୍ଦ୍ଧାରିତ ଶିକ୍ଷାବର୍ଷ ସମୟ ନିର୍ଘଣ୍ଟ ଅନୁଯାୟୀ ଛାତ୍ରଛାତ୍ରୀମାନେ ଯେଭଳି ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇପାରିବେ ଏହାକୁ ଦୃଷ୍ଟିରେ ରଖି ସଠିକ୍ ସମୟରେ ପରୀକ୍ଷାଫଳ ପ୍ରକାଶ କରାଯାଇଥିବା NTA ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ପ୍ରଥମ NEET UG ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯିବା ପରେ ଦେଶର 551 ଓ ବିଦେଶର 14 ସହରର 5,440 ପରୀକ୍ଷା କେନ୍ଦ୍ରରେ 20 ପରୀକ୍ଷାର୍ଥୀ ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଇରାନ ଉପରେ ଆକ୍ରମଣ ଜୋରଦାର କରିଛି। ଇରାନର ପ୍ରମୁଖ ସ୍ଥଳୀଗୁଡ଼ିକ ଉପରେ ଆମେରିକା ଆକ୍ରମଣ କରିବା ସହ ଏକ ନୌବାଣିଜ୍ୟ ଜାହାଜ ଉପରକୁ ଗୁଳିଚାଳନା କରିଥିବା ଜଣାପଡ଼ିଛି। ଇରାନ ସେନା ପକ୍ଷରୁ ଆମେରିକାର ନୌସେନା ବ୍ଲକେଡ୍କୁ ନଷ୍ଟ କରିବାକୁ ଉଦ୍ୟମ ହେବା ପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଉଥିବା କୁହାଯାଇଛି। ତେବେ ଇରାନ ମଧ୍ୟ ଏହାର ଜବାବ ଦେଇଛି। କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସହାୟତାରେ ଇରାନ ପକ୍ଷରୁ ପ୍ରତି ଆକ୍ରମଣ ଜାରି ରହିଛି। ଗତ ମାସରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଏକ ପ୍ରକାର ଅକାମୀ ହୋଇଥିବା କୁହାଯାଇଛି। ଉଭୟ ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ସେମାନଙ୍କର ଅକ୍ତିଆର ସାବ୍ୟସ୍ତ କରିବା ଲାଗି ଆକ୍ରମଣ ଓ ପ୍ରତି ଆକ୍ରମଣକୁ କେନ୍ଦ୍ରୀଭୂତ କରିଛନ୍ତି। ଆମେରିକାର ଆକ୍ରମଣରେ ଇରାନର 35 ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ 300

0: ଅଧିକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଚଳିତ ବର୍ଷ ଫେବୃୟାରୀ 28ରୁ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ୍ ଉପରେ ଆକ୍ରମଣ କରିବା ପରଠାରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମୀର ଶେଖ୍ ତମିମ୍ ବିନ୍ ହମଦ୍ ଅଲି ଥାନିଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ପିତା ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କତାରର ଅମୀର ସମୟରେ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରିତା ଆଗାମୀ ଦିନରେ ଆହୁରି ସୁଦୃଢ଼ ହେବ। ଭାରତ ଏବଂ କତାରରେ ରହୁଥିବା ଭାରତୀୟଙ୍କ ପ୍ରତି ତାଙ୍କର ଭଲପାଇବାକୁ ସ୍ମରଣ କରି ଶ୍ରୀ ମୋଦି କହିଛନ୍ତି, ଭାରତ କତାର ଦ୍ୱିପାକ୍ଷିକ ସମ୍ପର୍କକୁ କତାରର ଅମୀର ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟପୋଷ୍ଟ ପରିଦର୍ଶନ କରି ଅଷ୍ଟାଦଶ ବାଟାଲିୟନ ସୀମା ଆଉଟପୋଷ୍ଟରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ 3ଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଶ୍ରୀ ଶାହା ସମୀକ୍ଷା କରିବେ। କେରଳମ୍ରେ ଆଜିଠାରୁ ରାମାୟଣ ମାସ ଆରମ୍ଭ ହେଉଛି। ଏଥିରେ ମାଲାୟାଲମ୍ ଯୁଗର କାର୍କିଡାକମ୍ ମାସକୁ ରାମାୟଣ ମାସ ଭାବରେ ପାଳନ କରାଯାଇଥାଏ। ଏହି ସମୟରେ ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଶକ୍ତି ଏବଂ ମାନସିକ ଶାନ୍ତି ନିମନ୍ତେ ମହାକାବ୍ୟ ରାମାୟଣର ପ୍ରତ୍ୟେକଟି ବିଷୟବସ୍ତୁକୁ ଅତ୍ୟନ୍ତ ଆଗ୍ରହର ସହ ଅନୁଭବ କରିଥାନ୍ତି। ରାମାୟଣ ମାସର ପ୍ରଥମ ଦିନରୁ ସେଠାକାର ଘରେ ଘରେ ଏବଂ ମନ୍ଦିରରେ ଦୈନନ୍ଦିନ ରାମାୟଣ ପଠନ କରାଯାଏ। ମନ୍ଦିରଗୁଡ଼ିକରେ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ। 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଆୟୋଜକ ଇଂଲଣ୍ଡ 4 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଏହି ବିଜୟ ସହିତ ଉଭୟ ଦଳ ସମାନ ସ୍ଥିତିରେ ରହିଛନ୍ତି। ଗତକାଲି କାଡିଫ୍ର ସୋଫିଆ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 44 ଓଭରରେ ସମସ୍ତ ୱିକେଟ୍ ହରାଇ 233 ରନ୍ ସ୍କୋର କରିଥିଲା। ଶ୍ରେୟସ୍ ଆୟର 66 ଓ ବିରାଟ କୋହଲି 65 ରନ୍ କରିଥିଲେ। ଜବାବରେ ଇଂଲଣ୍ଡ 45ତମ ଓଭର ସୁଦ୍ଧା 4 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସିରିଜ୍ର ଅନ୍ତିମ ମ୍ୟାଚ୍ ଆସନ୍ତା ରବିବାର ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ କରିବା ଲାଗି ଆସନ୍ତାକାଲିଠାରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଏହି ଖେଳରେ ଜଡ଼ିତ କୌଶଳ ସମ୍ବନ୍ଧରେ ଅବଗତ କରାଇବା ଲାଗି କର୍ମଶାଳା ଓ ପ୍ରଶିକ୍ଷଣ ଆୟୋଜନ ହେବ। ହକି ଇଣ୍ଡିଆ ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କି କହିଛନ୍ତି, ଏହି କାର୍ଯ୍ୟକ୍ରମ ଫଳରେ ଦେଶରେ ହକି ମୂଳଦୁଆ ଆହୁରି ସୁଦୃଢ଼ ହେବ। ଫୁଟବଲରେ ଭାରତର 17 ବର୍ଷରୁ କମ୍ ମହିଳା ଦଳକୁ AFC 17 ବର୍ଷରୁ କମ୍ ମହିଳା ଏସୀୟ କପ୍ 2027 କ୍ୱାଲିଫାୟର୍ର ଗ୍ରୁପ୍ ଇରେ ମାଲେସିଆ, ସିରିଆ ଏବଂ ଇରାକ ସହ ରଖାଯାଇଛି। ଭାରତ ଦ୍ୱିତୀୟ ଥର ଲାଗି ଏହି ପ୍ରତିଯୋଗିତାରେ କ୍ୱାଲିଫାୟର୍ ଜିତିବା ଲାଗି ଉଦ୍ୟମ କରିବ। ଚଳିତ ବର୍ଷ ଅକ୍ଟୋବର 5ରୁ 11 ତାରିଖ ପର୍ଯ୍ୟନ୍ତ ମାଲେସିଆରେ ଗ୍ରୁପ୍ ଇର ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ରେ ଭାରତ ଇରାକ ବିପକ୍ଷରେ ଖେଳିବାକୁ ଥିବାବେଳେ ଅନ୍ୟ 2ଟି ମ୍ୟାଚ୍ରେ ସିରିଆ ଏବଂ ଆୟୋଜକ ମାଲେସିଆ ବିପକ୍ଷରେ ଅବତୀର୍ଣ୍ଣ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନ୍ଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74ଟି ପୁନଃ ବିକଶିତ ଅମୃତ ରେଳ ଷ୍ଟେସନ୍ର କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NTA ପରିଚାଳିତ ନେଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ। 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ୍ ଉପରେ ଆମେରିକାର ଆକ୍ରମଣ ଜୋରଦାର ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ବର୍ତ୍ତମାନ ଆସନ୍ତୁ ଶୁଣିବା ବିକାଶଧାରା। ଆଜି ଏଥିରେ ରହିଛି ଏକ ଆଲୋଚନା ବିଷୟ ରହିଛି, ଆନ୍ତର୍ଜାତୀୟ ନ୍ୟାୟ ଦିବସ, ଶାନ୍ତି, ମାନବାଧିକାର ଓ ସମ୍ମାନତାର ବିଶ୍ୱସ୍ତମ୍ଭ କାର୍ଯ୍ୟକ୍ରମ ଶୁଣିବା। କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ। ଏକ ବିଶେଷ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣମାନଙ୍କୁ ରାଉରକେଲା ଏଫ୍ଏମ୍ ବ୍ୟାଣ୍ଡର 102.6 ମେଗାହର୍ଜର ବିକାଶଧାରା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ମଧୁସ୍ମିତା। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁଟି ହେଉଛି ନ୍ୟାୟପୂର୍ଣ୍ଣ ବିଶ୍ୱ ଗଠନରେ ଆନ୍ତର୍ଜାତୀୟ ନ୍ୟାୟ ଦିବସର ଭୂମିକା ସମ୍ପର୍କରେ।

0: ମ୍ୟାଡାମ ନମସ୍କାର।
1: ଆଜ୍ଞା ମ୍ୟାଡାମ ନମସ୍କାର।
0: ମ୍ୟାଡାମ ଆଜି ଆପଣଙ୍କୁ ଆମର ବିକାଶ ଧାରା କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଆଜ୍ଞା ଧନ୍ୟବାଦ ମ୍ୟାଡାମ।
0: ମ୍ୟାଡାମ ଆଜିର ଆମର ଯେଉଁ ବିଷୟବସ୍ତୁଟି ରହିଛି ଆନ୍ତର୍ଜାତୀୟ ନ୍ୟାୟ,
1: ଆଜ୍ଞା
0: ଶାନ୍ତି, ମାନବ ଅଧିକାର ଏବଂ ସମାନତାର ବିଶ୍ୱସ୍ତମ୍ଭ, ଏହି ସମ୍ପର୍କରେ ତେବେ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ ଏ ଯେଉଁ ଆନ୍ତର୍ଜାତୀୟ ନ୍ୟାୟ କ'ଣ ଏବଂ ଏହାର ମୂଳ ଉଦ୍ଦେଶ୍ୟ କ'ଣ ରହିଛି।
1: ଆଜ୍ଞା ମ୍ୟାଡମ୍ ଶୁଣନ୍ତୁ, ଆଜି ଆମେ ଏପରି ଏକ ବିଷୟ ଉପରେ ଆଲୋଚନା କରୁଛୁ ଯାହା କେବଳ ଆଇନର ପରିସର ଭିତରେ ସୀମିତ ନୁହେଁ, ବରଂ ସମଗ୍ର ମାନବ ସଭ୍ୟତା ମୂଳ ବ୍ୟବସ୍ଥା ସହିତ ଜଡ଼ିତ। ସେହି ବିଷୟ ହେଉଛି ଆନ୍ତର୍ଜାତୀୟ ନ୍ୟାୟ। ଦେଖନ୍ତୁ ମ୍ୟାଡମ୍, ସରଳ ଭାଷାରେ କହିଲେ ପୃଥିବୀର ସମସ୍ତ ଦେଶ ମଧ୍ୟରେ ନ୍ୟାୟ, ଦାୟିତ୍ୱ, ମାନବ ସମ୍ମାନ, ଆଇନର ଶାସନକୁ ସୁନିଶ୍ଚିତ କରିବା ପାଇଁ ଯେଉଁ ବ୍ୟବସ୍ଥା ଗଢ଼ାଯାଇଛି ତାହାକୁ ଆନ୍ତର୍ଜାତୀୟ ନ୍ୟାୟ କୁହାଯାଏ। ଏହାର ଲକ୍ଷ୍ୟ କୌଣସି ଏକ ଦେଶକୁ ପକ୍ଷପାତ କରିବା ନୁହେଁ, ବରଂ ସମଗ୍ର ବିଶ୍ୱରେ ନ୍ୟାୟର ଭାବନାକୁ ସୁଦୃଢ଼ କରିବା। ବିଶ୍ୱ ଇତିହାସକୁ ଦେଖିଲେ ଜଣାପଡ଼େ ଯୁଦ୍ଧ, ଗଣହତ୍ୟା, ଜାତିଗତ ହିଂସା, ଶିଶୁ ନିର୍ଯାତନା, ମହିଳାଙ୍କ ପ୍ରତି ଅମାନବିକ ବ୍ୟବହାର, ବଳପୂର୍ବକ ବିସ୍ଥାପନ ପରି ଅନେକ ଘଟଣା ଲକ୍ଷ ଲକ୍ଷ ଜୀବନକୁ ପ୍ରଭାବିତ କରିଛି। ଏପରି ଅପରାଧ କେବଳ ଗୋଟିଏ ଦେଶର ସୀମା ଭିତରେ ସୀମିତ ରହେ ନାହିଁ, ସମଗ୍ର ମାନବ ସମାଜ ତାହାର ପ୍ରଭାବ ଅନୁଭବ କରେ। ସେହି କାରଣରୁ ଅନ୍ତର୍ଜାତୀୟ ସ୍ତରରେ ନ୍ୟାୟ ପ୍ରତିଷ୍ଠାର ଆବଶ୍ୟକତା ଅନୁଭୂତ ହେଲା। ଅନ୍ତର୍ଜାତୀୟ ନ୍ୟାୟର ପ୍ରଥମ ଉଦ୍ଦେଶ୍ୟ ହେଉଛି ମାନବ ଜୀବନର ଗରିମାକୁ ସୁରକ୍ଷା ଦେବା। ପୃଥିବୀର ଯେକୌଣସି ସ୍ଥାନରେ ଜନ୍ମ ନେଇଥିବା ବ୍ୟକ୍ତି ସମାନ ସମ୍ମାନ ପାଇବାର ଅଧିକାରୀ। କୌଣସି ଜାତି, ଭାଷା, ଧର୍ମ, ରଙ୍ଗ, ଲିଙ୍ଗ, ସାମାଜିକ ସ୍ଥିତି ଆଧାରରେ ତାଙ୍କୁ ବଞ୍ଚିତ କରାଯିବ ଉଚିତ ନୁହେଁ। ଏହି ମୂଳ ଭାବନାକୁ ସୁରକ୍ଷିତ ରଖିବା ହିଁ ଆନ୍ତର୍ଜାତୀୟ ନ୍ୟାୟର ପ୍ରମୁଖ ଲକ୍ଷ୍ୟ। ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି ଗୁରୁତର ଅପରାଧ ପ୍ରତି ଦଣ୍ଡହୀନତାର ସଂସ୍କୃତିକୁ ବନ୍ଦ କରିବା। ଯଦି ଶକ୍ତିଶାଳୀ ବ୍ୟକ୍ତି କିମ୍ବା ସଂଗଠନ ଅପରାଧ କରି ମଧ୍ୟ ଦଣ୍ଡରୁ ମୁକ୍ତ ରହିଯାଆନ୍ତି, ତେବେ ସମାଜରେ ଆଇନର ପ୍ରତି ବିଶ୍ୱାସ କମିଯାଏ। ତୃତୀୟ ଉଦ୍ଦେଶ୍ୟ ହେଉଛି ଦେଶମାନଙ୍କ ମଧ୍ୟରେ ବିଶ୍ୱାସର ପରିବେଶ ସୃଷ୍ଟି କରିବା। ନ୍ୟାୟର ଭିତ୍ତି ମଜବୁତ ହେଲେ

0: ସଂଘର୍ଷର ସମ୍ଭାବନା କମିଥାଏ। ଆଲୋଚନା ସହଯୋଗ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ବିବାଦର ସମାଧାନ ସମ୍ଭବ ହୁଏ। ଏହା ବିଶ୍ୱ ଶାନ୍ତି ପାଇଁ ଏକ ସକାରାତ୍ମକ ପଦକ୍ଷେପ। ଆନ୍ତର୍ଜାତୀୟ ନ୍ୟାୟ କେବଳ ଅଦାଲତର ବିଷୟ ନୁହେଁ, ଏହା ମାନବିକତାର ଏକ ଜୀବନ୍ତ ଦର୍ଶନ। ନ୍ୟାୟ ପ୍ରତି ସମ୍ମାନ ରହିଲେ ସମାଜରେ ସହାନୁଭୂତି ବଢ଼େ, ସଂଘର୍ଷ କମେ, ବିକାଶର ପଥ ପ୍ରଶସ୍ତ ହୁଏ। ଆନ୍ତର୍ଜାତୀୟ ନ୍ୟାୟର ମୂଳ ଉଦ୍ଦେଶ୍ୟ କେବଳ ଦୋଷୀଙ୍କୁ ଦଣ୍ଡ ଦେବା ନୁହେଁ, ବରଂ ଏପରି ଏକ ବିଶ୍ୱ ଗଢ଼ିବା ଯେଉଁଠି ମଣିଷ ଭୟ ବିନା ବଞ୍ଚିପାରିବ, ସମ୍ମାନ ସହିତ ଜୀବନଯାପନ କରିବ। ନ୍ୟାୟ ପ୍ରତି ତାର ବିଶ୍ୱାସ କେବେ ଭାଙ୍ଗିବ ନାହିଁ। ନ୍ୟାୟର ଏହି ଆଲୋକ ଯେତେ ଅଧିକ ବ୍ୟାପିବ, ବିଶ୍ୱ ସେତେ ଅଧିକ ଶାନ୍ତ, ସୁରକ୍ଷିତ, ମାନବିକ ହେବ।
1: ବହୁତ ସୁନ୍ଦର ମ୍ୟାଡମ୍। ତେବେ ମ୍ୟାଡମ୍, ପ୍ରତିବର୍ଷ ଜୁଲାଇ 17କୁ ଆନ୍ତର୍ଜାତୀୟ ନ୍ୟାୟ ଦିବସ ଭାବେ କାହିଁକି ପାଳନ କରାଯାଉଛି?
0: ଆଜ୍ଞା ମ୍ୟାଡମ୍, ଆଜିର ଆଲୋଚନାରେ ଆମେ ଏକ ଐତିହାସିକ ଦିନର ମହତ୍ତ୍ୱ ବିଷୟରେ ଜାଣିବା। ପ୍ରତିବର୍ଷ ଜୁଲାଇ 17 ତାରିଖରୁ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ନ୍ୟାୟ ଦିବସ ଭାବେ ପାଳନ କରାଯାଏ। ଏହି ଦିନଟି କେବଳ କ୍ୟାଲେଣ୍ଡରର ଏକ ତାରିଖ ନୁହେଁ, ବରଂ ମାନବ ସଭ୍ୟତାର ନ୍ୟାୟ ପ୍ରତି ଅଟୁଟ ବିଶ୍ୱାସର ପ୍ରତୀକ। 1998 ଜୁଲାଇ 17 ତାରିଖରେ ଇଟାଲୀର ରୋମ୍ ସହରରେ ଏକ ଐତିହାସିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଶ୍ୱର ଅନେକ ଦେଶ ଏକାଠି ହୋଇ ରୋମ୍ ସମ୍ବିଧି ଗ୍ରହଣ କରିଥିଲେ। ଏହି ସମ୍ବିଧି ଆଧାରରେ ପରବର୍ତ୍ତୀ ସମୟରେ ଆନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟର ସ୍ଥାପନା ହୋଇଥିଲା। ଏହା ବିଶ୍ୱ ନ୍ୟାୟ ବ୍ୟବସ୍ଥାର ଇତିହାସରେ ଏକ ନୂଆ ଅଧ୍ୟାୟର ଆରମ୍ଭ ଥିଲା। ଏହି ଦିନ ପାଳନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱକୁ ଏହି ବାର୍ତ୍ତା ଦେବା ଯେ ଗଣହତ୍ୟା, ଯୁଦ୍ଧ ଅପରାଧ, ମାନବତା ବିରୋଧ ଅପରାଧ, ଶିଶୁଙ୍କ ଉପରେ ଅତ୍ୟାଚାର ପରି ଗୁରୁତର ଘଟଣା କେବେ ମଧ୍ୟ ଦଣ୍ଡହୀନ ରହିବା ଉଚିତ ନୁହେଁ। ଜୁଲାଇ 17 ଆମକୁ ସ୍ମରଣ କରାଏ ଯେ ନ୍ୟାୟ କେବଳ ଅଦାଲତ ଚାରିକାନ୍ଥ ଭିତରେ ସୀମିତ ନୁହେଁ। ନ୍ୟାୟ ହେଉଛି ଏକ ନୈତିକ ଶକ୍ତି ଯାହା ମଣିଷକୁ ମଣିଷ ସହିତ ଯୋଡ଼ି ରଖେ। ଯେତେବେଳେ କୌଣସି ନିରୀହ ନାଗରିକ ଅତ୍ୟାଚାରର ଶିକାର ହୁଅନ୍ତି, ସେତେବେଳେ ସମଗ୍ର ମାନବ ସମାଜର ଦାୟିତ୍ୱ ହେଉଛି ତାଙ୍କ ପକ୍ଷରେ ଛିଡ଼ା ହେବା। ଜୁଲାଇ 17 କେବଳ ଏକ ସ୍ମୃତି ଦିବସ ନୁହେଁ, ଏହା ଏକ ସଂକଳ୍ପର ଦିନ, ଏପରି ଏକ ବିଶ୍ୱ ଗଠନ ସଂକଳ୍ପ ଯେଉଁଠି ମାନବ ସମାନ ସର୍ବୋଚ୍ଚ ସ୍ଥାନରେ ରହିବ, ଆଇନ ସମସ୍ତଙ୍କ ପାଇଁ ସମାନ ହେବ, ଅନ୍ୟାୟ ବିରୋଧରେ ସମଗ୍ର ମାନବ ସମାଜ ଏକ ସ୍ୱର ଛିଡ଼ା ହେବ। ଏହି ସଂକଳ୍ପ ହିଁ ଆନ୍ତର୍ଜାତୀୟ ନ୍ୟାୟ ଦିବସର ପ୍ରକୃତ ଆଧାର ଅଟେ।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡମ୍। ତେବେ ମ୍ୟାଡମ୍, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାରେ ଆନ୍ତର୍ଜାତୀୟ ନ୍ୟାୟର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଅଟେ?
0: ଶାନ୍ତି ହେଉଛି ମାନବ ସଭ୍ୟତାର ସବୁଠାରୁ ମୂଲ୍ୟବାନ ସମ୍ପଦ। ଯେଉଁଠାରେ ଶାନ୍ତି ରହିଥାଏ, ସେଠାରେ ବିକାଶ ସମ୍ଭବ ହୁଏ, ଶିକ୍ଷା ଆଗକୁ ବଢ଼େ, ଅର୍ଥନୀତି ସୁଦୃଢ଼ ହୁଏ, ସଂସ୍କୃତିର ବିକାଶ ଘଟେ, ମାନବ ଜୀବନ ଆଶାରେ ପରିପୂର୍ଣ୍ଣ ହୁଏ। କିନ୍ତୁ ଶାନ୍ତି କେବଳ ଇଚ୍ଛା କଲେ ଆସେ ନାହିଁ, ଏହା ପଛରେ ଦରକାର ନ୍ୟାୟ, ବିଶ୍ୱାସ, ଜବାବ ଦେବା ହିଁ ପାରସ୍ପରିକ ସମ୍ମାନ। ଏହି ଭିତ୍ତିକୁ ମଜବୁତ କରିଥାଏ ଆନ୍ତର୍ଜାତୀୟ ନ୍ୟାୟ। ବିଶ୍ୱରେ ଅନେକ ସମୟରେ ସୀମା ବିବାଦ, ଜଳ ସମ୍ପଦକୁ ନେଇ ମତଭେଦ, ଜାତିଗତ ସଂଘର୍ଷ, ରାଜନୈତିକ ଅସ୍ଥିରତା, ସଶସ୍ତ୍ର ଆକ୍ରମଣ ପରି ଘଟଣା ଦେଖିବାକୁ ମିଳେ। ଯଦି ପ୍ରତ୍ୟେକ ଦେଶ ନିଜ ଶକ୍ତି ଦେଖାଇ ସମସ୍ୟାର ସମାଧାନ କରିବାକୁ ଚାହିଁବ, ତେବେ ପୃଥିବୀ ସଦା ସଂଘର୍ଷରେ ଜଳିବ। ମାତ୍ର ଆଇନ ଆଧାରିତ ନିଷ୍ପତ୍ତି, ନିରପେକ୍ଷ ବିଚାର, ପାରସ୍ପରିକ ସମ୍ପତ୍ତି ସ୍ଥାୟୀ ଶାନ୍ତିର ପଥ ପ୍ରଶସ୍ତ କରିପାରିବ। ଶାନ୍ତି କେବଳ ସୀମାରେ ସୈନିକ ମୁତୟନ କରି ସମ୍ଭବ ନୁହେଁ। ଶାନ୍ତି ସେତେବେଳେ ସ୍ଥାୟୀ ହୁଏ ଯେତେବେଳେ ପ୍ରତ୍ୟେକ ମଣିଷ ନିଜକୁ ସୁରକ୍ଷିତ ଅନୁଭବ କରେ, ଶିଶୁ ବିଦ୍ୟାଳୟକୁ ନିର୍ଭୟରେ ଯାଇପାରେ, ମହିଳା ସମ୍ମାନ ସହିତ ପହଞ୍ଚିପାରେ, ସାଧାରଣ ନାଗରିକ ଭୟମୁକ୍ତ ଜୀବନ ପାଇପାରେ। ଏହି ପରିବେଶ ସୃଷ୍ଟିରେ ଅନ୍ତର୍ଜାତୀୟ ନ୍ୟାୟ ଏକ ନିରବ କିନ୍ତୁ ଶାନ୍ତିଶୀଳ ଆଧାର।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡମ୍। ତେବେ ମ୍ୟାଡମ୍, ମାନବାଧିକାର ସୁରକ୍ଷା ଏବଂ ଆନ୍ତର୍ଜାତୀୟ ନ୍ୟାୟ ମଧ୍ୟରେ କିପରି ସମ୍ପର୍କ ରହିଛି ସେ ବିଷୟରେ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ?
0: ଆଜ୍ଞା, ପୃଥିବୀର ପ୍ରତ୍ୟେକ ମଣିଷ ଜନ୍ମରୁ କିଛି ମୌଳିକ ଅଧିକାର ନେଇ ଆସିଥାଏ। ସମ୍ମାନର ସହିତ ବଞ୍ଚିବା, ମତ ପ୍ରକାଶ କରିବା, ଶିକ୍ଷା ପାଇବା, ସୁରକ୍ଷା ପାଇବା, ସମାନ ସୁଯୋଗ ଲାଭ କରିବା ପରି ଅଧିକାର କୌଣସି ସରକାରର ଦାନ ନୁହେଁ। ଏହା ମାନବ ଜନ୍ମସିଦ୍ଧ ଅଧିକାର। ଏହି ଅଧିକାରକୁ ସୁରକ୍ଷିତ ରଖିବାରେ ଆନ୍ତର୍ଜାତୀୟ ନ୍ୟାୟ ଏକ ଦୃଢ଼ ଆଧାର ପ୍ରଦାନ କରେ। ମାନବାଧିକାରକୁ ଯଦି ଗଛର ଫଳ କୁହାଯାଏ, ତେବେ ଆନ୍ତର୍ଜାତୀୟ ନ୍ୟାୟ ହେଉଛି ତାହାର ମୂଳ। ମୂଳ ଯେତେ ଶକ୍ତିଶାଳୀ ହେବ

0: ଗଛ ସେତେ ସୁସ୍ଥ ରହିବ। ସେହିପରି ନ୍ୟାୟ ବ୍ୟବସ୍ଥା ଯେତେ ସୁଦୃଢ଼ ହେବ, ମାନବାଧିକାର ସେତେ ଅଧିକ ସୁରକ୍ଷିତ ରହିବ। ବିଶ୍ୱର ଅନେକ ସ୍ଥାନରେ ଆଜି ବି ଶିଶୁ ଶ୍ରମ, ମାନବ ଚାଲାଣ, ଜାତିଗତ ବୈଷମ୍ୟ, ମହିଳାଙ୍କ ପ୍ରତି ହିଂସା, ଧାର୍ମିକ ନିର୍ଯାତନା ପରି ଘଟଣା ଘଟୁଛି। ଏହି ସମସ୍ୟା କେବଳ ଗୋଟିଏ ଦେଶର ଆଭ୍ୟନ୍ତରୀଣ ବିଷୟ ନୁହେଁ, ଏହା ସମଗ୍ର ମାନବ ସମାଜ ଚିନ୍ତାର ବିଷୟ। ଏପରି ସମୟରେ ଆନ୍ତର୍ଜାତୀୟ ନ୍ୟାୟ ପୀଡ଼ିତଙ୍କ ପାଇଁ ଆଶାର ଦୀପ ହୋଇ ଛିଡ଼ା ହୁଏ। ଯେତେବେଳେ କୌଣସି ବ୍ୟକ୍ତି ନିଜ ଦେଶର ନ୍ୟାୟ ପାଇବାରେ ବିଫଳ ହୁଅନ୍ତି, ସେତେବେଳେ ବିଶ୍ୱସ୍ତରୀୟ ଆଇନ, ଚୁକ୍ତି, ସଂସ୍ଥା ତାଙ୍କ ଅଧିକାର ସୁରକ୍ଷା ପାଇଁ ସହାୟକ ହୁଅନ୍ତି। ଏହା ପ୍ରମାଣ କରେ ଯେ ମାନବାଧିକାରର ସୁରକ୍ଷା କେବଳ ଜାତୀୟ ଦାୟିତ୍ୱ ନୁହେଁ, ବରଂ ଏକ ବିଶ୍ୱସ୍ତରୀୟ ଦାୟିତ୍ୱ। ଭାରତୀୟ ସମ୍ବିଧାନ ମଧ୍ୟ ସମାନତା, ସ୍ୱାଧୀନତା, ମର୍ଯ୍ୟାଦା, ନ୍ୟାୟକୁ ଉଚ୍ଚ ସ୍ଥାନ ଦେଇଛି। ଏହି ଆଦର୍ଶ ବିଶ୍ୱ ମାନବାଧିକାରର ମୂଳ ଭାବନା ସହିତ ସାମଞ୍ଜସ୍ୟ ରଖିଥାଏ। ତେଣୁ ଭାରତର ଗଣତାନ୍ତ୍ରିକ ପରମ୍ପରା ଆନ୍ତର୍ଜାତୀୟ ନ୍ୟାୟ ମୂଳବୋଧକୁ ଆହୁରି ସୁଦୃଢ଼ କରିଥାଏ। ଶେଷରେ କହିବାକୁ ଚାହିଁବି, ମାନବାଧିକାର ସୁରକ୍ଷା ସହିତ ଆନ୍ତର୍ଜାତୀୟ ନ୍ୟାୟର ସମ୍ପର୍କ ଅବିଚ୍ଛିନ୍ନ। ଯେଉଁଠି ଅଧିକାର ସୁରକ୍ଷିତ ରହିବ, ସେଇଠି ମଣିଷ ନିର୍ଭୟରେ ବଞ୍ଚିବ, ସମାଜରେ ବିଶ୍ୱାସ ବଢିବ, ବିଶ୍ୱ ଅଧିକ ମାନବିକ ଦିଗରେ ଆଗକୁ ବଢିବ।
1: ମ୍ୟାଡାମ, ଆପଣ ତ କହିଲେ ଆନ୍ତର୍ଜାତୀୟ ନ୍ୟାୟ ଏବଂ ମାନବାଧିକାର ସୁରକ୍ଷା ମଧ୍ୟରେ ସମ୍ପର୍କ କ'ଣ, ତେବେ ଯୁଦ୍ଧ ଅପରାଧ, ଗଣହତ୍ୟା ଏବଂ ମାନବତା ବିରୋଧୀ ଅପରାଧ ରୋକିବାରେ ଆନ୍ତର୍ଜାତୀୟ ନ୍ୟାୟ କେତେ ଫଳପ୍ରଦ ଅଟେ?
0: ଆଜ୍ଞା ମ୍ୟାଡାମ, ମାନବ ସଭ୍ୟତାର ସବୁଠାରୁ ଦୁଃଖଦ ଅଧ୍ୟାୟ ହେଲା ଯୁଦ୍ଧ। ଯୁଦ୍ଧ ସମୟରେ ଲକ୍ଷ ଲକ୍ଷ ନିରୀହ ଲୋକ ପ୍ରାଣ ହରାନ୍ତି, ଶିଶୁ ତଥା ମହିଳା ନିର୍ଯାତନାର ଶିକାର ହୁଅନ୍ତି, ସମଗ୍ର ଜନପଦ ଧ୍ୱଂସ ସ୍ତୂପରେ ପରିଣତ ହୁଏ। ଇତିହାସ ସାକ୍ଷୀ ରହିଛି, କେବଳ ସାମରିକ ଶକ୍ତି ଦ୍ୱାରା ଏହି ଅପରାଧକୁ ଅଟକାଇ ହେବ ନାହିଁ। ଏଥିପାଇଁ ଆବଶ୍ୟକ ଏକ ଦୃଢ଼ ନ୍ୟାୟ ବ୍ୟବସ୍ଥା, ଯାହା ଅପରାଧୀଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରିପାରିବ। ଆନ୍ତର୍ଜାତୀୟ ନ୍ୟାୟ ମୂଳ ଉଦ୍ଦେଶ୍ୟ ହେଲା, କୌଣସି ବ୍ୟକ୍ତି, ସାମରିକ ଅଧିକାରୀ ତଥା ଶାସକ ଯଦି ଯୁଦ୍ଧ ସମୟରେ ଅମାନବୀୟ କାର୍ଯ୍ୟ କରନ୍ତି, ତେବେ ସେମାନଙ୍କୁ ଦଣ୍ଡମୁକ୍ତି ନ ମିଳୁ। ଏହି ନୀତି ବିଶ୍ୱକୁ ଏକ ସ୍ପଷ୍ଟ ସନ୍ଦେଶ ଦେଇଥାଏ, କ୍ଷମତା ଯେତେ ବଡ଼ ହେଉ, ଅପରାଧର ହିସାବ ଦେବାକୁ ପଡ଼ିବ। ଯୁଦ୍ଧ ଅପରାଧରେ ନିରୀହ ନାଗରିକଙ୍କୁ ହତ୍ୟା, ବନ୍ଦୀଙ୍କ ପ୍ରତି ଅମାନବୀୟ ବ୍ୟବହାର, ହସ୍ପିଟାଲ, ବିଦ୍ୟାଳୟ, ଧାର୍ମିକ ସ୍ଥାନ ଉପରେ ଆକ୍ରମଣ ଭଳି କାର୍ଯ୍ୟ ସାମିଲ ରହିଥାଏ। ଗଣହତ୍ୟା ମାନେ କୌଣସି ନିର୍ଦ୍ଦିଷ୍ଟ ଜାତି, ଧର୍ମ ତଥା ସମ୍ପ୍ରଦାୟକୁ ଯୋଜନାବଦ୍ଧ ଭାବେ ନଷ୍ଟ କରିବା ପ୍ରୟାସ। ଆନ୍ତର୍ଜାତୀୟ ନ୍ୟାୟର ସବୁଠାରୁ ବଡ଼ ସଫଳତା ହେଲା ଦଣ୍ଡହୀନତାର ସଂସ୍କୃତିକୁ ଚ୍ୟାଲେଞ୍ଜ କରିବା। ପୂର୍ବରୁ ଅନେକ ଶାସକ ନିଜ ପଦ ମର୍ଯ୍ୟାଦାର ସୁଯୋଗ ନେଇ ଭୟଙ୍କର ଅପରାଧ କରି ମଧ୍ୟ ଦଣ୍ଡରୁ ବଞ୍ଚିଥିଲେ। ବର୍ତ୍ତମାନ ଆନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥା ଏହି ଧାରଣାକୁ ବଦଳାଇବାର ପ୍ରୟାସ କରୁଛି। ଆଜିର ଡିଜିଟାଲ ଯୁଗରେ ଉପଗ୍ରହ ଚିତ୍ର, ଭିଡିଓ ପ୍ରମାଣ, ସ୍ୱାଧୀନ ଗଣମାଧ୍ୟମ ତଥା ମାନବାଧିକାର ସଂଗଠନର ସଂଯୋଗ ଯୋଗୁଁ ଅପରାଧ ପ୍ରମାଣ ଲୁଚାଇ ରଖିବା ଆହୁରି କଷ୍ଟକର ହୋଇପଡ଼ିଛି। ଏହା ନ୍ୟାୟ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିଛି। ଯୁଦ୍ଧ ଅପରାଧ, ଗଣହତ୍ୟା ତଥା ମାନବତା ବିରୋଧୀ ଅପରାଧକୁ ସମ୍ପୂର୍ଣ୍ଣ ରୂପେ ରୋକିବା ସମ୍ଭବ ହୋଇନଥିଲେ ମଧ୍ୟ ଆନ୍ତର୍ଜାତୀୟ ନ୍ୟାୟ ଏହି ଅପରାଧ ବିରୋଧରେ ସବୁଠାରୁ ଶକ୍ତିଶାଳୀ ନୈତିକ ତଥା ଆଇନଗତ ଅସ୍ତ୍ର। ଏହା ମାନବତାର ସୁରକ୍ଷା କବଚ, ନ୍ୟାୟ ପ୍ରତୀକ, ଭବିଷ୍ୟତ ପିଢ଼ି ପାଇଁ ଏକ ସୁରକ୍ଷିତ ବିଶ୍ୱ ଗଠନର ଦୃଢ଼ ଭିତ୍ତି।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡାମ। ତେବେ ମ୍ୟାଡାମ, ଆନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସଶକ୍ତ, ପ୍ରଭାବଶାଳୀ କରିବା ପାଇଁ କେଉଁ କେଉଁ ସବୁ ପଦକ୍ଷେପ ଆବଶ୍ୟକ, ସେ ବିଷୟ ଟିକେ ଜଣାଇବେ?
0: ଆଜ୍ଞା ମ୍ୟାଡାମ, ବିଶ୍ୱ ଯେତେ ଆଧୁନିକ ହେଉଛି, ଦେଶମାନଙ୍କ ମଧ୍ୟରେ ସମ୍ପର୍କ ସେତେ ଘନିଷ୍ଠ ହେଉଛି। ସେହି ପରିପ୍ରେକ୍ଷୀରେ ଏକ ଦୃଢ଼ ନିରପେକ୍ଷ ବିଶ୍ୱନୀୟ ନ୍ୟାୟ ବ୍ୟବସ୍ଥାର ଆବଶ୍ୟକତା ଆହୁରି ବଢ଼ିଯାଇଛି। କେବଳ ନିୟମ ପ୍ରଣୟନ ପର୍ଯ୍ୟାପ୍ତ ନୁହେଁ, ବରଂ ସେହି ନିୟମର ସଠିକ୍ ପ୍ରୟୋଗ ସମାନ ଭାବରେ ହେବା ମଧ୍ୟ ଅତ୍ୟନ୍ତ ଜରୁରୀ। ପ୍ରଥମ ପଦକ୍ଷେପ ହେଉଛି ସମସ୍ତ ଦେଶର ସକ୍ରିୟ ଭାଗିଦାରୀ। ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ଯଦି ଆନ୍ତର୍ଜାତୀୟ ଆଇନକୁ ସମାନ କରିବ ତେବେ ନ୍ୟାୟ ବ୍ୟବସ୍ଥା ଅଧିକ ଦୃଢ଼ ହେବ। କୌଣସି ରାଷ୍ଟ୍ର ନିଜକୁ ନିୟମର ଉର୍ଦ୍ଧ୍ୱରେ ଭାବିବା ଉଚିତ ନୁହେଁ। ଦ୍ୱିତୀୟ ପଦକ୍ଷେପ ହେଉଛି ନ୍ୟାୟ ପ୍ରକ୍ରିୟାର ସ୍ୱଚ୍ଛତା ବୃଦ୍ଧି। ତଦନ୍ତ, ଶୁଣାଣି, ରାୟ ପ୍ରଦାନ ପ୍ରକ୍ରିୟା ଯଦି ସମ୍ପୂର୍ଣ୍ଣ ନିରପେକ୍ଷ ରହିବ ତେବେ ସାଧାରଣ ଲୋକଙ୍କ ବିଶ୍ୱାସ ଆହୁରି ମଜବୁତ ହେବ। ତୃତୀୟ ପଦକ୍ଷେପ ହେଉଛି ଆଧୁନିକ ପ୍ରଯୁକ୍ତିର ବ୍ୟାପକ ପ୍ରୟୋଗ। ଚତୁର୍ଥ ପଦକ୍ଷେପ ହେଉଛି ବିଚାର ପ୍ରକ୍ରିୟା ସମୟ ସୀମା ନିର୍ଦ୍ଧାରଣ। ପଞ୍ଚମ ପଦକ୍ଷେପ ହେଉଛି ବିଚାରପତି ତଥା ବିଶେଷଜ୍ଞଙ୍କ ସଂଖ୍ୟା ବୃଦ୍ଧି। ବିଭିନ୍ନ କ୍ଷେତ୍ରର ଆଇନ ବିଶେଷଜ୍ଞ, ପରିବେଶ ବିଶାରଦ, ସାଇବର ସୁରକ୍ଷା ବିଶେଷଜ୍ଞ, ମାନବାଧିକାର ଗବେଷକ ସମ୍ମିଳନୀ ନ୍ୟାୟର ଗୁଣବତ୍ତାକୁ ସମୃଦ୍ଧ କରିପାରିବ।
1: ଆଜ୍ଞା,
0: ଆନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥାକୁ ସଶକ୍ତ କରିବା କେବଳ ନ୍ୟାୟାଳୟର ଦାୟିତ୍ୱ ନୁହେଁ, ପ୍ରତ୍ୟେକ ରାଷ୍ଟ୍ର, ପ୍ରତ୍ୟେକ ସଂସ୍ଥା, ପ୍ରତ୍ୟେକ ନାଗରିକଙ୍କ ସମ୍ମିଳିତ ପ୍ରୟାସ ଏହାକୁ ଅଧିକ କାର୍ଯ୍ୟକ୍ଷମ କରିପାରିବ। ଆଇନ ପ୍ରତି ସମ୍ମାନ, ସତ୍ୟ ପ୍ରତି ନିଷ୍ଠା, ମାନବିକ ମୂଲ୍ୟବୋଧ ପ୍ରତି ଅଙ୍ଗୀକାର ରହିଲେ ବିଶ୍ୱରେ ଏକ ନ୍ୟାୟପୂର୍ଣ୍ଣ, ସ୍ଥିର, ଶାନ୍ତିମୟ ପରିବେଶ ନିଶ୍ଚିତ ଭାବେ ଗଠନ ହୋଇପାରିବ।
1: ନିହାତି ମ୍ୟାଡମ। ତେବେ ମ୍ୟାଡମ, ଯୁବପିଢ଼ିଙ୍କ ମଧ୍ୟରେ ମାନବାଧିକାର ଏବଂ ନ୍ୟାୟ ପ୍ରତି ସଚେତନତା ବୃଦ୍ଧି କିପରି କରାଯାଇପାରିବ ସେ ବିଷୟରେ ଟିକେ ଜଣାଇବେ?
0: ମ୍ୟାଡମ ଦେଖନ୍ତୁ, ପ୍ରଥମେ ଆମେ ଜାଣିବା ଦରକାର ଯେ ଯୁବପିଢ଼ି କେବଳ ଆଗାମୀ ଦିନରେ ନାଗରିକ ନୁହେଁ, ବରଂ ବର୍ତ୍ତମାନ ସମାଜର ସବୁଠାରୁ ସକ୍ରିୟ ଶକ୍ତି। ସେମାନଙ୍କ ଚିନ୍ତାଧାରା, ମୂଲ୍ୟବୋଧ, ଦାୟିତ୍ୱବୋଧ ଏକ ସୁସ୍ଥ ସମାଜ ଗଠନର ଭିତ୍ତି ସୃଷ୍ଟି କରିଥାଏ। ତେଣୁ ମାନବାଧିକାର ତଥା ନ୍ୟାୟ ପ୍ରତି ସଚେତନତା ବୃଦ୍ଧି ସମୟର ଏକ ପ୍ରମୁଖ ଆବଶ୍ୟକତା। ସର୍ବପ୍ରଥମେ ଶିକ୍ଷା ବ୍ୟବସ୍ଥାରେ ମାନବାଧିକାର ବିଷୟକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ବିଦ୍ୟାଳୟ, ମହାବିଦ୍ୟାଳୟ ପାଠ୍ୟକ୍ରମରେ ଅଧିକ କର୍ତ୍ତବ୍ୟ ସମାନତା, ସାମାଜିକ ଦାୟିତ୍ୱ ସମ୍ପର୍କୀୟ ବିଷୟରେ ସରଳ ଭାଷାରେ ସାମିଲ କରାଗଲେ ଛାତ୍ରଛାତ୍ରୀ ଛୋଟବେଳୁ ସଚେତନ ହୋଇପାରିବେ। ଡିଜିଟାଲ ମାଧ୍ୟମର ସଦୁପଯୋଗ କରିବା ଉଚିତ। ପରିବାରର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଘରେ ପରସ୍ପର ପ୍ରତି ସମ୍ମାନ, ସମାନ ବ୍ୟବହାର, ସହାନୁଭୂତି, ସତ୍ୟନିଷ୍ଠା ପରି ମୂଲ୍ୟବୋଧର ଅଭ୍ୟାସ ହେଲେ ଶିଶୁ ତଥା ଯୁବପିଢ଼ି ସ୍ୱାଭାବିକ ଭାବେ ନ୍ୟାୟପ୍ରିୟ ହୋଇ ଉଠିବେ। ଲିଙ୍ଗ ସମାନତା, ଶିଶୁ ସୁରକ୍ଷା, ମହିଳା ସମ୍ମାନ, ଦିବ୍ୟାଙ୍ଗ ଅଧିକାର, ପରିବେଶ ସୁରକ୍ଷା ପରି ବିଷୟ ଉପରେ ନିୟମିତ ସଚେତନତା ଅଭିଯାନ ଚାଲିବା ଆବଶ୍ୟକ। ଏହି ବିଷୟଗୁଡ଼ିକ ମାନବାଧିକାରର ଅଭିନ୍ନ ଅଂଶ। ମାନବାଧିକାର ପ୍ରତି ସମ୍ମାନ ତଥା ନ୍ୟାୟ ପ୍ରତି ବିଶ୍ୱାସ କେବଳ ଆଇନର ପାଠ ନୁହେଁ, ବରଂ ଏକ ସୁନ୍ଦର ଜୀବନଶୈଳୀ। ଆଜିର ଯୁବକ ଯଦି ସତ୍ୟ, ସମାନତା, ସହାନୁଭୂତି, ଦାୟିତ୍ୱବୋଧକୁ ନିଜ ଜୀବନର ଅଂଶ କରିନିଅନ୍ତି ତେବେ ଆସନ୍ତା ଦିନର ସମାଜ ଅଧିକ ନ୍ୟାୟପୂର୍ଣ୍ଣ, ମାନବିକ, ଶାନ୍ତିମୟ ହୋଇ ଉଠିବ। ଯୁବଶକ୍ତିର ସଚେତନତା ହିଁ ଏକ ଉନ୍ନତ ତଥ୍ୟ ସଭ୍ୟ ବିଶ୍ୱ ଗଠନର ସବୁଠାରୁ ବଡ ଉଦ୍ଦେଶ୍ୟ ଅଟେ।
1: ଆଜ୍ଞା, ତେବେ ମ୍ୟାଡମ, ନ୍ୟାୟ ବିନା ଶାନ୍ତି ସମ୍ଭବ ନୁହେଁ, ଏ ଯୋଉ ଉକ୍ତିଟିକୁ ଆପଣ କେମିତି କଣ ବ୍ୟାଖ୍ୟା କରିବେ?
0: ମ୍ୟାଡମ, ଆପଣ ଯେଉଁ କହିଲେ ନ୍ୟାୟ ବିନା ଶାନ୍ତି ସମ୍ଭବ ନୁହେଁ, ଏହା କେବଳ ଏକ ସୁନ୍ଦର ବାକ୍ୟ ନୁହେଁ, ବରଂ ମାନବ ସଭ୍ୟତାର ଏକ ଚିରନ୍ତନ ସତ୍ୟ। ଯେଉଁଠାରେ ନ୍ୟାୟର ଅଭାବ ରହିଥାଏ ସେଠାରେ ଅସନ୍ତୋଷ, ଭୟ, ବୈଷମ୍ୟ, ସଂଘର୍ଷ ତଥା ଅବିଶ୍ୱାସ ଜନ୍ମ ନେଇଥାଏ। ଅପର ପକ୍ଷରେ ନ୍ୟାୟ ପ୍ରତିଷ୍ଠିତ ହେଲେ ଲୋକଙ୍କ ମନରେ ଆସ୍ଥା, ସମ୍ମାନ, ସହଯୋଗ, ସ୍ଥିରତାର ଭାବନା ବିକଶିତ ହୁଏ। ସେହି କାରଣରୁ ନ୍ୟାୟକୁ ଶାନ୍ତିର ମୂଳଦୁଆ ବୋଲି କୁହାଯାଏ। ସର୍ବପ୍ରଥମେ ଶାନ୍ତିର ପ୍ରକୃତ ଅର୍ଥ ବୁଝିବା ଆବଶ୍ୟକ। ଶାନ୍ତିର ଅର୍ଥ କେବଳ ଯୁଦ୍ଧ ଅନୁପସ୍ଥିତ ନୁହେଁ, ପ୍ରକୃତ ଶାନ୍ତି ସେତେବେଳେ ସମ୍ଭବ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ସମାନ ସୁଯୋଗ ପାଇବେ, ନିଜ ଅଧିକାର ସୁରକ୍ଷିତ ବୋଲି ଅନୁଭବ କରିବେ, ନିଜର ମତ ପ୍ରକାଶ କରିବାର ସ୍ୱାଧୀନତା ପାଇବେ ତଥା ଆଇନ ସମ୍ମୁଖରେ ସମସ୍ତ ସମାନ ସ୍ଥାନ ରହିବ। ଯେତେବେଳେ ସମାଜରେ ଅନ୍ୟାୟ ବଢ଼ିଥାଏ ସେତେବେଳେ ଲୋକଙ୍କ ମନରେ କ୍ଷୋଭ ସୃଷ୍ଟି ହୁଏ। ସେହି କ୍ଷୋଭ ଧୀରେ ଧୀରେ ବିରୋଧ, ହିଂସା, ଅସ୍ଥିରତାର ରୂପ ନେଇଥାଏ। ଇତିହାସର ଅନେକ ବଡ଼ ଆନ୍ଦୋଳନର ମୂଳ କାରଣ ଥିଲା ଅସମାନତା ତଥା ଅନ୍ୟାୟ। ତେଣୁ ନ୍ୟାୟ ବିନା ଶାନ୍ତିର କଳ୍ପନା କରିବା କଷ୍ଟକର। ମାନବାଧିକାର ସୁରକ୍ଷା କ୍ଷେତ୍ରରେ ନ୍ୟାୟର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଯେଉଁଠାରେ ମଣିଷର ଜୀବନ, ସ୍ୱାଧୀନତା, ସମାନତାର ସୁରକ୍ଷା ହୁଏ ସେଠାରେ ସମାଜ ଅଧିକ ସ୍ଥିର ରହିଥାଏ। ଅନ୍ୟ ପକ୍ଷରେ ଯଦି ନିରୀହ ଲୋକ ଅନ୍ୟାୟ ଶିକାର ହୁଅନ୍ତି ତଥା ଅପରାଧୀ ଦଣ୍ଡରୁ ମୁକ୍ତ ରୁହନ୍ତି ତେବେ ଆଇନ ପ୍ରତି ବିଶ୍ୱାସ କମିଯାଏ। ନ୍ୟାୟ କେବଳ ଅଦାଲତ ବିଷୟ ନୁହେଁ, ଶିକ୍ଷା, ପ୍ରଶାସନ, ପରିବାର, କାର୍ଯ୍ୟକ୍ଷେତ୍ର, ଗଣମାଧ୍ୟମ, ସାମାଜିକ ଜୀବନର ପ୍ରତ୍ୟେକ ସ୍ତରରେ ନ୍ୟାୟ ଅଭ୍ୟାସ ହେବା ଆବଶ୍ୟକ। ଛୋଟ ଛୋଟ ନ୍ୟାୟପୂର୍ଣ୍ଣ

0: ସନ୍ଦେଶ ଦେବାକୁ ଚାହିଁବେ।
1: ନ୍ୟାୟର ଅର୍ଥ କେବଳ ଅଦାଲତର ରାୟ ନୁହେଁ, ନ୍ୟାୟ ଆରମ୍ଭ ହୁଏ ଆମର ଦୈନନ୍ଦିନ ବ୍ୟବହାରରୁ। ପରିବାରରେ ସମାନ ବ୍ୟବହାର, ବିଦ୍ୟାଳୟର ପରସ୍ପର ପ୍ରତି ସମ୍ମାନ, କାର୍ଯ୍ୟକ୍ଷେତ୍ରରେ ସତ୍ୟନିଷ୍ଠା, ସମାଜର ସହାନୁଭୂତି, ଦୁର୍ବଳ ଲୋକଙ୍କ ପ୍ରତି ସହଯୋଗର ମନୋବୃତ୍ତି ହିଁ ପ୍ରକୃତ ନ୍ୟାୟର ପରିଚୟ। ଆଜିର ଦୁନିଆରେ ପ୍ରଯୁକ୍ତି ଦ୍ରୁତ ଗତିରେ ଆଗକୁ ବଢୁଛି, ମାତ୍ର ମାନବିକତା ମଧ୍ୟ ସମାନ ଭାବରେ ଆଗକୁ ବଢିବା ଦରକାର। ମତଭେଦ ରହିପାରେ, ମାତ୍ର ମନଭେଦ ରହିବା ଉଚିତ ନୁହେଁ। ଭିନ୍ନ ଭାଷା, ଭିନ୍ନ ସଂସ୍କୃତି, ଭିନ୍ନ ଚିନ୍ତାଧାରାକୁ ସମ୍ମାନ ଦେବା ହିଁ ଏକ ସଭ୍ୟ ସମାଜ ଲକ୍ଷଣ। ବିଶେଷ କରି ଯୁବପିଢ଼ିଙ୍କୁ ମୋର ଅନୁରୋଧ, ସାମାଜିକ ଗଣମାଧ୍ୟମରେ ଯେକୌଣସି ସୂଚନା ପ୍ରସାର ପୂର୍ବରୁ ସତ୍ୟତା ଯାଞ୍ଚ କରନ୍ତୁ। କୌଣସି ପ୍ରକାର ଘୃଣା, ଅପପ୍ରଚାର, ଅସହିଷ୍ଣୁତାକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ। ସତ୍ୟର ସାଥୀ ହୁଅନ୍ତୁ, ନ୍ୟାୟର ସମର୍ଥ ହୁଅନ୍ତୁ, ମାନବିକତାର ଦୂତ ହୁଅନ୍ତୁ। ଆମେ ଯଦି ନିଜ ଜୀବନରେ ସତ୍ୟ, ସମାନତା, ସୁଯୋଗ, ଦାୟିତ୍ୱବୋଧ, ସହାନୁଭୂତିକୁ ସ୍ଥାନ ଦେବା, ତେବେ ଆମ ପରିବାର ସୁନ୍ଦର ହେବ, ସମାଜ ସୁଦୃଢ଼ ହେବ, ଦେଶ ପ୍ରଗତିଶୀଳ ହେବ, ବିଶ୍ୱ ଅଧିକ ଶାନ୍ତିମୟ ହୋଇ ଉଠିବ। ଶେଷରେ ଏହି କଥା କହିବି, ନ୍ୟାୟର ପଥ ସବୁବେଳେ ସହଜ ନୁହେଁ, ମାତ୍ର ସେହି ପଥ ହିଁ ସ୍ଥାୟୀ ଶାନ୍ତି, ପ୍ରଗତି, ମାନବିକତାର ପଥ। ପ୍ରତ୍ୟେକ ମଣିଷର ଛୋଟ ଛୋଟ ସତ୍କାର୍ଯ୍ୟ ମିଶି ଏକ ନ୍ୟାୟପୂର୍ଣ୍ଣ ବିଶ୍ୱ ଗଠନ କରିପାରିବ।
0: ବହୁତ ସୁନ୍ଦର। ତେବେ ମ୍ୟାଡ଼ାମ୍, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ ଆଜିର ଆମର ଯେଉଁ ବିଷୟବସ୍ତୁଟି ରହିଛି, ଆନ୍ତର୍ଜାତୀୟ ନ୍ୟାୟ, ଶାନ୍ତି, ମାନବାଧିକାର ଏବଂ ସମାନତାର ବିଶ୍ୱସ୍ତମ୍ଭ, ଏହି ସମ୍ପର୍କରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଜଣାଇଲେ। ତେବେ ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ, ସେଥିପାଇଁ ଆମେ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ଧନ୍ୟବାଦ।
1: ଆଜ୍ଞା, ଧନ୍ୟବାଦ, ନମସ୍କାର।

ଶୀତଳା ବନ୍ଧୁ ଆଲୋଚନା କରୁଥିଲେ ଆନ୍ତର୍ଜାତୀୟ ନ୍ୟାୟ ଦିବସ ସମ୍ପର୍କରେ। ତେବେ ଶେଷରେ ମୁଁ ଏତିକି କହିବାକୁ ଚାହେଁ ଯେ ଆନ୍ତର୍ଜାତୀୟ ନ୍ୟାୟ ଦିବସ କେବଳ ଗୋଟିଏ ତାରିଖ ନୁହେଁ, ଏହା ଏକ ଚେତନା, ଗୋଟିଏ ସଂକଳ୍ପ ଏବଂ ଗୋଟିଏ ଦାୟିତ୍ୱ। ଆସନ୍ତୁ ଆମେ ସମସ୍ତେ ନ୍ୟାୟ, ମାନବାଧିକାର ଏବଂ ଶାନ୍ତିର ମୂଲ୍ୟବୋଧକୁ ନିଜ ଜୀବନରେ ଅନୁସରଣ କରି ଗୋଟିଏ ନ୍ୟାୟପୂର୍ଣ୍ଣ, ଶାନ୍ତିପୂର୍ଣ୍ଣ ଏବଂ ମାନବିକ ବିଶ୍ୱ ଗଠନରେ ନିଜର ଅବଦାନ ରଖିବା। ନ୍ୟାୟର ଆଲୋକରେ ହିଁ ଶାନ୍ତିର ସୂର୍ଯ୍ୟ ଉଦୟ ହୁଏ ଏବଂ ଶାନ୍ତିର ପଥରେ ହିଁ ମାନବତାର ପ୍ରକୃତ ବିଜୟ ନିହିତ ରହିଛି। ତେବେ ଶ୍ରୋତାବନ୍ଧୁ, ସମୟ ଅବିରାମ ଗତିରେ ଗତିଶୀଳ, ଏଇ ଦେଖୁନାହାନ୍ତି କେତେବେଳେ ଯେ ସମୟ ଯାଇ କାର୍ଯ୍ୟକ୍ରମର ଶେଷ ସୀମାରେ ପହଞ୍ଚିଲାଣି ତାହା ଆଦୌ ବି ଜଣାପଡ଼ୁନି। ତେବେ ଯିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, କାର୍ଯ୍ୟକ୍ରମ ସମ୍ପର୍କିତ ନିଜର ମତ ଚିଠି ମାଧ୍ୟମରେ ଆମ ପାଖକୁ ନିଶ୍ଚୟ ପଠାଇବେ। ଚିଠି ପଠାଇବାର ଆମର ଠିକଣାଟି ହେଉଛି ବିକାଶଧାରା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ପୁଣି ଭେଟ ହେବା ଆଉ ଏକ ନୂଆ ଅଧ୍ୟାୟରେ, ଆଉ କିଛି ନୂଆ ବିଷୟବସ୍ତୁକୁ ନେଇ। ସେତେବେଳେ ଯାଏ ଆପଣଙ୍କ ରେଡ଼ିଓ ସାଥୀ ମଧୁସ୍ମିତାକୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଶେଷ ହେଲା ବିକାଶଧାରା।
1: ଶ୍ରୋତାବନ୍ଧୁ, ଆପଣଙ୍କ ଦୋକାନ କିମ୍ବା ବ୍ୟବସାୟ ପାଇଁ ଦରକାର କି ଶ୍ରେଷ୍ଠ ମାନର FMC?

0: ଜି ସାମଗ୍ରୀ, ତେବେ ଆଉ ଚିନ୍ତା କାହିଁକି। ଆଜି ହିଁ ସମ୍ପର୍କ କରନ୍ତୁ ରତ୍ନମାଳା ଏଣ୍ଟରପ୍ରାଇଜେସ୍ ସହିତ। ଆମ ପାଖରେ ରହିଛି ସବୁ ପ୍ରକାରର ଖାଦ୍ୟ ଓ ପାନୀୟ, ପର୍ସନାଲ କେୟାର, ହୋମ୍ କେୟାର ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀର ବିଶାଳ ସମ୍ଭାର। ସବୁକିଛି ଗୋଟିଏ ଜାଗାରେ ଓ ଉଚିତ ମୂଲ୍ୟରେ। ଅଧିକ ଜାଣିବା ପାଇଁ କିମ୍ବା ଅର୍ଡ଼ର ଦେବା ପାଇଁ ଆଜି ହିଁ କଲ୍ କରନ୍ତୁ 7008900554। ରତ୍ନମାଳା ଏଣ୍ଟରପ୍ରାଇଜେସ୍, ଗୁଣବତ୍ତା ଆଉ ବିଶ୍ୱାସର ପ୍ରତୀକ। ଶ୍ରୋତାବନ୍ଧୁ, ଆପଣଙ୍କ ଦୋକାନ କିମ୍ବା ବ୍ୟବସାୟ ପାଇଁ ଦରକାର କି ଶ୍ରେଷ୍ଠମାନର FMCG ସାମଗ୍ରୀ, ତେବେ ଆଉ ଚିନ୍ତା କାହିଁକି। ଆଜି ହିଁ ସମ୍ପର୍କ କରନ୍ତୁ ରତ୍ନମାଳା ଏଣ୍ଟରପ୍ରାଇଜେସ୍ ସହିତ। ଆମ ପାଖରେ ରହିଛି ସବୁ ପ୍ରକାରର ଖାଦ୍ୟ ଓ ପାନୀୟ, ପର୍ସନାଲ କେୟାର, ହୋମ୍ କେୟାର ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀର ବିଶାଳ ସମ୍ଭାର। ସବୁକିଛି ଗୋଟିଏ ଜାଗାରେ ଓ ଉଚିତ ମୂଲ୍ୟରେ। ଅଧିକ ଜାଣିବା ପାଇଁ କିମ୍ବା ଅର୍ଡ଼ର ଦେବା ପାଇଁ ଆଜି ହିଁ କଲ୍ କରନ୍ତୁ 7008900554। ରତ୍ନମାଳା ଏଣ୍ଟରପ୍ରାଇଜେସ୍, ଗୁଣବତ୍ତା ଆଉ ବିଶ୍ୱାସର ପ୍ରତୀକ। ରାଉରକେଲାରୁ ପ୍ରକାଶିତ ପଶ୍ଚିମାଞ୍ଚଳ ସମ୍ବାଦପତ୍ର କେବଳ ସମ୍ବାଦ ପରିବେଷଣ କରେ ନାହିଁ, ବରଂ ଏହା ଚିନ୍ତା ଓ ଚେତନାର ଏକ ଅଗ୍ରଗାମୀ ସାଥୀ। ବିଶିଷ୍ଟ ସମ୍ପାଦିକା ଡକ୍ଟର ସୁରମା ମିଶ୍ରଙ୍କ ସୁଦକ୍ଷ ସମ୍ପାଦନାରେ ପ୍ରତି ସପ୍ତାହରେ ଏହା ପାଠକଙ୍କ ପାଖରେ ପହଞ୍ଚାଇଛି ସମାଜର ନୂତନ ଦିଗନ୍ତ। ଯଦି ଆପଣ ଅନୁସନ୍ଧାନ କରୁଛନ୍ତି ସଠିକ୍ ସୂଚନା ଏବଂ ମାର୍ଜିତ ଚିନ୍ତାଧାରା, ତେବେ ଆଜି ହିଁ ହାତକୁ ନିଅନ୍ତୁ ସାପ୍ତାହିକ ସମ୍ବାଦପତ୍ର ପଶ୍ଚିମାଞ୍ଚଳ। ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ମୋବାଇଲ ନମ୍ବର 9437083025। ରାଉରକେଲାରୁ ପ୍ରକାଶିତ ପଶ୍ଚିମାଞ୍ଚଳ ସମ୍ବାଦପତ୍ର କେବଳ ସମ୍ବାଦ ପରିବେଷଣ କରେ ନାହିଁ, ବରଂ ଏହା ଚିନ୍ତା ଓ ଚେତନାର ଏକ ଅଗ୍ରଗାମୀ ସାଥୀ। ବିଶିଷ୍ଟ ସମ୍ପାଦିକା ଡକ୍ଟର ସୁରମା ମିଶ୍ରଙ୍କ ସୁଦକ୍ଷ ସମ୍ପାଦନାରେ ପ୍ରତି ସପ୍ତାହରେ ଏହା ପାଠକଙ୍କ ପାଖରେ ପହଞ୍ଚାଇଛି ସମାଜର ନୂତନ ଦିଗନ୍ତ। ଯଦି ଆପଣ ଅନୁସନ୍ଧାନ କରୁଛନ୍ତି ସଠିକ୍ ସୂଚନା ଏବଂ ମାର୍ଜିତ ଚିନ୍ତାଧାରା, ତେବେ ଆଜି ହିଁ ହାତକୁ ନିଅନ୍ତୁ ସାପ୍ତାହିକ ସମ୍ବାଦପତ୍ର ପଶ୍ଚିମାଞ୍ଚଳ। ସବିଶେଷ ସୂଚନା
1: ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ, ପରେ ପରେ ଶୁଣିପାରିବେ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ।

ବୈଦିକ, ତାନ୍ତ୍ରିକ, ପୌରାଣିକ ଓ ଲୌକିକ ଏହି ଚାରି ଧାରାକୁ ଏକା ଧାରାରେ ଏକତ୍ରିତ କରି ସମସ୍ତ ଧର୍ମଧାରାକୁ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଧାରଣ କରି ଅବିଗ୍ରହ ବିଗ୍ରହ ଭାବରେ ଯେଉଁ ଦାରୁ ବିଗ୍ରହ ନୀଳାଚଳରେ ପ୍ରତିଷ୍ଠିତ ସେହି ଜଗନ୍ନାଥଙ୍କ ବିଗ୍ରହଠାରୁ ଆରମ୍ଭ କରି ପୂଜା ପର୍ବ, ଯାନିଯାତ୍ରା, ବିଧିବିଧାନ ପର୍ଯ୍ୟନ୍ତ ସବୁକିଛି ତତ୍ତ୍ୱ ଓ ତଥ୍ୟରେ ପରିପୂର୍ଣ୍ଣ। ସେଥିମଧ୍ୟରେ ତାଙ୍କର ରଥଯାତ୍ରା ଯେତିକି ପ୍ରସିଦ୍ଧ, ତତ୍ତ୍ୱଧିକ ପ୍ରସିଦ୍ଧ ତାଙ୍କର ଗୁଣ୍ଡିଚା ବିଜେ ଓ ରହଣୀ। ଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କର ଅବସ୍ଥାନ କାଳ ସଂକ୍ଷିପ୍ତ ହେଲେ ହେଁ ନୀତି ଓ ବିଧିବିଧାନ ଅନେକ ଆଉ ମହତ୍ତ୍ଵ।

0: ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ କେତେକ ମୌଳିକ ନୀତିକୁ ଛାଡ଼ି ଠାକୁରମାନଙ୍କର ନୀତି ସବୁ ବଡ଼ ଦେଉଳର ନୀତି ସହିତ ପ୍ରାୟ ସମାନ। ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ରଥ ଉପରେ ବିଧିପୂର୍ବକ ସାୟାହ୍ନ ପୂଜା ହୁଏ। ତାପରେ ଠାକୁରମାନଙ୍କୁ ଗୁଣ୍ଡିଚା ମଣ୍ଡପକୁ ପହଣ୍ଡି ବିଜେ କରାଯାଏ। ମଦନ ମୋହନଙ୍କୁ ମଧ୍ୟ ସ୍ଥାପନ କରାଯାଏ। ମହାବେଦୀରେ ଠାକୁରଙ୍କର ପୂଜା ଉପଚାରାଦି ଯଥାପୂର୍ବ ସମାପନ କରାଯାଏ। ପ୍ରାତଃ କାଳରେ ଠାକୁରଙ୍କର ପଲଙ୍କ ଉଠା ପରେ ଆଳତୀ ମୈଲମ ବେଶ ଅବକାଶ ନୀତି ଆରମ୍ଭ ହୁଏ। ତାପରେ ଅନ୍ୟାନ୍ୟ ନୀତି ପାଳନ କରାଯାଏ। ତେବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଳିତ ବିଶେଷ ନୀତିମାନଙ୍କ ସମ୍ପର୍କରେ ଆଲୋଚନା ଆମର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ସାଧାରଣତଃ ଗୁଣ୍ଡିଚାରେ ଜଗନ୍ନାଥ ଠାକୁର ସୁଭଦ୍ରାଙ୍କ ରଥ ପହଞ୍ଚିଲା ପରେ ସେଦିନ ଗୁଣ୍ଡିଚାକୁ ଠାକୁରଙ୍କର ପହଣ୍ଡି ହୁଏ ନାହିଁ। ସେଦିନର ନୀତି ସମାପନ ହେଲା ପରେ ତା ପରଦିନ ସକାଳୁ ମଙ୍ଗଳା ଆଳତୀ, ଅବକାଶ, ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେଲା ପରେ ଯାଇକିରି ଜଗନ୍ନାଥଙ୍କ ରଥର ବଠାକୁରଙ୍କ ରଥ ସୁଭଦ୍ରାଙ୍କ ରଥରେ ରଥ ବୋହିମାନେ ଚାର ବାନ୍ଧନ୍ତି। ଚାର ବାନ୍ଧି ସାରିଲା ପରେ ପହଣ୍ଡିର ବ୍ୟବସ୍ଥା କରାଯାଏ। ପ୍ରଥମେ ପହଣ୍ଡିର ସମୟ ପୂର୍ବରୁ ମୁଦିରସ୍ଥ ବଠାକୁରଙ୍କ ରଥରେ ଯାଆନ୍ତି। ସେଥିରେ ପାଳିଆ ଖୁଣ୍ଟିଆ, ଦଣମାଳି, ଗରାବଡ଼ ରୁହନ୍ତି। ଡୋର ଲାଗି ଓ ପୁଷ୍ପାଞ୍ଜଳି ହୁଏ। ତେଣୁ ଏଇ ଯେଉଁ ଡୋର ଲାଗି ପୁଷ୍ପାଞ୍ଜଳି ହୁଏ ତାକୁ ମୁଦିରସ୍ଥ ନିଜେ ଧଳା ଫୁଲରେ ପୁଷ୍ପାଞ୍ଜଳି କରନ୍ତି, ବଠାକୁରଙ୍କ ରଥରେ ପ୍ରଥମେ କରନ୍ତି। ତାପରେ ଜଗନ୍ନାଥ ରଥଙ୍କୁ ଯାଇକି ମଧ୍ୟ ସେହିପରି ଫୁଲ ପୁଷ୍ପାଞ୍ଜଳି ଦେଇକରି ଡୋରି ଛୁଅନ୍ତି, ଆଉ ସୁଭଦ୍ରାଙ୍କ ରଥକୁ ଆସି ମଧ୍ୟ ପୁଷ୍ପାଞ୍ଜଳି କରନ୍ତି। ତାପରେ କାହାଳି ବାଜେ। କାହାଳି ବାଜିଲେ ସେବାୟତମାନେ ପହଣ୍ଡି ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମେ ଜଗନ୍ନାଥଙ୍କ ରଥରୁ ମଦନମୋହନ, ବଠାକୁରଙ୍କ ରଥରୁ ରାମକୃଷ୍ଣ ବିଜେହୀ ଭିତରକୁ ଯାଆନ୍ତି। ଗୁଣ୍ଡିଚାର ଭିତରେ ଯାଇକି ଆମର ଯେଉଁ ଭଣ୍ଡାର ଘର ସିଂହାସନ ଅଛି ସେଠି ରହନ୍ତି। ତାପରେ ସୁଦର୍ଶନଙ୍କ ବିଜେ ହୁଏ। ସୁଦର୍ଶନ ମଝିରଥରେ ଥାଆନ୍ତି। ସେ ଆସି ହଂସପଟାରେ ପହଞ୍ଚିଲେ ଟାହା ଲାଗି ହୁଏ। ଟାହା ଲାଗି ହେଲା ପରେ ଠାକୁରଙ୍କୁ ଦୈତାପତି ଅନ୍ୟାନ୍ୟ ସେବାୟତ ମିଶିକରି ଗୁଣ୍ଡିଚାହାରକୁ ନିଅନ୍ତି। ଗୁଣ୍ଡିଚାହାରର ମାର୍ଜନା ଇତ୍ୟାଦି ସରିଯାଇଥାଏ, ଚାର ବନ୍ଧା ହୋଇଥାଏ। ସୁଦର୍ଶନ ସିଂହାସନ ଉପରକୁ ନଯାଇ ଗୁଣ୍ଡିଚାହାରର ବଠାକୁରଙ୍କର କାନ୍ଥପଟେ ଗୋଟେ ଖଟୁଲି ଥାଏ, ସେଇ ଖଟୁଲିରେ ତାଙ୍କୁ ରଖାଯାଏ। ତାପରେ ବଠାକୁରଙ୍କର ପହଣ୍ଡି ହୁଏ। ବଠାକୁରଙ୍କ ପହଣ୍ଡି ହେଲେ ବଠାକୁର ହଂସପଟାକୁ ଆସିଲେ ରାଘବ ଦାସ ଦେଇଥିବା ଟାହିଆ ଲାଗି ହୁଏ। ପତି ମହାପାତ୍ର ସେଠି କର୍ପୂର ଆଳତୀ, ବଳିତା ଆଳତୀ, ବିଡ଼ିଆ ଭୋଗ ଓ ଇତ୍ୟାଦି ସବୁ କରିସାରିଲା ବାଦେ ଠାକୁରଙ୍କର ପହଣ୍ଡି ଆରମ୍ଭ ହୁଏ। ପହଣ୍ଡି କରି ଠାକୁର ରତ୍ନ ସିଂହାସନରେ ରହିସାରିଲା ପରେ ଅନ୍ୟ ଠାକୁରଙ୍କର ପହଣ୍ଡି ଆରୁ ହୁଏ। ଯେତେବେଳେ ଠାକୁର ଭକ୍ତକୁ ଛାଡ଼ିକିରି ଭିତରକୁ ଯାଉଛନ୍ତି ସେତେବେଳେ ହେଉଛନ୍ତି ଗୋଟିଏ ପହଣ୍ଡିରେ ଯାଉଛନ୍ତି। ଯେତେବେଳେ ଭକ୍ତର ପାଖକୁ ଆସୁଛନ୍ତି ସ୍ନାନ ପୂର୍ଣ୍ଣିମା ଶ୍ରୀଗୁଣ୍ଡିଚାର ସେତେବେଳେ ଧାଡ଼ି ପହଣ୍ଡିରେ ଆସୁଛନ୍ତି। ମାନେ ଭଗବାନ ବ୍ୟସ୍ତ, ମୁଁ କିପରି ଭକ୍ତ ସହିତ ମିଶିବି।

ସୁଦର୍ଶନ ପହଞ୍ଚିଲା ପରେ ବଳଭଦ୍ର ପହଣ୍ଡିଆ ଆରମ୍ଭ ହେଲା, ବଳଭଦ୍ର ପହଞ୍ଚିଲା ପରେ ସୁଭଦ୍ରାଙ୍କ ପହଣ୍ଡିଆ ଆରମ୍ଭ ହେଲା, ସୁଭଦ୍ରାଙ୍କ ସରିଲା ପରେ ଜଗନ୍ନାଥଙ୍କ ପହଣ୍ଡିଆ ଆରମ୍ଭ ହୁଏ। ଜଗନ୍ନାଥ ସେପରି ହଂସପଟାକୁ ଆସିଲା ପରେ ଠିକପରି ଟାହା ଲାଗି ହୁଅନ୍ତି, ଟାହା ଲାଗି ହେବା ସହ ପରେ ପତି ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା କାର୍ଯ୍ୟ ଶେଷ ହୁଏ ଆଉ ରତ୍ନ ସିଂହାସନ ଯାଆନ୍ତି। ରତ୍ନ ସିଂହାସନରେ ପହଞ୍ଚିଲା ପରେ ଠାକୁରମାନଙ୍କ ରୁନ୍ଧା ହୁଏ, ରୁନ୍ଧା ସରିଲା ପରେ ଦୈତାପତିମାନଙ୍କର ପତି ମହାପାତ୍ର ମିଶିଲେ ଚନ୍ଦନ ସର୍ବାଙ୍ଗ ହୁଏ, ଘଟୁଆରିହରୁ ଚନ୍ଦନ ଆସେ, ମେକଅପ୍ ତାକୁ ସେ ତିନି ପିଙ୍ଗଳରେ ରୂପା ପିଙ୍ଗଳ ଧରି ସିଂହାସନ ପାଖକୁ ଯାଆନ୍ତି, ତାକୁ ପତି ମହାପାତ୍ର ସଂସ୍କାର କରି ତିନି ଠାକୁରଙ୍କୁ ସର୍ବାଙ୍ଗ କରିଥାନ୍ତି, ଅର୍ଥାତ୍ ଚନ୍ଦନ ଯାକ ଶରୀରରେ ଲାଗିଥାଏ। ଏତେ ଯାତ୍ରା କରି ଆସନ୍ତି ତ ଗରମ ଥିବ, ତେଣୁ ଶୀତଳ କରିବା ସକାଶେ ଚନ୍ଦନ ଲାଗି ହୁଏ। ଚନ୍ଦନ ଲାଗିଗଲା ପରେ ଆଳତି କରନ୍ତି, ବନ୍ଦାପନା କରନ୍ତି, ବନ୍ଦାପନା କରି ତିନି ଠାକୁରଙ୍କୁ ସମ୍ପୂର୍ଣ୍ଣ

ଘୋଡ଼େଇ ଦିଅନ୍ତି। ଘୋଡ଼େଇ ଦେବାର କାରଣ ହେଲା ଏହା ପରବର୍ତ୍ତୀ ଅବସ୍ଥା ଯିଏ ହେବ ସେମାନେ ଠାକୁରଙ୍କୁ ସ୍ପର୍ଶ କରିବେନି ଆଉ ଦେଖିବେନି, ସେ ହିସାବରେ ଘୋଡ଼େଇ ଦିଆଯାଏ କରିକି ସେମାନେ ସବୁ ଚାଲି ଆସନ୍ତି। ଆସିଲା ପରେ କୋଠ ସ୍ୱାଇଁ ସେମାନେ ଭିତରକୁ ଯାଇ ଯେଉଁ ଚାର ବନ୍ଧା ହେଇଥିଲେ ଚାର ଖୋଲନ୍ତି ଆଉ ଭିତର ପରିଷ୍କାର କରି ଧୁଆଧୋଇ କରନ୍ତି। ଧୁଆଧୋଇ ହେଇସାରିଲା ପରେ ଆମର ଠାକୁର ଯେହେତୁ ଯାତ୍ରା ସାରିକି ଆସିଛନ୍ତି ତେଣୁ ମହାସ୍ନାନର ବ୍ୟବସ୍ଥା ହୁଏ।

ଗୁଣ୍ଡିଚାହାର ଦୈନନ୍ଦିନ ନୀତି ସକାଳୁ ପ୍ରଥମେ ଦ୍ୱାର ଖୋଲିବା ପରେ ପରେ ପ୍ରଥମେ ଠାକୁରଙ୍କର ମଙ୍ଗଳ ଅର୍ପଣ ହୁଏ। ଠାକୁରଙ୍କ ମଙ୍ଗଳ ଅର୍ପଣରେ ମହାପ୍ରଭୁଙ୍କ ଆଡ଼େ ଭିତର୍ଚ୍ଛ ଆଉ ମଝିଆଡ଼ ଆଉ ଠାକୁରଙ୍କ ବାଡ଼ରେ ଦୁଇଜଣ ପୁଷ୍ପାଳକ ସିଂହାସନ ତଳେ ରହି ଭଣ୍ଡାର ମେକଅପ୍ ବା ମେକଅପ୍ ଯେଉଁ କର୍ପୂର ବସାଏ ସେ କର୍ପୂର ଆଳତୀ କରନ୍ତି, ତାପରେ ବଳିତ ଆଳତୀ କରନ୍ତି, ତାପରେ ପିଠୁ ଆଳତୀ କଲାପରେ ସିଂହାସନକୁ ଉଠି ଠାକୁରଙ୍କ ମୈଲମ କରନ୍ତି। ମୈଲମ ହେଇସାରିଲା ବାଦେ ଠାକୁରଙ୍କ ତଡ଼ପୁତୁରୀ ହୁଏ, ଦୁଇଖଣ୍ଡ ଗାମୁଛା ପିନ୍ଧିକି ତଡ଼ପୁତୁରୀ ହୁଏ, ସେଇ ଗାମୁଛାରେ ଠାକୁର ଦାନ୍ତ ଘଷନ୍ତି ଆଉ ସ୍ନାନ କରନ୍ତି। କରିସାରିଲା ବାଦେ ଠାକୁରଙ୍କର ଲୁଗା ବଦଳାଯାଏ, ପାଟ ମଠା ଏତେ ପିନ୍ଧି ସାରିଲା ପରେ ଭେଷ ହୁଅନ୍ତି, ଭେଷ ହେଇକରି ସେଠି ବଲ୍ଲଭ ଯେଉଁ ପଞ୍ଚପଚାର ପୂଜା ହୁଏ ସେଠି ତାହା ନକରି ସର୍ପାମଣି କରାଯାଏ, ତା'ର୍ଥ କଳାହାଟ ଦ୍ୱାର ପାଖରେ ପୂଜାପଣ୍ଡା ଠିଆ ହେଇକି ସର୍ପାମଣି ଭୋଗ କରନ୍ତି।

0: ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରରେ ବିଜେ କରିବା ପରଠାରୁ ବାହୁଡ଼ା ଯାତ୍ରା ମଧ୍ୟରେ କେତେଗୁଡ଼ିଏ ବିଶେଷ ନୀତି ପାଳିତ ହୁଏ। ସେମିତି ଏକ ବିଶେଷ ନୀତି ହେଉଛି ମହାସ୍ନାନ। ତିନି ବାଡ଼ରେ ମହାସ୍ନାନ ହୁଏ। ମହାସ୍ନାନ ପରେ ତିନି ବାଡ଼ରେ ସର୍ବାଙ୍ଗ ହୁଏ। ବଡ଼ ବାଡ଼ରେ ମୁଦିରସ୍ଥ, ମଝି ବାଡ଼ରେ ପତି ମହାପାତ୍ର, ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା ଠାକୁରମାନଙ୍କ ଶରୀରରେ ଚନ୍ଦନ ଲେପନ କରନ୍ତି। ତାପରେ ସର୍ବାଙ୍ଗ। ସର୍ବାଙ୍ଗ ସରିଲା ପରେ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରନ୍ତି ଆଉ ବେଶ ହୁଅନ୍ତି। ବେଶ ପରେ ମଧ୍ୟାହ୍ନ ଧୂପ, ମୈଲମ ଓ ସନ୍ଧ୍ୟା ଧୂପ କ୍ରମାନ୍ୱୟରେ ଅନୁଷ୍ଠିତ ହୁଏ। ସନ୍ଧ୍ୟା ଆଳତି ସରିଲା ପରେ ଚନ୍ଦନ ଲାଗି, ବଡ଼ ସିଂହାର ଆଉ ତାପରେ ପହୁଡ଼ ଲାଗି। ଗୁଣ୍ଡିଚା ମନ୍ଦିରରେ ରହଣି କାଳରେ ଆଉ ଗୋଟିଏ ବିଶେଷ ବିଧି ହେଉଛି ହେରା ପଞ୍ଚମୀ ବିଧି।
1: ହେରା ପଞ୍ଚମୀ ତା ଅର୍ଥ ପାଞ୍ଚ ଦିନ ପରେ, ଶ୍ରୀଗୁଣ୍ଡିଚାର ପାଞ୍ଚ ଦିନ ପରେ ମା ଠାକୁରାଣୀ ଶ୍ରୀମନ୍ଦିରରେ ଥାଆନ୍ତି। ଭଣ୍ଡାର ଘର ପାଖରେ ତାଙ୍କ ବେଶ ମାର୍ଜନା ଇତ୍ୟାଦି ହେଇକି ତାଙ୍କୁ ବନକ ଲାଗି କରାଗଲା। ଅଳଙ୍କାର ନୂଆ ପାଟ ଇତ୍ୟାଦି ପିନ୍ଧି ସେ ବିମାନରେ ବସିକି ଆସିଲେ। ଘଣ୍ଟ କାହାଳୀ ଛତା ଧରିକି ଆସିଲେ। ଆସିକିରି ଜଗନ୍ନାଥଙ୍କ ରଥ ପାଖରେ ସେ ପହଞ୍ଚିଲେ। ପହଞ୍ଚିଲା ପରେ ଆମର ଯେ ପତି ମହାପାତ୍ର, ସେଠି ସେ ତାଙ୍କୁ ଖଡ଼ି ପ୍ରସାଦ ଲାଗି କଲେ, ମାନେ ଚନ୍ଦନ ଲାଗି କଲେ, ବନ୍ଦାପନା କଲେ ଆଉ ବିଡ଼ିଆ ଆଉ ଘଷା ଜଳ ସମର୍ପଣ କଲେ। ଏହାର ଅର୍ଥ ସାକ୍ଷାତ। ଯେହେତୁ ପଞ୍ଚମୀରେ ପଡୁଛି, ଏହା ହେଉଛି ହେରା ପଞ୍ଚମୀ।
0: ଗୁଣ୍ଡିଚା ମଣ୍ଡପରେ ପ୍ରଭୁଙ୍କର ଦର୍ଶନ କରିବାକୁ ଭକ୍ତ ଆତୁର ନୟନରେ ଅପେକ୍ଷା କରିଥାଏ। ଦାରୁ ବିଗ୍ରହମାନଙ୍କର ପବିତ୍ର ଜନ୍ମସ୍ଥାନ ଏହି ଗୁଣ୍ଡିଚା ମଣ୍ଡପ ହେଉଛି ପରମ ପାବନ ସ୍ଥଳ। ତେଣୁ ଏହି ମଣ୍ଡପ ଓ ଏଠାରେ ଅନୁଷ୍ଠିତ ରୀତିନୀତିମାନଙ୍କର ବୈଶିଷ୍ଟ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
2: ଶ୍ରୀଜୀଉଙ୍କର ବାର ଯାତ୍ରା ମଧ୍ୟରେ ଅକ୍ଷୟ ତୃତୀୟା ଅନ୍ୟତମ ଏକ ଯାତ୍ରା। ବୈଶାଖ ଶୁକ୍ଳ ତୃତୀୟା ଦିନ ଯାତ୍ରାକୁ ଅକ୍ଷୟ ତୃତୀୟା ଯାତ୍ରା କହନ୍ତି। ଏହି ଦିନଠାରୁ ଅକ୍ଷୟ ତୃତୀୟା ଯାତ୍ରା ଆରମ୍ଭ ହୁଏ। ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୋଇ ମହାସ୍ନାନ ବଢ଼େ। ତାପରେ ଝୁଲଣ ମଣ୍ଡପକୁ ପାଲିଙ୍କିରେ ରାମକୃଷ୍ଣ ଓ ବିମାନର ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନଙ୍କୁ ବିଜେ କରାଇଥାନ୍ତି।

ବିମାନ ବଡ଼ୁମାନେ ସିଂହଦ୍ୱାର ଦେଇ ଚନ୍ଦନ ବେଢ଼ା ଚକଡ଼ାକୁ ବିଜେ କରନ୍ତି। ବିମାନ ନଅର ଦ୍ୱାରରେ ପହଞ୍ଚିଲେ ରଥ ଅନୁକୂଳ ସକାଶେ ସେଠାରେ ରହେ। ମହାଜନମାନେ ରାମକୃଷ୍ଣଙ୍କୁ ବଡ଼ ଚାପରେ ବିଜେ କରାଇ ସାରିଲା ପରେ ପଞ୍ଚୁପାଣ୍ଡବ ପଛ ସିଂହାସନରେ ବିଜେ ହୁଅନ୍ତି। ଦିନଚାପ ଏକଘରା ବୁଲି କୂଳରେ ଲାଗିଲା ପରେ ଦୁଇ ଚାପ ଏକତ୍ର ହୋଇ ବଡ଼ ଚାପରୁ ରାମକୃଷ୍ଣ ମଦନମୋହନଙ୍କ ଚାପକୁ ଆସିଲା ପରେ ବନ୍ଦାପନା ହୋଇ ଚାମର ଆଲଟ ହେଲେ ଜଳରେ ବୁଡ଼ନ୍ତି। ଜଳ ଲାଗି ବଢ଼ିବା ପରେ ଜଗତୀ ଉପରେ ସୁନା ଅଳଙ୍କାରମାନ ଲାଗି ହୋଇ ବେଶ ହୁଅନ୍ତି। ଦିନଚାପ ଭଳି ରାତ୍ରଚାପରେ ତିନିଘେରା ବୁଲନ୍ତି। ନିଅ ବିମାନ ଓ ପାଲିଙ୍କିରେ ବଡ଼ ଦେଉଳକୁ ବିଜେ ହେଲା ପରେ ମୈଲମ ସୂତାଲୁଗା ଓ କର୍ପୂର ଲାଗି ହୁଏ। ଚନ୍ଦନ ଲାଗି ହେବା ପରେ ଅଳକା ଅଙ୍ଗଲିପ୍ତ କୁଙ୍କୁମ ଚୌସରା ଗଜମୁକୁତା ଲାଗି ହୋଇ ବେଶ ହୁଅନ୍ତି। ଏହା 42 ଦିନ ପର୍ଯ୍ୟନ୍ତ ହୁଏ। ଆଜ୍ଞାମାଳ ଦେଲା ପରେ ପୂର୍ବଦିନ ଭଳି ଠାକୁର ଓ ଠାକୁରାଣୀମାନେ ନରେନ୍ଦ୍ର ଚକଡ଼ାକୁ ବିଜେ ହୁଅନ୍ତି। ସନ୍ଧ୍ୟାଧୂପ ପରେ ଠାକୁରଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ହୋଇ ବଡ଼ସିଂହାର ବେଶ ହୁଏ। ବାହାର ଚନ୍ଦନ 21 ଦିନ ଓ ଭିତର ଚନ୍ଦନ 21 ଦିନ ପର୍ଯ୍ୟନ୍ତ ମଧ୍ୟ ହୋଇଥାଏ। ଜ୍ୟେଷ୍ଠ ଚତୁର୍ଦ୍ଦଶୀ ଯାଏ ଦୁଇଥର ଆଲଟ ଲାଗି ପ୍ରତିଦିନ ହୁଏ। ବୈଶାଖ ଶୁକ୍ଳ ସପ୍ତମୀ ଓ ଅଷ୍ଟମୀ ଦିନ ମଧ୍ୟ ଚନ୍ଦନ ଯାତ୍ରାକୁ ବିଜେ ହୁଅନ୍ତି। ପ୍ରଥମ 21 ଦିନ ଚନ୍ଦନରେ ଦିଅ ନରେନ୍ଦ୍ରକୁ ବିଜେ କରନ୍ତି। ଅନ୍ୟ 21 ଦିନ ବାହାରକୁ ନ ଯାଇ ଭିତରେ ସବୁ ନୀତି ହୁଏ। 20 ଦିନର ଭଉଁରୀ ଜାତ ହୋଇ ରାତ୍ରଚାପ 21 ଘେରା ନରେନ୍ଦ୍ରରେ ବୁଲେ। ଭିତର ଚନ୍ଦନ 21 ଦିନରେ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଏବଂ ରୁକ୍ମିଣୀ ହରଣ ଏକାଦଶୀ ଏହି ଚାରିଦିନ ଜଳକ୍ରୀଡ଼ା ହୋଇଥାଏ। ଦୁଇପଟିଆ, ତିନିପଟିଆ, ଚାରିପଟିଆ ଓ ପାଞ୍ଚପଟିଆ ମାଣ୍ଡୁଅ ପ୍ରଭୃତି ଅକ୍ଷୟ ତୃତୀୟା ଦିନ ଲାଗି ହୁଏ। ଏହିଭଳି ଶ୍ରୀମନ୍ଦିରରେ ଦ୍ୱାଦଶ ଯାତ୍ରା ପାରମ୍ପରିକ ରୀତିରେ ପାଳନ କରାଯାଏ।

ଶେଷ ହେଲା ଶ୍ରୀକ୍ଷେତ୍ର ମାଥୁରୀ। ଆଜିର ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।

0: ରଥଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ତାରିଖ ସକାଳ 7:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ
2: ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 85ତମ ଭାଗ।

ଆକାଶବାଣୀ ରାଉରକେଲା ଏତେବେଳେ ଆପଣମାନେ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ରହିଛି ଓରାମ ଗୀତ ପରିବେଷଣ କରିଛନ୍ତି କର୍ମୀ ଓରାମ ଏବଂ ସାଥୀ। ସାଥୀ କଳାକାରମାନେ ହେଲେ ସବିତା ଟପୁ, ପାନ ଓରାମ, ମୁଦିଆ ଓରାମ, ବିଜ୍ଞାନ ଓରାମ, ଦୁଗି ଓରାମ, ସଦନୀ ଓରାମ, ନାଉରୀ ଓରାମ ଏବଂ ଜାଲି ଓରାମ। କାର୍ଯ୍ୟକ୍ରମ ଶୁଣିବା, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।

0: ଆଜ୍ଞା ହଁ, ଆପଣ ମାନେ ନର୍ସରୀ ଟ୍ରେନିଂ ନେବାକୁ ଚାହୁଁଛନ୍ତି କି? ସ୍ୱୟଂ ସକ୍ଷମ ନର୍ସରୀ ଟିଚର୍ସ ଟ୍ରେନିଂରେ ଆଡମିଶନ ନିଅନ୍ତୁ। ଏଠାରେ ଆପଣଙ୍କୁ କମ୍ ଖର୍ଚ୍ଚରେ ଅନଲାଇନ୍ ମାଧ୍ୟମରେ ଟ୍ରେନିଂ ଦିଆଯିବ। ଅଧିକ ଜାଣିବା ପାଇଁ SSNTT ୱେବସାଇଟକୁ ଯାଆନ୍ତୁ କିମ୍ବା 700-886-2299 କୁ କଲ୍ କରନ୍ତୁ।
1: ସମସ୍ତଙ୍କୁ ନମସ୍କାର, ମୁଁ ଚାନ୍ଦିନୀ ପ୍ରଧାନ, ଆସିଷ୍ଟାଣ୍ଟ ସଏଲ କନଜରଭେସନ ଅଫିସର, ବ୍ଲକ ରାଜଗାଉଁପୁର। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣ ଆପଣଙ୍କ ଚାଷ ଜୈବିକ ପ୍ରଣାଳୀରେ କରନ୍ତୁ, ଜୈବିକ ସାରର ବ୍ୟବହାର କରନ୍ତୁ ଓ ରାସାୟନିକ ପଦାର୍ଥକୁ ଯେତେ କମ୍ ବ୍ୟବହାର କରିବେ ସେତିକି ଭଲ। ତା ଛଡା ଆପଣମାନେ ଯେତେ ପାରୁଛନ୍ତି ବୃକ୍ଷାରୋପଣ କରନ୍ତୁ। ଚାଷ ସହିତ ଆପଣ ଚେଷ୍ଟା କରନ୍ତୁ ଯେ ଯେତେରୁ ଯେତେ ବୃକ୍ଷାରୋପଣ ବିଲ ହିଡ ଓ ତାର ଚାରିପଟେ କରିପାରିବେ। ଏହାଦ୍ୱାରା ଆମ ମାଟି ସୁରକ୍ଷିତ ରହିବ, ତାର କ୍ଷୟ ହବନି। ଯେତେ ପାଣି ପବନ ହେଲେ ବି ଆମର ମାଟି ସୁରକ୍ଷିତ ହିଁ ରହିବ। ଆମ ମାଟି ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା, ଆଉ ଆମର ସମ୍ପୂର୍ଣ୍ଣ ପରିବେଶ ସୁରକ୍ଷିତ ରହିବ। ଧନ୍ୟବାଦ। ସମସ୍ତଙ୍କୁ ନମସ୍କାର, ମୁଁ ଚାନ୍ଦିନୀ ପ୍ରଧାନ, ଆସିଷ୍ଟାଣ୍ଟ ସଏଲ କନଜରଭେସନ ଅଫିସର, ବ୍ଲକ ରାଜଗାଉଁପୁର। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣ ଆପଣଙ୍କ ଚାଷ ଜୈବିକ ପ୍ରଣାଳୀରେ କରନ୍ତୁ, ଜୈବିକ ସାରର ବ୍ୟବହାର କରନ୍ତୁ ଓ ରାସାୟନିକ ପଦାର୍ଥକୁ ଯେତେ କମ୍ ବ୍ୟବହାର କରିବେ ସେତିକି ଭଲ। ତା ଛଡା ଆପଣମାନେ ଯେତେ ପାରୁଛନ୍ତି ବୃକ୍ଷାରୋପଣ କରନ୍ତୁ। ଚାଷ ସହିତ ଆପଣ ଚେଷ୍ଟା କରନ୍ତୁ ଯେ ଯେତେରୁ ଯେତେ ବୃକ୍ଷାରୋପଣ ବିଲ ହିଡ ଓ ତାର ଚାରିପଟେ କରିପାରିବେ। ଏହାଦ୍ୱାରା ଆମ ମାଟି ସୁରକ୍ଷିତ ରହିବ, ତାର କ୍ଷୟ ହବନି। ଯେତେ ପାଣି ପବନ ହେଲେ ବି ଆମର ମାଟି ସୁରକ୍ଷିତ ହିଁ ରହିବ। ଆମ ମାଟି ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା, ଆଉ ଆମର ସମ୍ପୂର୍ଣ୍ଣ ପରିବେଶ ସୁରକ୍ଷିତ ରହିବ। ଧନ୍ୟବାଦ।
2: କଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡନ୍ତୁ। ରାଉରକେଲାର ଶିବାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିବାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 ସେକ୍ଟର 1 ରାଉରକେଲା। ମୋବାଇଲ ନମ୍ବର 9348961843 କିମ୍ବା 9564968302 ରେ। କଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡନ୍ତୁ। ରାଉରକେଲାର ଶିବାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିବାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 ସେକ୍ଟର 1 ରାଉରକେଲା। ମୋବାଇଲ ନମ୍ବର 9348961843 କିମ୍ବା 9564968302 ରେ।

ଶେଷ ହେଲା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ଆପଣମାନେ ଶୁଣିଲେ ଓରାମ ଗୀତ ପରିବେଷଣ କରିଥିଲେ କର୍ମୀ ଓରାମ ଏବଂ ସାଥୀ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ଆଧୁନିକ ଜ୍ଞାନକୌଶଳ ସହ ବୈଷୟିକ ଶିକ୍ଷାର ଶ୍ରେଷ୍ଠ ଅନୁଷ୍ଠାନ ରାଉରକେଲାର ପ୍ରତିଷ୍ଠିତ ବୁଧବୀର ଆଇଟିଆଇରେ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଏଠାରେ ଇଲେକ୍ଟ୍ରିସିଆନ, ଫିଟର ଏବଂ ୱେଲ୍ଡର ଭଳି ଟ୍ରେଡ୍ ସହିତ ଆପଣଙ୍କୁ ମିଳିବ ଅଭିଜ୍ଞ ଶିକ୍ଷକ ଏବଂ ଆଧୁନିକ ପାଠପଢ଼ାର ସୁବିଧା। ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା, ସମସ୍ତଙ୍କ ପାଇଁ ମାଗଣା ବହି ଏବଂ କିଟ୍, ଛାତ୍ରୀମାନଙ୍କ ପାଇଁ କୋର୍ସ ଫି'ରେ 30% ରିହାତି ଏବଂ SC/ST ଛାତ୍ର

0: ଛାତ୍ରୀଙ୍କ ପାଇଁ ନାମଲେଖା ସମ୍ପୂର୍ଣ୍ଣ ମାଗଣା। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ବୁଧବୀର ଆଇଟିଆଇ ବରଟୋଲି ଏନ୍ଆଇଟି ବ୍ୟାକପୋଷ୍ଟ ରାଉରକେଲାରେ। ମୋବାଇଲ ନମ୍ବର 7008515483 କିମ୍ବା 9437341218। ବୁଧବୀର ଆଇଟିଆଇ, ଦକ୍ଷତା ଆମର, ସୁରକ୍ଷିତ ଭବିଷ୍ୟତ ଆପଣଙ୍କର। ଆଧୁନିକ ଜ୍ଞାନକୌଶଳ ସହ ବୈଷୟିକ ଶିକ୍ଷାର ଶ୍ରେଷ୍ଠ ଅନୁଷ୍ଠାନ ରାଉରକେଲାର ପ୍ରତିଷ୍ଠିତ ବୁଧବୀର ଆଇଟିଆଇରେ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଏଠାରେ ଇଲେକ୍ଟ୍ରିସିଆନ, ଫିଟର ଏବଂ ୱେଲ୍ଡର ଭଳି ଟ୍ରେଡ୍ ସହିତ ଆପଣଙ୍କୁ ମିଳିବ ଅଭିଜ୍ଞ ଶିକ୍ଷକ ଏବଂ ଆଧୁନିକ ପାଠପଢ଼ାର ସୁବିଧା। ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା, ସମସ୍ତଙ୍କ ପାଇଁ ମାଗଣା ବହି ଏବଂ କିଟ୍, ଛାତ୍ରୀମାନଙ୍କ ପାଇଁ କୋର୍ସ ଫି'ରେ 30% ରିହାତି ଏବଂ SC/ST ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ସମ୍ପୂର୍ଣ୍ଣ ମାଗଣା। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ବୁଧବୀର ଆଇଟିଆଇ ବରଟୋଲି ଏନ୍ଆଇଟି ବ୍ୟାକପୋଷ୍ଟ ରାଉରକେଲାରେ। ମୋବାଇଲ ନମ୍ବର 7008515483 କିମ୍ବା 9437341218। ବୁଧବୀର ଆଇଟିଆଇ, ଦକ୍ଷତା ଆମର, ସୁରକ୍ଷିତ ଭବିଷ୍ୟତ ଆପଣଙ୍କର।
1: ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କ୍ରିଷ୍ଣା ବ୍ୟୁରେଙ୍କ କଣ୍ଠରେ କୁମାରଙ୍କ ରଚନାରୁ, ହର୍ଷିତ ସକ୍ସେନାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ହେଡ୍ ଷ୍ଟୋରୀ।

ରାଉରକେଲାରୁ ପ୍ରକାଶିତ ପଶ୍ଚିମାଞ୍ଚଳ ସମ୍ବାଦପତ୍ର କେବଳ ସମ୍ବାଦ ପରିବେଷଣ କରେ ନାହିଁ, ବରଂ ଏହା ଚିନ୍ତା ଓ ଚେତନାର ଏକ ଅଗ୍ରଗାମୀ ସାଥୀ। ବିଶିଷ୍ଟ ସମ୍ପାଦିକା ଡକ୍ଟର ସୁରମା ମିଶ୍ରଙ୍କ ସୁଦକ୍ଷ ସମ୍ପାଦନାରେ ପ୍ରତି ସପ୍ତାହରେ ଏହା ପାଠକଙ୍କ ପାଖରେ ପହଞ୍ଚାଇଛି ସମାଜର ନୂତନ ଦିଗନ୍ତ। ଯଦି ଆପଣ ଅନୁସନ୍ଧାନ କରୁଛନ୍ତି ସଠିକ୍ ସୂଚନା ଏବଂ ମାର୍ଜିତ ଚିନ୍ତାଧାରା, ତେବେ ଆଜି ହିଁ ହାତକୁ ନିଅନ୍ତୁ ସାପ୍ତାହିକ ସମ୍ବାଦପତ୍ର ପଶ୍ଚିମାଞ୍ଚଳ। ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ମୋବାଇଲ ନମ୍ବର 9437083।

0: ରାଉରକେଲାରୁ ପ୍ରକାଶିତ ପଶ୍ଚିମାଞ୍ଚଳ ସମ୍ବାଦପତ୍ର କେବଳ ସମ୍ବାଦ ପରିବେଷଣ କରେ ନାହିଁ, ବରଂ ଏହା ଚିନ୍ତା ଓ ଚେତନାର ଏକ ଅଗ୍ରଗାମୀ ସାଥୀ। ବିଶିଷ୍ଟ ସମ୍ପାଦିକା ଡକ୍ଟର ସୁରମା ମିଶ୍ରଙ୍କ ସୁଦକ୍ଷ ସମ୍ପାଦନାରେ ପ୍ରତି ସପ୍ତାହରେ ଏହା ପାଠକଙ୍କ ପାଖରେ ପହଞ୍ଚାଇଛି ସମାଜର ନୂତନ ଦିଗନ୍ତ। ଯଦି ଆପଣ ଅନୁସନ୍ଧାନ କରୁଛନ୍ତି ସଠିକ୍ ସୂଚନା ଏବଂ ମାର୍ଜିତ ଚିନ୍ତାଧାରା, ତେବେ ଆଜି ହିଁ ହାତକୁ ନିଅନ୍ତୁ ସାପ୍ତାହିକ ସମ୍ବାଦପତ୍ର ପଶ୍ଚିମାଞ୍ଚଳ। ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ମୋବାଇଲ ନମ୍ବର 9437083025।
1: ପରବର୍ତ୍ତୀ ଗୀତ କିଶୋର କୁମାରଙ୍କ କଣ୍ଠରେ, ଗୁଲଜାରଙ୍କ ରଚନାରୁ ରାହୁଲ ଦେବ ବର୍ମନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଗୋଲମାଲ।

ଆକାଶବାଣୀ ରାଉରକେଲା ଏତେବେଳେ ଯେ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଉମଙ୍ଗର 1330 ଭାଗ।

0: कोशिश हमेशा यानी हर बार होती है। एक श्रोता लिखते हैं कि जब तक खुद को प्यार का सच्चा मतलब न पता हो तो प्यार महबूब महबूबा मौसम झरना पानी पहाड़ फूल सावन ये सिर्फ शब्द होते हैं, लेकिन जब सच्चा प्यार होता है तो इन शब्दों में पूरा जीवन दर्शन होता है। बिल्कुल सही कहा आपने। वहीं एक श्रोता लिखते हैं कि आज का कार्यक्रम बहुत ही सुरीला।
1: आकाशवाणी ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ମଧ୍ୟରେ ଚଳାଚଳ କରିବାକୁ ଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଭାରତରେ ଡିଜାଇନ୍ ସହ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ 12,470 କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ଶ୍ରୀ ମୋଦି ଦିଲ୍ଲୀ ଅମୃତସର କଟ୍ରା 117 କିଲୋମିଟର ଦୀର୍ଘ ଏକ୍ସପ୍ରେସ୍ ୱେକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ ଓ କଟ୍ରା ମଧ୍ୟରେ ଯାତ୍ରା ସମୟ 14 ଘଣ୍ଟାରୁ 6 ଘଣ୍ଟାକୁ ହ୍ରାସ କରିବ। ଦିଲ୍ଲୀରୁ ଅମୃତସର ଯାତ୍ରା ମଧ୍ୟ 8 ଘଣ୍ଟାରୁ 4 ଘଣ୍ଟାକୁ ହ୍ରାସ ପାଇବ ବୋଲି କୁହାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ହରିୟାଣାରେ ନୂତନ ପର୍ଯ୍ୟାୟ ବିକାଶ କାର୍ଯ୍ୟ କରାଯାଉଛି, ଯାହା ହରିୟାଣାକୁ ବିକାଶର ପଥରେ ଅଗ୍ରସର ହେବା ପାଇଁ ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ପରେ ଦେଶର ଇତିହାସରେ ଜିନ୍ଦକୁ ଏକ ସ୍ୱତନ୍ତ୍ର ସ୍ଥାନ ମିଳିପାରିଛି।
2: ଆଜ ଭାରତୀୟ ରେଲ ନେ ବି 21ଭି ସଦୀ କି ଟେକ୍ନୋଲୋଜି ମେ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅଭି ୟେ ସଫର 90 କିଲୋମିଟର କା ହେ। ହମ ଇସ୍ ପର ରିସର୍ଚ କରତେ ରହେଙ୍ଗେ, लागत कम कैसे हो इसका तरीका ढूंढते रहेंगे, एफिशिएंसी कैसे बढ़े इस पर काम करते रहेंगे और बड़ी जांच पड़ताल करते करते एक के बाद एक कदम उठाते जाएंगे।
1: ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ଏବଂ ଏନ୍ଡିଏର ସୁଶାସନ ମଡେଲ ଅନୁଯାୟୀ ଜିନ୍ଦର ବିକାଶ ହେଉଛି। ରେଳ ପରିବହନର ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀର ରେଳ ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ। ସେ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଜିନ୍ଦ ସୋନିପତ ମାର୍ଗରେ 90 କିଲୋମିଟର ଦୀର୍ଘ ପଥ ଅତିକ୍ରମ କରିବ। ପରବର୍ତ୍ତୀ ସମୟରେ ଏହାର ଚଳାଚଳକୁ ବୃଦ୍ଧି କରାଯିବ। ଶ୍ରୀ ମୋଦି କହିଛନ୍ତି, ବିଶ୍ୱର 3ରୁ 4ଟି ଦେଶ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇବା କ୍ଷମତା ରଖିଥିବା ବେଳେ ଭାରତ ଏଥିରେ ସାମିଲ ହୋଇଛି। ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3,200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍।
2: ଭବିଷ୍ୟ ମେ ଜବ ଭି

0: ଆସନ୍ତା 20 ତାରିଖରେ ରାଷ୍ଟ୍ରପତି ମୋଲଡୋଭାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ମାୟା ସିନ୍ଧୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ଶ୍ରୀମତୀ ମୁର୍ମୁ ସେଠାକାର ସଂସଦର ଅଧ୍ୟକ୍ଷ ଇଗୋର ଗ୍ରୋସୁଙ୍କ ସହ ସାକ୍ଷାତ କରିବେ ଏବଂ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବେ। 21 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମାସିଡୋନିଆ ଗସ୍ତ କରିବେ। ସେଠାରେ ରାଷ୍ଟ୍ରପତି ତାଙ୍କ ପ୍ରତିପକ୍ଷ ଗୋଡାନା ଏସ୍ ଦାଭକୋଭା ଏବଂ ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜନ୍ ମିକୋସ୍କିଙ୍କୁ ସାକ୍ଷାତ ଆଲୋଚନା କରିବେ। ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆ ସଂସଦକୁ ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଦ୍ବୋଧନ ଦେବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଦୁଇଦିନିଆ ରୋମାନିଆ ଗସ୍ତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରୋମାନିଆ ରାଷ୍ଟ୍ରପତି ନିକୁସୋର ଡେନ୍ଙ୍କ ସହ ଏବଂ ସେଠାକାର ଶୀର୍ଷ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେଠାରେ ରାଷ୍ଟ୍ରପତି ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଏହି ଗସ୍ତ ସମ୍ପୃକ୍ତ ଦେଶଗୁଡ଼ିକ ସହିତ କୂଟନୈତିକ ସହଭାଗିତା ବୃଦ୍ଧି ଓ ପୂର୍ବ ୟୁରୋପ ସହ ସହଯୋଗ ଆହୁରି ଦୃଢ଼ କରିବା ଲକ୍ଷ୍ୟ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 3 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଜ୍ ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରି 18 ବାଟାଲିୟନ୍ ସୀମା ଆଉଟ୍ପୋଷ୍ଟରେ ସୀମା ସୁରକ୍ଷା ବଳ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ ଡିଜିଏମ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରିବାକୁ ଥିବା ଜାହାଜଗୁଡ଼ିକରେ ଭାରତୀୟ ନାବିକମାନଙ୍କୁ ନିୟୋଜନ ନ କରିବାକୁ ନିର୍ଦ୍ଦେଶ ଦେଇଛି। ଏନେଇ ଜାହାଜଗୁଡ଼ିକର ମାଲିକ, ପରିଚାଳକ ଏବଂ ନିଯୁକ୍ତି ଦେଉଥିବା କମ୍ପାନୀଗୁଡ଼ିକୁ ମହାନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ବିଗୁଡ଼ୁଥିବା ପରିସ୍ଥିତି ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣକୁ ଦୃଷ୍ଟିରେ ରଖି ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ସଂଘର୍ଷ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ନାବିକ ଏବଂ ବାଣିଜ୍ୟିକ ଜାହାଜ ପ୍ରତି ବିପଦ ଆଶଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି ନ୍ୟାୟପୂର୍ଣ୍ଣ ସମାଜ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଜନସାଧାରଣଙ୍କୁ ଏକ ନିରପେକ୍ଷ ବ୍ୟବସ୍ଥା ଓ ମାନବୀୟ ସମ୍ମାନ ଆଧାରିତ ସମାଜ ନିର୍ମାଣ ଲାଗି ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଆନ୍ତର୍ଜାତିକ ନ୍ୟାୟ ଦିବସର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା, ଯାହାଫଳରେ ସମସ୍ତ ନାଗରିକ ସମ୍ମାନର ସହ ନ୍ୟାୟପୂର୍ଣ୍ଣ ଭାବେ ଜୀବନ ବିତାଇ ପାରିବେ। ୟୁରୋପୀୟ ସଂଘ ପାକିସ୍ତାନରେ ମାନବାଧିକାର ପରିସ୍ଥିତି ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛି। ଏହି ପ୍ରସଙ୍ଗ ନେଇ ୟୁରୋପୀୟ ସଂଘ ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଯଦି ମାନବାଧିକାର ସ୍ଥିତି ଉଲ୍ଲଂଘନ ଭଳି ପରିସ୍ଥିତି ଜାରି ରହେ ତେବେ ପାକିସ୍ତାନକୁ ପୂର୍ବରୁ ଆମଦାନୀ କ୍ଷେତ୍ରରେ ୟୁରୋପୀୟ ସଂଘ ପକ୍ଷରୁ ଦିଆଯାଉଥିବା ଶୁଳ୍କ ରିହାତିରେ ପରିବର୍ତ୍ତନ କରାଯିବ। 2023-2025 ମଧ୍ୟରେ ମିଳିଥିବା ଯୁଗ୍ମ ନିରୀକ୍ଷଣ ରିପୋର୍ଟର ଅନୁଧ୍ୟାନ ପରେ ୟୁରୋପୀୟ କମିଶନ ଏବଂ ବୈଦେଶିକ ବ୍ୟାପାର ଓ ସୁରକ୍ଷା ନୀତି ସମ୍ପର୍କିତ ୟୁରୋପୀୟ ସଂଘ ଉଚ୍ଚ ପ୍ରତିନିଧି ଏଭଳି ମନ୍ତବ୍ୟ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଜେନେରାଲାଇଜ୍ଡ ସ୍କିମ୍ ଅଫ୍ ପ୍ରିଫରେନ୍ସ ପ୍ଲସ୍ ଅନୁଯାୟୀ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଚୀନ ହସ୍ତକ୍ଷେପ କରିବା ଲାଗି ବ୍ୟାପକ ଅଭିଯାନ ଚଳାଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଆମେରିକାର ରାଷ୍ଟ୍ରପତି ପଦର ଗୁରୁତ୍ୱକୁ ହ୍ରାସ କରିବା, ଲକ୍ଷ ଲକ୍ଷ ଆମେରିକୀୟ ମତଦାତାଙ୍କ ସୂଚନା ହାସଲ କରିବା ଏବଂ ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଦଖଲ ଦେବା ଭଳି ଚୀନ ଯୋଜନା କରିଥିବା ସେ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସ୍ରୁ ଟେଲିଭିଜନ ଜରିଆରେ ଏକ ରାଷ୍ଟ୍ରୀୟ ପ୍ରସାରଣରେ ନିର୍ବାଚନ ସୁରକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ ତତ୍କାଳ ସାର୍ବଜନୀନ କରିବା ଲାଗି ଘୋଷଣା କରିଛନ୍ତି। ସେ କହିଛନ୍ତି ଏହିସବୁ ଦସ୍ତାବିଜ୍ରେ ଆମେରିକାର ନିର୍ବାଚନ ଢାଞ୍ଚାରେ ଥିବା ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଆମେରିକାର ରାଜନୀତିକୁ ପ୍ରଭାବିତ କରିବା ଲାଗି ବହୁ ବର୍ଷ ଧରି ଚୀନ ଉଦ୍ୟମ କରୁଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi flags off India's first hydrogen

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7ଟି ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 17% ଅଧିକ ବର୍ଷା ରେକର୍ଡ। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରୁଛନ୍ତି। ଆଜି ଦ୍ୱିତୀୟ ଦିନରେ ଶ୍ରୀଜୀଉମାନଙ୍କ ରଥଟଣା କାର୍ଯ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ଜାରି ରହିଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ନିକଟ ଶରଧାବାଲିରେ ପହଞ୍ଚିସାରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ଯାତ୍ରା କରୁଛି। ଆଜି ସକାଳ 9:30ରେ ପୁଣି ଥରେ ରଥଟଣା ଆରମ୍ଭ ହୋଇଥିଲା। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବଡ଼ଦାଣ୍ଡ ଘଣ୍ଟ ଘଣ୍ଟା, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ଆଜି ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତାକାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜେନୀତି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳଷ୍ଟେସନରୁ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ରେଳବାଇର ଆଧୁନିକୀକରଣ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିଛି। ଏକବିଂଶ ଶତାବ୍ଦୀର ରେଳର ହାଇଡ୍ରୋଜେନ୍ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପରିଚାଳିତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଆଜ ଭାରତୀୟ ରେଲ ନେ ଭି 21ଭି ସଦୀ କି ଇସ୍ ଟେକ୍ନୋଲୋଜି ମେଁ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅଭି ୟେ ସଫର 90 କିଲୋମିଟର କା ହେ। ହମ୍ ଇସ୍ ପର ରିସର୍ଚ୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସ୍କା ତରିକା ଢୁଣ୍ଡତେ ରହେଙ୍ଗେ, ଏଫିସିଏନ୍ସି କୈସେ ବଢେ ଇସ୍ ପର କାମ କରତେ ରହେଙ୍ଗେ, ଔର ବଡି ଯାଞ୍ଚ ପଡ଼ତାଲ କରତେ କରତେ ଏକ କେ ବାଦ ଏକ କଦମ ଉଠାତେ ଯାଏଙ୍ଗେ।
0: ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3200 ହର୍ସ ପାୱାର

0: ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ, ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: कि हाइड्रोजन की पूरी टेक्नोलॉजी देश में विकसित करेंगे और आज ये दिन उस संकल्प की सिद्धि का दिन है। आज इस उपलब्धि के साथ भारत अब दुनिया के उन चुनिंदा देशों में शामिल हो गया जहां हाइड्रोजन ट्रेन की पूरी टेक्नोलॉजी उपलब्ध है।
0: ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ ହୋଇଥିବା ଦେଶରେ 74 ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳାଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉଦ୍ଘାଟନ ହେବ। ଏହି 7 ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶ ପଥକୁ ପ୍ରଶସ୍ତ କରାଯାଉଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହି 7 ଷ୍ଟେସନର ପୁନଃ ବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ, ସାମାଜିକ, ଅର୍ଥନୈତିକ ବିକାଶରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱ ଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
2: ମାନବ ସଭ୍ୟତାର ବିକାଶ ସହିତ ନ୍ୟାୟର ଧାରଣା ମଧ୍ୟ କ୍ରମଶଃ ବିକଶିତ ହୋଇଛି। ନ୍ୟାୟ କେବଳ ଦୋଷୀକୁ ଦଣ୍ଡ ଦେବା ନୁହେଁ, ବରଂ ପୀଡ଼ିତଙ୍କ ଅଧିକାରର ସୁରକ୍ଷା, ସତ୍ୟର ସ୍ଥାପନ ଏବଂ ଆଇନର ଶାସନକୁ ସୁନିଶ୍ଚିତ କରିବା ଏହାର ମୂଳ ଉଦ୍ଦେଶ୍ୟ। 1998 ଇଟାଲୀର ରୋମ୍ ସହରରେ 120ରୁ ଉର୍ଦ୍ଧ୍ୱ ଦେଶର ପ୍ରତିନିଧିଙ୍କ ଉପସ୍ଥିତିରେ ରୋମ୍ ଷ୍ଟାଚ୍ୟୁଟ୍ ଗ୍ରହଣ କରାଯାଇଥିଲା। ପରେ 2002 ନେଦରଲ୍ୟାଣ୍ଡର ହେଗ୍ ସହରରେ ଆନ୍ତର୍ଜାତିକ ଅପରାଧ ଅଦାଲତ ଆଇସିସି କାର୍ଯ୍ୟ ଆରମ୍ଭ କରିଥିଲା। ନ୍ୟାୟ କେବଳ ଏକ ଆଇନଗତ ବ୍ୟବସ୍ଥା ନୁହେଁ, ଏହା ସଭ୍ୟତାର ଆତ୍ମା। ଯେଉଁଠାରେ ନ୍ୟାୟ ପ୍ରତିଷ୍ଠା ହୁଏ ସେଠାରେ ଶାନ୍ତି, ସମାନତା ଓ ମାନବିକତାର ବିକାଶ ହୋଇଥାଏ। ବର୍ତ୍ତମାନର ବୈଷୟିକ ପରିସ୍ଥିତିରେ ନ୍ୟାୟ ବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୌଣସି ବ୍ୟକ୍ତି କିମ୍ବା ଶକ୍ତି ଆଇନଠାରୁ ଊର୍ଦ୍ଧ୍ୱରେ ନୁହେଁ, ଏହି ବାର୍ତ୍ତାକୁ ଆନ୍ତର୍ଜାତିକ ନ୍ୟାୟ ଦିବସ ସୁଦୃଢ଼ କରିଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 3,82,835 ଜଣ ନାମ ଲେଖାଇଛନ୍ତି। ଆସନ୍ତା 23 ତାରିଖରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ଓସେପାଠାରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ସମେତ 5 ଜଣିଆ ଟିମ୍ ଏଥିରେ ସାମିଲ ଅଛନ୍ତି। ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ତଦନ୍ତ କରାଯାଇଥିଲା। ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ 3 ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।

ଦେଇଥିଲେ। ଭଦ୍ରକ ମହିଳା ମହାବିଦ୍ୟାଳୟରେ ସାତ ଦିନ ଧରି ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ କୌଶଳ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଶିକ୍ଷାବିତ୍ ଡକ୍ଟର ଅଭୟ କୁମାର ଦାସ ଶିବିରରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 26 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ନେଇ 9 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ 210 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 17% ଅଧିକ ବର୍ଷା ହୋଇଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 609.79 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 28,644 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,644 ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7 ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ, ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 17% ଅଧିକ ବର୍ଷା ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ସମୟ ସନ୍ଧ୍ୟା 5:00 ଟ୍ୟୁନ୍ କରିଛନ୍ତି 102.6 FM। ଆସନ୍ତୁ ଶୁଣିବା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ। ବଡ଼ ଦାଣ୍ଡେ ଚାଲେ ତବ ନନ୍ଦିଘୋଷ ରଥ, ମନ ବଡ଼ ଦାଣ୍ଡେ ବାରେ ଆସ ଜଗନ୍ନାଥ, ଆସ ଜଗନ୍ନାଥ। ଶୁଣିବା ଏହି ଭଜନଟି ଗାଇଛନ୍ତି ଦିବାକର ମହାନ୍ତି ନନ୍ଦକିଶୋର ସିଂଙ୍କ ରଚନାରୁ।

ଦିନେ ଦେବର୍ଷି ନାରଦ ଦ୍ୱାରକାକୁ ଆସିଥାନ୍ତି। ତାଙ୍କଠାରୁ ବସୁଦେବ ଭାଗବତ ଧର୍ମର ପରମାର୍ଥପ୍ରଦ ଉପଦେଶ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତି। ନାରଦ ଦିଗମ୍ବର ନବଯୋଗୀନ୍ଦ୍ର ଓ ବିଦେହ ରାଜା ନିମିଙ୍କ ପୁରାତନ ଇତିହାସ ବର୍ଣ୍ଣନା କରିଛନ୍ତି। ନିମି ଭାଗବତ ଧର୍ମର ସ୍ୱରୂପ ଜାଣିବାକୁ ଚାହିଁଛନ୍ତି।

ଶ୍ରୋତାବନ୍ଧୁ ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 456 ଭାଗ। ଆକାଶବାଣୀ ରାଉରକେଲା ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଆସନ୍ତୁ ଶୁଣିବା ନାରୀ ମହଲ କାର୍ଯ୍ୟକ୍ରମ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ସତ୍ୟଭାମା ପତି। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।

ନମସ୍କାର ଶ୍ରୋତା ଭଉଣୀ, ଅନେକ ଅନେକ ଶୁଭକାମନା ସହିତ ମୁଁ ସତ୍ୟଭାମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ନାରୀ ମହଲ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ। ଭଉଣୀମାନେ, ବିଜ୍ଞାନ ଯାହା ମଣିଷ ଜୀବନକୁ ସହଜ, ସୁନ୍ଦର ଓ ସମୃଦ୍ଧ କରିଥାଏ, ଆଜିର ବୈଜ୍ଞାନିକ ଯୁଗରେ ନାରୀମାନେ ଆଉ କେବଳ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନୁହନ୍ତି। ସେମାନେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଚିକିତ୍ସା, ମହାକାଶ, କୃଷି, ପରିବେଶ ଓ ଶିକ୍ଷା କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ବିଜ୍ଞାନ ନାରୀକୁ ଶିକ୍ଷିତ, ସ୍ୱାବଲମ୍ବୀ, ସଚେତନ ଓ ସଶକ୍ତ କରିଛି। ତେଣୁ ବିଜ୍ଞାନ ଓ ନାରୀ ପରସ୍ପର ପୂରକ, ଯାହା ଆମେ ସମସ୍ତେ ଭଉଣୀମାନେ ଏକଥା ଜାଣିଛେ। ହଁ ଭଉଣୀମାନେ, ବିଜ୍ଞାନ ହେଉଛି ପର୍ଯ୍ୟବେକ୍ଷଣ, ପରୀକ୍ଷା ଓ ଯୁକ୍ତି ଆଧାରିତ ଜ୍ଞାନ। ଏହା ମଣିଷକୁ ସତ୍ୟର ସନ୍ଧାନ କରିବାକୁ ଶିଖାଇଥାଏ।

0: ଥାଏ ଏବଂ ଅନ୍ଧବିଶ୍ୱାସରୁ ଦୂରେଇ ଯୁକ୍ତିବାଦୀ ଚିନ୍ତାଧାରା ଗଢ଼ି ତୋଳିଥାଏ। ବିଜ୍ଞାନର ଅଗ୍ରଗତି ସମାଜର ଉନ୍ନତିର ମୂଳ ଆଧାର। ତା ଛଡ଼ା ଭଉଣୀମାନେ ପୂର୍ବରୁ ନାରୀଙ୍କୁ ବିଜ୍ଞାନ ଶିକ୍ଷାରୁ ବଞ୍ଚିତ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ସେମାନେ ପୁରୁଷଙ୍କ ସହ ସମାନ ଭାବେ ବିଜ୍ଞାନ କ୍ଷେତ୍ରରେ ଅଗ୍ରସର ହେଉଛନ୍ତି। ଅନେକ ମହିଳା ବୈଜ୍ଞାନିକ ଦେଶ ଓ ବିଶ୍ୱ ପାଇଁ ଗୌରବ ମଧ୍ୟ ଆଣିଛନ୍ତି। ସେମାନଙ୍କର ଆବିଷ୍କାର ମାନବଜାତିର ଉନ୍ନତିରେ ବହୁତ ବଡ଼ ବଡ଼ ଅବଦାନ ମଧ୍ୟ ରଖିଛି। ବିଜ୍ଞାନ ନାରୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି। ଇଣ୍ଟରନେଟ୍, ମୋବାଇଲ, କମ୍ପ୍ୟୁଟର ଓ ଡିଜିଟାଲ ଶିକ୍ଷା, ଯାହା ମାଧ୍ୟମରେ ନାରୀମାନେ ଜ୍ଞାନ ଅର୍ଜନ ମଧ୍ୟ କରୁଛନ୍ତି। ସେମାନେ ଅନ୍ଲାଇନ୍ ବ୍ୟବସାୟ, ବ୍ୟାଙ୍କିଙ୍ଗ, ସରକାରୀ ସେବା ଓ ବିଭିନ୍ନ ଦକ୍ଷତାମୂଳକ କାର୍ଯ୍ୟରେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ବିଜ୍ଞାନ ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିଛି। ତେବେ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ଆଲୋଚନାର ବିଷୟବସ୍ତୁଟି ରହିଛି ବିଜ୍ଞାନ କ୍ଷେତ୍ରରେ ନାରୀର ଭୂମିକା। ତେବେ ଆସନ୍ତୁ, ଆଜି ଆମର କାର୍ଯ୍ୟକ୍ରମରେ ଉପସ୍ଥିତ ଆମର ଅତିଥି ଶ୍ରୀମତୀ ସନ୍ମତି ଭୂମିଜଙ୍କଠାରୁ ଜାଣିବା।
1: ନମସ୍କାର ଶ୍ରୋତା ଭଉଣୀମାନେ, ଆମେ ଆଜି ଜାଣିବା ବିଜ୍ଞାନ କ୍ଷେତ୍ରରେ ନାରୀର ଭୂମିକା। ମାନବ ସଭ୍ୟତାର ବିବର୍ତ୍ତନ ଏବଂ ଉନ୍ନତିର ମୂଳଦୁଆ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା। ଆଦିମ ଯୁଗର ନିଆଁ ଆବିଷ୍କାରଠାରୁ ଆରମ୍ଭ କରି ଆଜିର ମହାକାଶ ବିଜ୍ଞାନ ଏବଂ କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ ମାନବ ଜାତି ଯେତେ ସବୁ ଅଗ୍ରଗତି କରିଛି, ତାହା ପଛରେ ବିଜ୍ଞାନର ଅବଦାନ ଅତୁଳନୀୟ। ତେବେ ଇତିହାସର ଏକ ବଡ଼ ବିଡ଼ମ୍ବନା ହେଉଛି ଯେ ବହୁ ଶତାବ୍ଦୀ ଧରି ଏହି ଜ୍ଞାନର ସାଗରକୁ କେବଳ ପୁରୁଷମାନଙ୍କର ଏକଚେଟିଆ ଅଧିକାର ବୋଲି ବିବେଚନା କରାଯାଉଥିଲା। ସାମାଜିକ ଶୃଙ୍ଖଳା, ପିତୃ ସତାତ୍ମକ ମନୋଭାବ ଏବଂ ରକ୍ଷଣଶୀଳ ପରମ୍ପରା ନାରୀକୁ କେବଳ ଚୁଲି ମୁଣ୍ଡରେ ଓ ଗୃହକାର୍ଯ୍ୟ ମଧ୍ୟରେ ଆବଦ୍ଧ କରିଥିଲା। କିନ୍ତୁ ସମୟର ପରିବର୍ତ୍ତନ ସହିତ ନାରୀମାନେ ପ୍ରମାଣିତ କରିଛନ୍ତି ଯେ ବୌଦ୍ଧିକ କ୍ଷମତା, ବିଶ୍ଲେଷଣାତ୍ମକ ଚିନ୍ତାଧାରା କିମ୍ବା ବୈଜ୍ଞାନିକ ଦୃଷ୍ଟିକୋଣ କୌଣସି ନିର୍ଦ୍ଦିଷ୍ଟ ଲିଙ୍ଗ ଉପରେ ନିର୍ଭରଶୀଳ ନୁହେଁ। ବହୁ ବାଧାବିଘ୍ନ ଓ ସାମାଜିକ ପରିବର୍ତ୍ତନକୁ ଏଡ଼ାଇ ଆଜିର ନାରୀ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଷ୍ଟେମ୍ କ୍ଷେତ୍ରରେ ନିଜର ଶ୍ରେଷ୍ଠ ପ୍ରତିପାଦନ କରିପାରିଛି। ବିଜ୍ଞାନଗାରର ଚାରିକାନ୍ଥରୁ ଆରମ୍ଭ କରି ଅନନ୍ତ ମହାକାଶ ପର୍ଯ୍ୟନ୍ତ ନାରୀର ପଦଚିହ୍ନ ଆଜି ସ୍ପଷ୍ଟ ବାରି ହୋଇପଡ଼ୁଛି। ଯେଉଁଠି ନାରୀ ପୂଜା ପାଏ ସେଠାରେ ଦେବତାମାନେ ବାସ କରନ୍ତି। ଏହି ପ୍ରାଚୀନ ଉକ୍ତିଟି କେବଳ ସାମାଜିକ ବା ଆଧ୍ୟାତ୍ମିକ କ୍ଷେତ୍ରରେ ସୀମିତ ନୁହେଁ, ବରଂ ଜ୍ଞାନ, ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ମଧ୍ୟ ସତେକି ପ୍ରଯୁଜ୍ୟ। ସୃଷ୍ଟିର ଆରମ୍ଭରୁ ନାରୀ ହେଉଛି ଧୈର୍ଯ୍ୟ, ପ୍ରେରଣା ଓ ସୃଜନାତ୍ମକତାର ପ୍ରତୀକ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କ୍ଷେତ୍ରରେ ପୁରୁଷମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ନାରୀମାନେ ଯେଉଁ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି, ତାହା ମାନବ ସଭ୍ୟତାକୁ ଏକ ନୂତନ ଦିଗ୍ଦର୍ଶନ ଦେଇଛି। ଅତୀତରେ ଅନେକ ସାମାଜିକ କଟକଣା ଓ ପ୍ରତିବନ୍ଧକ ସତ୍ତ୍ୱେ ମଧ୍ୟ ନାରୀ ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ମେଧା ବଳରେ ବିଜ୍ଞାନ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଶ୍ରୋତା ଭଉଣୀମାନେ, ଆମେ ସମସ୍ତେ ଜାଣିଛେ ଯେ ନାରୀ ବହୁ ପ୍ରତିବନ୍ଧ ଦେଇ ଆଗକୁ ବଢ଼େ। ଐତିହାସିକ ପୃଷ୍ଠଭୂମି, ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବିଜ୍ଞାନ କ୍ଷେତ୍ରରେ ନାରୀମାନଙ୍କର ଯାତ୍ରା ଆଦୌ ସହଜ ନଥିଲା। ଏକଦା ଶିକ୍ଷା ଓ ଗବେଷଣାକୁ କେବଳ ପୁରୁଷମାନଙ୍କର ଏକଛତ୍ର ଅଧିକାର ବୋଲି ବିଚାର କରାଯାଉଥିଲା। ତଥାପି ଚତୁର୍ଦ୍ଦଶ ଶତାବ୍ଦୀର ଆଲେକ୍ଜାଣ୍ଡ୍ରିଆର ହାଇପାଟିଆଙ୍କ ଠାରୁ ଆରମ୍ଭ କରି ଉନବିଂଶ ଶତାବ୍ଦୀର ଆଡାଲାପ୍ସେଙ୍କ ପର୍ଯ୍ୟନ୍ତ ଅନେକ ମହିଳା ସମାଜର ପ୍ରତିକୂଳ ପରିସ୍ଥିତି ସହ ଲଢ଼ି ବିଜ୍ଞାନର ବିକାଶରେ ନିଜକୁ ଉତ୍ସର୍ଗ କରିଥିଲେ। ଆଡାଲାପ୍ସେଙ୍କୁ ପୃଥିବୀର ପ୍ରଥମ କମ୍ପ୍ୟୁଟର ଭାବରେ ଗଣନା କରାଯାଏ। ଏହିପରି ଭାବରେ ନାରୀମାନେ ପ୍ରମାଣ କରିଦେଇଥିଲେ ଯେ ମେଧା ଓ ବୁଦ୍ଧିମତା କୌଣସି ଲିଙ୍ଗଗତ ସୀମା ମଧ୍ୟରେ ଆବଦ୍ଧ ନୁହେଁ।

ମାନଙ୍କ ବିଷୟରେ ଆମେ ଜାଣିବା। ବିଶ୍ୱ ସ୍ତରରେ ବିଜ୍ଞାନକୁ ସମୃଦ୍ଧ କରିବାରେ ଅସଂଖ୍ୟ ନାରୀମାନଙ୍କର ଅବଦାନ ରହିଛି। ସେମାନଙ୍କ ମଧ୍ୟରୁ କେତେକ ପ୍ରମୁଖ ବ୍ୟକ୍ତିତ୍ୱ ହେଲେ ମ୍ୟାଡମ୍ କ୍ୟୁରି। ବିଜ୍ଞାନ ଇତିହାସରେ ମ୍ୟାଡମ୍ କ୍ୟୁରିଙ୍କର ନାମ ସ୍ୱର୍ଣ୍ଣାକ୍ଷରରେ ଲିଖିତ। ସେ ଥିଲେ ପ୍ରଥମ ମହିଳା ଯିଏ ନୋବେଲ ପୁରସ୍କାର ପାଇଥିଲେ ଏବଂ ଦୁଇଟି ଭିନ୍ନ ଭିନ୍ନ ବିଭାଗ ଯଥା ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାରେ ସେ ବିଶ୍ୱରେ ଏକମାତ୍ର ବୈଜ୍ଞାନିକ। ସେ ପାଲେନିୟମ ଏବଂ ରେଡିୟମ ଭଳି ତେଜସ୍କ୍ରିୟ ମୌଳିକ ପଦାର୍ଥର ଆବିଷ୍କାରକ। ତାଙ୍କର ଅବଦାନ ଆଜି କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ଏକ୍ସରେ ଏବଂ ରେଡିଓଥେରାପିର ବିକାଶରେ ତାଙ୍କର ଗବେଷଣା ଆଜି ଲକ୍ଷ ଲକ୍ଷ ଜୀବନ ବଞ୍ଚାଉଛି। ଶ୍ରୋତା ଭଉଣୀମାନେ, ଏଥର ଜାଣିବା ରୋଜାଲିନ୍ ଫ୍ରାଙ୍କଲିନ୍ଙ୍କ ବିଷୟରେ। ରୋଜାଲିନ୍ ଫ୍ରାଙ୍କଲିନ୍ ଜୀବ ବିଜ୍ଞାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଡିଏନ୍ଏର ଦ୍ୱିଗୁଣିତା ଚଳିତ ସଂରଚନା ବା ଡବଲ୍ ହେଲିକ୍ ଷ୍ଟ୍ରକ୍ଚରର ଏକ୍ସରେ ଚିତ୍ର ଫଟୋ 51 ରୋଜାଲିନ୍ ଫ୍ରାଙ୍କଲିନ୍ ନେଇଥିଲେ। ଯଦିଓ ଜୀବଦଶାରେ ସେ ତାଙ୍କର ପ୍ରକୃତ ଶ୍ରେୟ ପାଇପାରିନଥିଲେ, ତଥାପି ଆଧୁନିକ ଜେନେଟିକ୍ସ କ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ। ଶ୍ରୋତା ଭଉଣୀମାନେ, ଆମେମାନେ ଜାଣିଛେ ଯେ ପ୍ରାଣୀ ବିଜ୍ଞାନ ଓ ସଂରକ୍ଷଣ କ୍ଷେତ୍ରରେ ଜନ୍ୟା ଗୁଡ଼ାଲ ଏକ ପରିଚିତ ନାମ। ସିମ୍ପାଞ୍ଜିମାନଙ୍କର ଆଚରଣ ଉପରେ ତାଙ୍କର ଦୀର୍ଘ ବର୍ଷର ଗବେଷଣା ମାନବ ଓ ପ୍ରାଣୀ ଜଗତର ସମ୍ପର୍କକୁ ଏକ ନୂଆ ରୂପ ଦେଇଥିଲା। ଭାରତୀୟ ବିଜ୍ଞାନ କ୍ଷେତ୍ରରେ ନାରୀର ସଫଳତା। ଭାରତୀୟ ସଂସ୍କୃତିରେ ନାରୀକୁ ଶକ୍ତି ରୂପେ ମନାଯାଏ। ବୈଦିକ କାଳରୁ ଗାର୍ଗି ଏବଂ ମୈତ୍ରେୟଙ୍କ ଭଳି ବିଦୁଷୀମାନେ ନିଜର ଜ୍ଞାନର ପରିଚୟ ଦେଇଥିଲେ। ଆଧୁନିକ ଭାରତରେ ମଧ୍ୟ ବହୁ ମହିଳା ବୈଜ୍ଞାନିକ ଦେଶର ନାମ ବିଶ୍ୱ ଦରବାରରେ ଉଜ୍ଜ୍ୱଳ କରିଛନ୍ତି। ଭାରତର ମିସାଇଲ ମ୍ୟାନ୍ଙ୍କ ସହ ମିସାଇଲ ଓମ୍ୟାନ୍ ଟେସି ଥୋମାସ। ଡକ୍ଟର ଟେସି ଥୋମାସ ହେଉଛନ୍ତି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ DRDO ଅଗ୍ନି 4 ଏବଂ ଅଗ୍ନି 5 ମିସାଇଲ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ। ଦେଶର ସୁରକ୍ଷା କ୍ଷେତ୍ରରେ ଏକ ଅତ୍ୟନ୍ତ ଜଟିଳ ପ୍ରଯୁକ୍ତି ବିଦ୍ୟାର ନେତୃତ୍ୱ ନେଇ ସେ ପ୍ରମାଣ କରିଛନ୍ତି ଯେ ନାରୀ ଶକ୍ତି ଯେକୌଣସି ଆହ୍ୱାନକୁ ସାମ୍ନା କରିବାକୁ ସକ୍ଷମ। ମହାକାଶ ବିଜ୍ଞାନରେ ଭାରତୀୟ ନାରୀ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋର ପ୍ରତିଟି ସଫଳତା ପଛରେ ଭାରତୀୟ ମହିଳାମାନଙ୍କର ଅଧିକ ଶ୍ରମ ରହିଛି। ମଙ୍ଗଳଯାନ ମିଶନ। ମଙ୍ଗଳ ଗ୍ରହ ଅଭିଯାନର ସଫଳତା ପଛରେ ରିତୁ କରିଧାଲ ଏବଂ ନନ୍ଦିନୀ ହରିନାଥ ଭଳି ମହିଳା ବୈଜ୍ଞାନିକମାନଙ୍କର ପ୍ରମୁଖ ଭୂମିକା ଥିଲା। ସେଥିପାଇଁ ସେମାନଙ୍କୁ ଭାରତର ରକେଟ୍ ଓମ୍ୟାନ୍ ବୋଲି କୁହାଯାଏ। ଚନ୍ଦ୍ରଯାନ ମିଶନ। ଚନ୍ଦ୍ରଯାନ 3ର ସଫଳ ଅବତରଣ ସମଗ୍ର ବିଶ୍ୱରେ ଭାରତର ସମ୍ମାନ ବଢ଼ାଇଛି ଏବଂ ଏହି ପ୍ରକଳ୍ପରେ ଶତାଧିକ ମହିଳା ଇଞ୍ଜିନିୟର ଓ ବୈଜ୍ଞାନିକ ଦିନ ରାତି କାର୍ଯ୍ୟ କରିଥିଲେ। ଶ୍ରୋତା ଭଉଣୀମାନେ, ବିଶ୍ୱସ୍ତର ଏବଂ ଭାରତୀୟ ସ୍ତରରେ ମହିଳାମାନେ ଅଗ୍ରଣୀ ଥିଲାବେଳେ ଆମ ଓଡ଼ିଶାରେ ମଧ୍ୟ ମହିଳାମାନେ କେବଳ ଚାରିକାନ୍ଥ ଭିତରେ ଆବଦ୍ଧ ନୁହନ୍ତି। ଓଡ଼ିଶା ମାଟିର ନାରୀମାନେ ମଧ୍ୟ ବିଜ୍ଞାନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ଡକ୍ଟର ସ୍ୱାତି ନାୟକ ଆନ୍ତର୍ଜାତୀୟ ମହିଳା ବୈଜ୍ଞାନିକ ଭାବେ କୃଷି ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପ୍ରତିଷ୍ଠିତ ବ୍ୟାରେଲଗ୍ ଫିଲ୍ଡ ଆୱାର୍ଡରେ ସମ୍ମାନିତ କରାଯାଇଛି। ସେ ଓଡ଼ିଶାର ଚାଷୀମାନଙ୍କ ପାଇଁ ବନ୍ୟା ପ୍ରତିରୋଧୀ ଧାନ ବିହନ ବିକାଶ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବିଜ୍ଞାନର ବିଭିନ୍ନ ବିଭାଗରେ ନାରୀର ବିବିଧ ଭୂମିକା। ଶ୍ରୋତା ଭଉଣୀମାନେ, ଆମେମାନେ ଜାଣିଛେ ବିଜ୍ଞାନର କୌଣସି ଏକ ନିର୍ଦ୍ଦିଷ୍ଟ ଶାଖା ନାହିଁ ଯେଉଁଠି ନାରୀର ପାଦଚିହ୍ନ ପଡ଼ିନାହିଁ। ସେମାନଙ୍କର ଅବଦାନକୁ ନିମ୍ନ ମତେ ବିଭକ୍ତ କରାଯାଇପାରେ। 1ରେ ଚିକିତ୍ସା ବିଜ୍ଞାନ। ମହିଳାମାନେ ଚିକିତ୍ସା ବିଜ୍ଞାନରେ କେବଳ ଡାକ୍ତର ଭାବରେ ନୁହେଁ, ବରଂ ନୂତନ ଜୀବନ ରକ୍ଷାକାରୀ ଔଷଧ ଓ ଟୀକା ଉଦ୍ଭାବନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଶ୍ରୋତା ଭଉଣୀମାନେ, ଯେଉଁ ସମୟରେ କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିଲା, ସେହି ସମୟରେ ବିଶ୍ୱସ୍ତରରେ ଟୀକା ପ୍ରସ୍ତୁତି କ୍ଷେତ୍ରରେ ମହିଳା ବୈଜ୍ଞାନିକମାନଙ୍କର ଦିଗ୍ଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କୃଷି ବିଜ୍ଞାନ।
ଭାରତ ଭଳି କୃଷି ପ୍ରଧାନ ଦେଶରେ ଖାଦ୍ୟ ସୁରକ୍ଷା ଏବଂ ଉନ୍ନତ ବିହନ ପ୍ରସ୍ତୁତି କ୍ଷେତ୍ରରେ ମହିଳା କୃଷି ବୈଜ୍ଞାନିକମାନେ ମୃତ୍ତିକା ସଂରକ୍ଷଣ, ଜୈବିକ ଚାଷ ଏବଂ ଜଳବାୟୁ ପରିବର୍ତ୍ତନ ସହ

ମୁକାବିଲା କରିପାରୁଥିବା ଫସଲ ଉପରେ ଗବେଷଣା କରୁଛନ୍ତି। ପରିବେଶ ଓ ଜଳବାୟୁ ବିଜ୍ଞାନ ଗ୍ଲୋବାଲ ୱାର୍ମିଂ ଏବଂ ପରିବେଶ ପ୍ରଦୂଷଣ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ। ଏହି କ୍ଷେତ୍ରରେ ମହିଳା ବୈଜ୍ଞାନିକମାନେ ଜୈବ ବିବିଧତାର ସଂରକ୍ଷଣ ଏବଂ ଅକ୍ଷୟ ଶକ୍ତିର ବ୍ୟବହାର ଉପରେ ଗୁରୁତ୍ୱପୂର୍ଣ୍ଣ ସନ୍ଦର୍ଭ ଉପସ୍ଥାପନ କରିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ଓ AI। ଶ୍ରୋତା ଭଉଣୀମାନେ, ଆମେମାନେ ଜାଣିଛେ ଆଧୁନିକ ଯୁଗ ହେଉଛି କମ୍ପ୍ୟୁଟର ଓ AI ବିକାଶର ଯୁଗ। ଆଜିର ଦିନରେ ବହୁ ମହିଳା ସଫ୍ଟୱେୟାର ଇଞ୍ଜିନିୟର ତଥା ଡାଟା ସାଇଣ୍ଟିଷ୍ଟ ଭାବେ ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନୀ ଯଥା ଗୁଗଲ, ମାଇକ୍ରୋସଫ୍ଟ, ନାସାର ନେତୃତ୍ୱ ନେଉଛନ୍ତି। ନାରୀମାନଙ୍କ ସମ୍ମୁଖରେ ଥିବା ଆହ୍ୱାନ ଏବଂ ସମସ୍ୟା। ଏବେ ସବୁ ସଫଳତା ସତ୍ତ୍ୱେ ଆଜି ବି ବିଜ୍ଞାନ କ୍ଷେତ୍ରରେ ନାରୀମାନଙ୍କର ସଂଖ୍ୟା ପୁରୁଷମାନଙ୍କ ତୁଳନାରେ କମ୍ ରହିଛି। ଏହା ପଛରେ କେତେକ ପ୍ରମୁଖ ସାମାଜିକ ଓ ମାନସିକ କାରଣ ରହିଛି। ୟୁନିସେଫ୍ ରିପୋର୍ଟ ଅନୁଯାୟୀ ବିଶ୍ୱର ସମୁଦାୟ ବୈଜ୍ଞାନିକମାନଙ୍କ ମଧ୍ୟରୁ ମାତ୍ର 30%ରୁ କମ୍ ହେଉଛନ୍ତି ମହିଳା। ଏହା ପଛର କେତେକ ପ୍ରମୁଖ କାରଣମାନଙ୍କ ମଧ୍ୟରୁ କେତେକ କାରଣ ହେଲା ଲିଙ୍ଗଗତ ବୈଷମ୍ୟ। କିଛି ସ୍ଥାନରେ ଆଜି ବି ଧାରଣା ରହିଛି ଯେ ଗଣିତ ଏବଂ ପଦାର୍ଥ ବିଜ୍ଞାନ ଭଳି ଜଟିଳ ବିଷୟଗୁଡ଼ିକ ପୁରୁଷମାନଙ୍କ ପାଇଁ ଅଧିକ ଉପଯୁକ୍ତ। ଏହି ମାନସିକତା କିଶୋରୀମାନଙ୍କୁ ବିଜ୍ଞାନ ପଢ଼ିବାରୁ ନିରୁତ୍ସାହିତ କରେ। କାର୍ଯ୍ୟ ଓ ପରିବାର ମଧ୍ୟରେ ସନ୍ତୁଳନ ବୈଜ୍ଞାନିକ ଗବେଷଣା ପାଇଁ ଦୀର୍ଘ ସମୟ ଏବଂ ଅକୁଣ୍ଠିତ ଏକାଗ୍ରତାର ଆବଶ୍ୟକତା ଥାଏ। ଭାରତୀୟ ସମାଜରେ ଘରୋଇ ଦାୟିତ୍ୱ ଏବଂ ସନ୍ତାନ ପାଳନର ସମସ୍ତ ବୋଝ ନାରୀ ଉପରେ ପଡ଼ୁଥିବାରୁ ଅନେକ ମେଧାବୀ ମହିଳା ମଝିରୁ ନିଜର ଗବେଷଣା ଛାଡ଼ିବାକୁ ବାଧ୍ୟ ହୁଅନ୍ତି। ସାମାଜିକ ମନୋଭାବ ପିଲାଟି ଦିନରୁ ଆମ ସମାଜରେ ପୁଅମାନଙ୍କୁ ମୋଟର ଗାଡ଼ି, ବିଲ୍ଡିଂ ବ୍ଲକ ଦିଆଯାଏ, ଯାହାକି ଇଞ୍ଜିନିୟରିଂ ଦିଗରେ ସେମାନଙ୍କର ରୁଚି ବଢ଼ାଏ। କିନ୍ତୁ ଝିଅମାନଙ୍କୁ କଣ୍ଢେଇ ବା ରୋଷେଇ ସାମଗ୍ରୀ, ଖେଳନା ଦିଆଯାଏ। ବିଜ୍ଞାନ ଓ ଗଣିତ କେବଳ ପୁଅମାନଙ୍କ ପାଇଁ ଏବଂ କଳା ଓ ସାହିତ୍ୟ ଝିଅମାନଙ୍କ ପାଇଁ ବୋଲି ଏକ ଭ୍ରାନ୍ତ ଧାରଣା ଏବେ ବି ଅନେକଙ୍କ ମନରେ ରହିଛି। ସରକାରୀ ପ୍ରୟାସ ଏବଂ ପ୍ରୋତ୍ସାହନ ଶ୍ରୋତା ଭଉଣୀମାନେ, ବିଜ୍ଞାନ କ୍ଷେତ୍ରରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଭାରତ ସରକାର ଏବଂ ବିଭିନ୍ନ ସଂଗଠନ ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ କିରଣ ଯୋଜନା, ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଯୋଜନାରେ ଉଦ୍ବେଗର ବିଷୟ ହେଉଛି ମହିଳା ବୈଜ୍ଞାନିକମାନଙ୍କୁ ଗବେଷଣା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା, ବିଶେଷ କରି ସେହି ମହିଳାମାନଙ୍କୁ ଯେଉଁମାନେ ପାରିବାରିକ କାରଣରୁ କ୍ୟାରିୟରରେ ବିରତି ନେଉଛନ୍ତି। ବିଜ୍ଞାନ ଜ୍ୟୋତି ଯୋଜନା, ବିଦ୍ୟାଳୟ ସୂତ୍ରରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ରୀମାନଙ୍କୁ ଷ୍ଟେମ୍ କ୍ଷେତ୍ରରେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ କରିବା ଏବଂ ସେମାନଙ୍କୁ କ୍ୟାରିୟର କାଉନ୍ସେଲିଂ ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଆନ୍ତର୍ଜାତୀୟ ମହିଳା ବୈଜ୍ଞାନିକ ଦିବସ ପ୍ରତିବର୍ଷ ଫେବୃଆରୀ 11 ତାରିଖକୁ ଜାତିସଂଘ ପକ୍ଷରୁ ଇଣ୍ଟରନ୍ୟାସନାଲ ଡେ ଅଫ୍ ଓମେନ୍ ଆଣ୍ଡ ଗାର୍ଲସ୍ ଇନ୍ ସାଇନ୍ସ ଭାବେ ପାଳନ କରାଯାଇ ସମାଜରେ ସଚେତନତା ସୃଷ୍ଟି କରାଯାଉଅଛି। ଶ୍ରୋତା ଭଉଣୀମାନେ, ଏଥର ଆମେ ଜାଣିବା ବିଜ୍ଞାନରେ କୌଣସି ଲିଙ୍ଗ ନଥାଏ, ଏହାର କେବଳ ଏକ ଲକ୍ଷ୍ୟ ଥାଏ, ଯାହା ହେଉଛି ମାନବ କଲ୍ୟାଣ। ଆଜିର ଏକବିଂଶ ଶତାବ୍ଦୀରେ ନାରୀ ଆଉ ଅବଳା କିମ୍ବା ଦୁର୍ବଳା ନୁହେଁ। ସେ ନିଜର ଅଧ୍ୟବସାୟ ବଳରେ ପ୍ରମାଣ କରିଛି ଯେ ସେ ଲାବ୍ରୋଟୋରୀର ଟେଷ୍ଟ ଟ୍ୟୁବ୍ ଠାରୁ ଆରମ୍ଭ କରି ମହାକାଶ ରକେଟ୍ ପର୍ଯ୍ୟନ୍ତ ସବୁକିଛି ପରିଚାଳନା କରିପାରେ। ଯଦି ଆମକୁ ଏକ ବିକଶିତ ଭାରତ ଏବଂ ସମୃଦ୍ଧ ବିଶ୍ୱ ଗଠନ କରିବାକୁ ହେବ, ତେବେ ସମାଜର ଅଧା ଜନସଂଖ୍ୟା ଅର୍ଥାତ୍ ନାରୀମାନଙ୍କର ମେଧାଶକ୍ତିକୁ ପୂର୍ଣ୍ଣ ବ୍ୟବହାର କରିବାକୁ ହେବ। ଘରର ଚାରିକାନ୍ଥରୁ ବାହାରି ବିଜ୍ଞାନର ଅସୀମ ମହାକାଶରେ ଉଡ଼ିବା ପାଇଁ କନ୍ୟା ସନ୍ତାନମାନଙ୍କୁ ସମାନ ସୁଯୋଗ, ସମ୍ମାନ ଏବଂ ସୁରକ୍ଷିତ ପରିବେଶ ଯୋଗାଇ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଯେଉଁଦିନ ପ୍ରତିଟି ଶ୍ରେଣୀଗୃହରୁ ଜଣେ ଜଣେ ମ୍ୟାଡ଼ାମ କ୍ୟୁରି କିମ୍ବା ଟେସି ଥୋମାସ ଜନ୍ମ ନେବେ, ସେ ଦିନ ହିଁ ବିଜ୍ଞାନ ମାନବ ସଭ୍ୟତାର ପ୍ରକୃତ ବିଜୟ ହେବ। ନମସ୍କାର।

0: ହଁ ଭଉଣୀମାନେ, ବିଜ୍ଞାନ ଓ ନାରୀ ଏକ ଉନ୍ନତ ସମାଜ ଗଠନର ଦୁଇଟି ଶକ୍ତିଶାଳୀ ସ୍ତମ୍ଭ। ବିଜ୍ଞାନ ନାରୀକୁ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱାବଲମ୍ବନ ଓ ସମ୍ମାନ ପ୍ରଦାନ କରିଛି। ଯେତେ ଅଧିକ ନାରୀ ବିଜ୍ଞାନ କ୍ଷେତ୍ରରେ ଅଗ୍ରସର ହେବେ, ସେତେ ଦେଶ ଉନ୍ନତିର ପଥରେ ଆଗକୁ ବଢ଼ିବ। ତେଣୁ ପ୍ରତ୍ୟେକ ନାରୀଙ୍କୁ ବିଜ୍ଞାନ ଶିକ୍ଷା ଓ ବୈଜ୍ଞାନିକ ଚିନ୍ତାଧାରା ସହିତ ସଶକ୍ତ କରିବା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ।
1: ଶ୍ରୋତାବନ୍ଧୁ, ଶେଷ ହେଲା ନାରୀ ମହଲ କାର୍ଯ୍ୟକ୍ରମ। ବର୍ତ୍ତମାନ ଏହି ବିଜ୍ଞାପନ ବିରତି।
2: ସତ୍ୟ ବଜାରରେ

ରହିଛି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି।

8:45 ବଣ ପାହାଡ଼ର ଗୀତ, ସକାଳ 9:11:12:30 ଓ ଅପରାହ୍ନ 2:45 ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ। ଦିନ 10:00 ଶୁଣିବେ ହ୍ୟାଲୋ ରାଉରକେଲା। ସନ୍ଧ୍ୟା 5:00 ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ, 5:30 ଶିଳ୍ପ ଜଗତ, ସନ୍ଧ୍ୟା 6:10 ଓ 6:30 ଦେଶଭକ୍ତି ଗୀତର କାର୍ଯ୍ୟକ୍ରମ, 7:25 ଜିଲ୍ଲା ହାଲଚାଲରେ ଆସନ୍ତାକାଲି ଶୁଣିପାରିବେ ସୁନ୍ଦରଗଡ଼ ଜିଲ୍ଲାର ଖବର, 7:30 ବନାନୀ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, 8:00 ସିନେ ସଙ୍ଗୀତରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ, 10:00 ଆସନ୍ତାକାଲି ଶୁଣିପାରିବେ ଗୀତିନାଟ୍ୟ, 'ବାଲିରଥେ ବିଜେ ଶ୍ରୀଜଗନ୍ନାଥ', ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ତେବେ ଶ୍ରୋତାବନ୍ଧୁ, ଏ ଥିଲା ଆସନ୍ତାକାଲି ଶନିବାରର କାର୍ଯ୍ୟକ୍ରମର ସୂଚନା।

ଶ୍ରୋତବନ୍ଧୁ, ଶେଷ ହେଲା ଛାନ୍ଦ। ଆକାଶବାଣୀ ରାଉରକେଲା, ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣିବା ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ ଶୁଣିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଗୀତଟି ଶୁଣିବା ଶ୍ରୀଚରଣଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଲେଖାରୁ।

ଆପଣ କଣ ଦୀର୍ଘଦିନର ଶାରୀରିକ ଯନ୍ତ୍ରଣା ବା ସ୍ନାୟୁଜନିତ ସମସ୍ୟାରେ ପୀଡ଼ିତ କି? ତେବେ ଅତ୍ୟାଧୁନିକ ଚିକିତ୍ସା ଓ ଆନ୍ତରିକ ଯତ୍ନ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ। ପରାମର୍ଶ ପାଇଁ କଲ୍ କରନ୍ତୁ 7577974632। ନମ୍ବରଟି ମନେ ରଖନ୍ତୁ 7577974632। ନ୍ୟୁରନ୍ କ୍ଲିନିକ୍ ଏସ୍ଟିଆଇ ଛକ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ, ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର ସାତଟି ସମେତ ଦେଶର 75 ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ସିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଆଜି ଦ୍ୱିତୀୟ ଦିନରେ ଶରଧାବାଲିରେ ତିନି ରଥ ପହଞ୍ଚିଛନ୍ତି। ସକାଳ 9:30 ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା। ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ପୂର୍ଣ୍ଣାଙ୍ଗ ଦର୍ଶନ ଦେଉଛନ୍ତି। ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେନୀତି ଅନୁଷ୍ଠିତ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ଶ୍ରୀବିଗ୍ରହ ମାନଙ୍କର ଦର୍ଶନ କରିବେ ସବୁ ଶ୍ରଦ୍ଧାଳୁ ଭକ୍ତ, ଏବଂ ଆସନ୍ତାକାଲି ଯେହେତୁ ସନ୍ଧ୍ୟାରେ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ହେବ, ତା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲାଣି। ଗତ ବର୍ଷ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଥିଲା, ସେଦିନ ସକାଳୁ ଅଘଟଣ ହେଇଥିଲା। ତାକୁ ଆଖି ଆଗେ ରଖି ସୁରକ୍ଷା ବାହିନୀ ମୁତୟନ କୁହନ୍ତୁ, ମାଜିଷ୍ଟ୍ରେଟ ବା ଅଧିକାରୀମାନଙ୍କର ସୁରକ୍ଷା ଦାୟିତ୍ୱ କୁହନ୍ତୁ, ତା ପାଇଁ ଆମେ ପ୍ରତ୍ୟକ୍ଷ ଭାବରେ ଜିଲ୍ଲାପାଳ ଆମେ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ତାକୁ ତଦାରଖ କରୁଛନ୍ତି।
0: ପ୍ରଧାନମନ୍ତ୍ରୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ 75 ରେଳ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ରହିଛି। ପଞ୍ଜାବର ଜଳନ୍ଧରଠାରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ବର୍ତ୍ତମାନ ଦେଶବ୍ୟାପୀ 1300ରୁ ଉର୍ଦ୍ଧ୍ୱ ରେଳ ଷ୍ଟେସନଗୁଡ଼ିକର ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ କରାଯାଉଛି। ସେଥିମଧ୍ୟରୁ ଆଜି 75 ଷ୍ଟେସନର ଶୁଭାରମ୍ଭ ହୋଇଛି। ଶ୍ରୀ ମୋଦି କହିଛନ୍ତି, ଏହି ରେଳ ଷ୍ଟେସନଗୁଡ଼ିକ ଯାତାୟତକୁ ସୁଗମ କରିବା ସହ ବ୍ୟବସାୟର ମାଧ୍ୟମ ମଧ୍ୟ ପାଲଟିଛି। ଏଥିରେ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରିବଟା ପାଇଁ ସ୍ଥାନ ଦିଆଯାଇଛି।
2: ଆଜ ପୁରେ ଦେଶ ମେ ରେଲୱେ ଷ୍ଟେସନ କା କାୟାକଳ୍ପ କିଆ ଜା ରହା ହୈ। ଅମୃତ ଭାରତ ଷ୍ଟେସନ ସ୍କିମ କେ ତହତ 1300 ସେ ଜ୍ୟାଦା ରେଲୱେ ଷ୍ଟେସନ କୁ ଆଧୁନିକ ବନାୟା ଜା ରହା ହୈ। ଆର ଇନମେ ସେ କୈ ଷ୍ଟେସନ ପର କାମ ପୁରା ହୋ ଚୁକା। ଆଜ ଐସେ ହି 75 ଷ୍ଟେସନ କା ଲୋକାର୍ପଣ କିଆ ଗୟା ହୈ। ବାକି ହମାରା ଦେଶ ବିକଶିତ ରାଷ୍ଟ୍ର ବନନେ କି ଓର ବଢ଼ ରହା ହୈ।
0: ଆଜି ରାଜ୍ୟର ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଉଦ୍ଘାଟିତ ହୋଇଛି। ଏଥିପାଇଁ 109 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶପତ୍ରକୁ ପ୍ରଶସ୍ତ କରାଯାଇଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ

ଚଳାଚଳର ଶୁଭାରମ୍ଭ କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନାରେ ବରଗଡ଼ ଜିଲ୍ଲାର ବରପାଲିର ଅତ୍ୟାଧୁନିକ ଷ୍ଟେସନ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ଜିଲ୍ଲାପାଳ ଆଦିତ୍ୟ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ। 22 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ପ୍ରତୀକ୍ଷାଳୟ, ପାନୀୟ ଜଳ ବ୍ୟବସ୍ଥା, ଅତ୍ୟାଧୁନିକ ଶୌଚାଳୟ, ଡିଜିଟାଲ ସୂଚନା ବୋର୍ଡ ଓ ଫୁଟ୍ ଓଭରବ୍ରିଜ୍ ସୁବିଧା ରହିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ପରିସରରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବଲାଙ୍ଗୀର ରେଳ ଷ୍ଟେସନରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପାଳଙ୍କ ସମେତ ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ନୂଆଦିଲ୍ଲୀଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ

0: ସଂରକ୍ଷଣ ଓ ଜଳ ବିଭାଜିକା ବିକାଶ ବିଭାଗ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦୁଇଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ଖଡ଼ିଆଳ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଦାବରୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫାଠାରେ ଆଜି ତୃତୀୟା ତିଥିରେ ଶ୍ରୀଜଗନ୍ନାଥଙ୍କର ବାସୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ସହରର ବୁଟୁପାଲି, ନାରାୟଣନଗର, ସାହାଜପାଲ, ବାଉଁଶିଗୁଡ଼ା ଆଦି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ତିନି ଠାକୁରଙ୍କର ରଥଯାତ୍ରା ଚାଲିଛି। ସକାଳୁ ପରମ୍ପରା ଅନୁଯାୟୀ ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ 2ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ସନ୍ଧ୍ୟା 6ଟାରେ ରଥଟଣା ଆରମ୍ଭ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କର ବ୍ରହ୍ମ ତାଳଧ୍ୱଜ ରଥ ଡାହାଣ ପାର୍ଶ୍ୱକୁ ମୋଡ଼ ନେଇ ଅଟକି ରହିଛି। ସନ୍ଧ୍ୟା ସୁଦ୍ଧା ରଥ ଟାଣିବା ସମ୍ଭବପର ନ ହେବାରୁ ରଥଟଣାକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି। ନାବାର୍ଡ଼ର 45ତମ ସ୍ଥାପନା ଦିବସ ଆଜି ନବରଙ୍ଗପୁରଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ବ୍ୟାଙ୍କ, ବିଭିନ୍ନ ସହରକାରୀ ବିଭାଗ, କୃଷକ ଉତ୍ପାଦକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 15ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ। ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେ ନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 7ଟି ସମେତ ଦେଶର 75ଟି ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ସିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ।

ଅଛନ୍ତି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫାଠାରେ ଆଜି ତୃତୀୟା ତିଥିରେ ଶ୍ରୀଜଗନ୍ନାଥଙ୍କର ବାସୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ସହରର ବୁଟୁପାଲି, ନାରାୟଣନଗର, ସାହାଜପାଲ, ବାଉଁଶିଗୁଡ଼ା ଆଦି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ତିନି ଠାକୁରଙ୍କର ରଥଯାତ୍ରା ଚାଲିଛି। ସକାଳୁ ପରମ୍ପରା ଅନୁଯାୟୀ ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ 2ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ସନ୍ଧ୍ୟା 6ଟାରେ ରଥଟଣା ଆରମ୍ଭ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କର ବ୍ରହ୍ମ ତାଳଧ୍ୱଜ ରଥ ଡାହାଣ ପାର୍ଶ୍ୱକୁ ମୋଡ଼ ନେଇ ଅଟକି ରହିଛି। ସନ୍ଧ୍ୟା ସୁଦ୍ଧା ରଥ ଟାଣିବା ସମ୍ଭବପର ନ ହେବାରୁ ରଥଟଣାକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି। ନାବାର୍ଡ଼ର 45ତମ ସ୍ଥାପନା ଦିବସ ଆଜି ନବରଙ୍ଗ

0: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 15 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ। ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେ ନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 7 ସମେତ ଦେଶର 75 ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ସିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ। ଆଜିର ପ୍ରସଙ୍ଗ ଏବଂ ଜଳ ସଂରକ୍ଷଣରେ ପ୍ରତ୍ୟେକ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଳ ହିଁ ଜୀବନ ଉକ୍ତିକୁ କେବଳ ସ୍ଲୋଗାନରେ ସୀମିତ ନ ରଖି ଆମର କାର୍ଯ୍ୟଧାରାରେ ପ୍ରତିଫଳିତ କରିବାକୁ ଆସନ୍ତୁ ସଂକଳ୍ପବଦ୍ଧ ହେବା।

ଆଜିର ପ୍ରସଙ୍ଗରେ ଶୁଣିଲେ ଜଳ ସଂରକ୍ଷଣର ଏକ ନୂତନ ପଦକ୍ଷେପ କ୍ୟାଚ୍ ଦ ରେନ୍ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ରଥଯାତ୍ରାର ଦୁଇ ନମ୍ବର ଦିନେ ଆଜି ଶରଧାବାଲିନୁ ପହଞ୍ଚିଲା ତିନି ରଥ। ଆଇବା କାଲି ହେବା ଆଡ଼ପ ମଣ୍ଡପ ବିଜିନୀତି। ଅମୃତ ଭାରତ ଷ୍ଟେସନ ଯୋଜନାତି ଓଡ଼ିଶାର ସାତଟା ସହିତ ଦେଶର ପଞ୍ଚସ୍ତରଟା ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଏସ୍ସିଜିମାନଙ୍କ ତରଫୁ ପରିଚାଳିତ କୃଷି ଉଦ୍ୟୋଗକେ ଅତକା ବର୍କସ୍ କରିବାର ଲକ୍ଷ୍ୟତି ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଆଉର୍ ଲଘୁଚାପର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷାକେ ନେଇକରି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର। ଶ୍ରୀକ୍ଷେତ୍ର ପୁରୀନ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆଉ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଜି ବେଲବୁଡ଼ା ତକ୍ ଶ୍ରୀଗୁଣ୍ଡିଚା ମନ୍ଦିର ପାଶେ ଶ୍ରଦ୍ଧାବାଲିନ ପହଞ୍ଚି ସାରିଛି। ଗଲାକାଲି ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ପହଞ୍ଚି ନାଇପାରିଥିବାନ ଆଜି ସକାଳର 9:30 ଫେର୍ ଘାଏ ରଥଘିଚା ମୁଲିଥିଲା। ଆଜି ଦୁଇ ନମ୍ବର ଦିନେ ଲାଖ ଲାଖ ଶ୍ରଦ୍ଧାଳୁମାନଙ୍କ ଭିତରେ ରଥଘିଚା କାମ କରାଯାଇଥିଲା। ଘଣ୍ଟ ଘଣ୍ଟା ହରିବୋଲ, ହୁଲହୁଲି ଆଉ ଜୟ ଜଗନ୍ନାଥ।

0: ଧୁନ୍ତି ସାରା ବଡ଼ଦାଣ୍ଡ ଉଛଲି ପଡ଼ୁଛି। ଆଜ ରଥ ଉପରେ ମହାପୁରୁମାନେ ପୂର୍ଣ୍ଣାଙ୍ଗ ଦର୍ଶନ ଦେବେ। ଆଇବାକାଲ ମହାପୁରୁମାନଙ୍କର ଆଡ଼ପ ବିଜିନୀତି କରାଯିବା। ରଥଘିଚା ସହିତ ରଥଯାତ୍ରାର ସବୁ ନୀତିକାନ୍ତି ସୁରୁଖୁରୁତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ ଅମୃତ ଭାରତ ଷ୍ଟେସନ ଯୋଜନାଥି ଫେରଘାଏ ବିକଶିତ ହୋଇଥିବା ଦେଶେ 75 ରେଳ ଷ୍ଟେସନକେ ଲୋକାର୍ପଣ କରିଛନ୍। ଇତାର ଭିତରେ ଓଡ଼ିଶାର 7 ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଲଚେର, ବାରିପଦା, ବିମଲଗଡ଼ ଆଉ ପାଲ୍ଲାକେମୁଣ୍ଡି ରହିଛି। ଏହି 7 ଷ୍ଟେସନକେ ବିକଶିତ କରିବାର ଲାଗି 109 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ଆଭାସୀ ଜରିଏ ଷ୍ଟେସନମାନଙ୍କର ଉଦ୍ଘାଟନ କରିଛନ୍। ଯାତ୍ରୀମାନଙ୍କର ସୁବିଧା ଲାଗି ନୂଆ ଷ୍ଟେସନ ଭବନ ତିଆରି ସହିତ ଗାଡ଼ି ଚଳାଚଳ ନିୟନ୍ତ୍ରଣ ଲାଗି ପ୍ରବେଶ ପଥକେ ପ୍ରଶସ୍ତ କରାଯାଉଛି। ଆରାମଦାୟକ ଯାତ୍ରା ଲାଗି ପ୍ଲାଟଫର୍ମମାନଙ୍କେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷାଗୃହ, ସ୍ୱଚ୍ଛ ଶୌଚାଳୟ ଆଉ ଡିଜିଟାଲ ଯାତ୍ରୀ ସୂଚନା ଫଲକ ଲଗାଯାଇଛି। ଫି ଷ୍ଟେସନର ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଆଉ ଆଦିବାସୀ କଲାକେ ଠାନ୍ ଦିଆଯାଇଛି। ଏହି 7 ଷ୍ଟେସନର ପୁନର୍ବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ ସାମାଜିକ ଅର୍ଥନୈତିକ ବିକାଶରେ ମାଇଲଖୁଣ୍ଟା ହେବା ବୋଲି ପୂର୍ବତଟ ରେଳପଥ ତରଫରୁ କୁହାଯାଇଛି। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, ସମ୍ବଲପୁରୀ ହସ୍ତତନ୍ତ ଆଉ ରାଜକୀୟ ଐତିହ୍ୟ ମୂଲ କରିକି ଖଣି ଇଲାକା ଆଉ ସମୃଦ୍ଧ ସାଂସ୍କୃତିକ ପରମ୍ପରା ତକ୍ ଏହି ପୁନର୍ବିକଶିତ ଷ୍ଟେସନ ସବୁ ଓଡ଼ିଶାର ବିବିଧ ଆଞ୍ଚଳିକ ପରିଚୟକେ ଗୌରବାନ୍ୱିତ କରୁଛି। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ଭିତରେ ଦେଶର ପହିଲା ହାଇଡ୍ରୋଜେନ୍ ଚାଲିତ ଟ୍ରେନ୍ର ଆଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍। ଏ ଟ୍ରେନ୍ ରେଳବାଇ କ୍ଷେତ୍ରଟି ସ୍ୱଚ୍ଛ ଆଉ ସ୍ଥାୟୀ ଗତିଶୀଳତା ଦିଗେ ଗୋଟିଏ ଜରୁରୀ ପଦକ୍ଷେପ ଆଏ। ସ୍ୱଦେଶୀ ଜ୍ଞାନକୌଶଳଟି ଏହି ହାଇଡ୍ରୋଜେନ୍ ଚାଲିତ ଟ୍ରେନ୍ର ବିକାଶ କରାଯାଇଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ଜନସମାବେଶକେ ଉଦ୍ବୋଧନ ଦେଇକରି କହିଛନ୍, ଗଲା 12 ଭିତରେ ଭାରତୀୟ ରେଳବାଇ କ୍ଷେତ୍ରଟି ବ୍ୟାପକ ପରିବର୍ତ୍ତନ କରାଯାଇଛି। ରେଳବାଇର ଆଧୁନିକୀକରଣ ଦେଶର ଶକ୍ତି ସୁରକ୍ଷାକେ ବରକସ କରିଛି। ଏକବିଂଶ ଶତାବ୍ଦୀର ରେଲ ହାଇଡ୍ରୋଜେନ୍ ପ୍ରଯୁକ୍ତି ବିଦ୍ୟାଥି ପରିଚାଳିତ ହେବା ବୋଲି ଶ୍ରୀ ମୋଦି କହିଛନ୍।
1: ଆଜ ଭାରତୀୟ ରେଲ ନେ ବି 21ଭି ସଦୀ କି ଇସ୍ ଟେକ୍ନୋଲୋଜି ମେଁ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ ହାଇଡ୍ରୋଜେନ୍ ଟ୍ରେନ ଚଲି ହେ। ଅଭି ୟେ ସଫର 90 କିଲୋମିଟର କା ହେ। ହମ ଇସ୍ ପର ରିସର୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସ୍କା ତରିକା ଢୁଣ୍ଡତେ ରହେଙ୍ଗେ, एफिशिएंसी कैसे बढ़े इस पर काम करते रहेंगे और बड़ी जांच पड़ताल करते करते एक के बाद एक कदम उठाते जाएंगे।
0: ସଂସଦର ମୌସୁମୀ ଅଧିବେଶନ ଆଗନୁ ଆଇବାର ରବିବାର ଦିନ କେନ୍ଦ୍ର ସରକାର ସବୁ ରାଜନୈତିକ ଦଳର ନେତାମାନଙ୍କର ବୈଠକ ଡାକିଛନ୍। ବୈଠକଟି ସରକାର ସଂସଦର ଦୁଇ ଗୃହକେ ଠିକ୍ ଭାବେ ପରିଚାଳନା କରବାରଟାକେ ସୁନିଶ୍ଚିତ କରବାର ଲାଗି ସବୁ ରାଜନୈତିକ ଦଳର ସହଯୋଗ ମାଗବି। ଏ ମାସ 20 ସଂସଦର ମୌସୁମୀ ଅଧିବେଶନ ମୁଲେଇକରି 13 ତକ ଚାଲବା। ଏ ଅଧିବେଶନ ସମିଆତି କେତେଟା ଜରୁରୀ ବିଧେୟକ ଉପରେ ଆଲୋଚନା ହେବାର ସହିତ ମଞ୍ଜୁରୀ ଦିଆଯିବାର ସମ୍ଭାବନା ରହିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କର ତରଫରୁ ପରିଚାଳିତ କୃଷି ଉଦ୍ୟୋଗକେ ଅତ୍କା ବରକସ କରବାର ଆଉ ସେମାନଙ୍କର ଜୀବିକାତି ସ୍ଥାୟୀ ଉନ୍ନତି ଆଣବାର ଲକ୍ଷ୍ୟଟି ଆଜି ଭୁବନେଶ୍ୱରର ମିଶନ ଶକ୍ତି ବିଭାଗ ଆଉ ଅନ୍ତର୍ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଇକ୍ରିସାଟ ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମଟି ମିଶନ ଶକ୍ତି ବିଭାଗର କମିଶନର ଆଉ ଶାସନ ସଚିବ ମାନସୀ ନିମ୍ବାଲଙ୍କର ଉପସ୍ଥିତିଥି ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏ ଅବସରରେ ଶ୍ରୀମତୀ ନିମ୍ବାଲ କହିଛନ୍, ଏହାଦେର ସମିଆର ଜଳବାୟୁ ପରିବର୍ତ୍ତନର ଆହ୍ୱାନକେ ସାମ୍ନା କରବାର ଲାଗି ମହିଳା ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ, ବୈଜ୍ଞାନିକ ପ୍ରଯୁକ୍ତି ଆଉ ବଜାର ସହିତ ସଂଯୋଗ କରବାର ବହୁତ ଜରୁରୀ ହେ। ଇକ୍ରିସାଟ ସହିତ ଇ ସହଭାଗିତା ରାଜ୍ୟର ଲାଖ ଲାଖ ଏସ୍ଏଚ୍ଜି ସଦସ୍ୟମାନଙ୍କୁ ଚାଷ କ୍ଷେତ୍ରଟି ଅତ୍କା ସକ୍ଷମ କରିବା। ଇ ବୁଝାମଣାପତ୍ର ଅନୁସାରେ ଭିନ୍ ଭିନ୍ ଜିଲ୍ଲା ବହୁତଟି କୃଷି ଆଧାରିତ ପ୍ରକଳ୍ପ ହାତକେ ନିଆଯିବା। ମୃତ୍ତିକା ସଂରକ୍ଷଣ ଆଉ ଜଳ ବିଭାଜିକା ବିକାଶ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଖଡ଼ିଆଲ ବ୍ଲକର ଭିନ୍ ଭିନ୍ ପଞ୍ଚାୟତ ବୁଲିକରି ମୃତ୍ତିକା ସଂରକ୍ଷଣ, ଜଳ ସଂରକ୍ଷଣ, ଚାଷୀ ଆଉ ବିଭାଜିକା ଭିତ୍ତିକ ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। ତାଙ୍କର ଏହି ଗସ୍ତ ଅବସରରେ ସେ ପହିଲା ଡାବ୍ରି ପଞ୍ଚାୟତର ଭୈରାଜପୁର ଗାଁକେ ଯାଇକରି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନତି ବତକ ପାଳନ ଲାଗି ସାହାଯ୍ୟ ପାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ଏହି ଅବସରରେ ସେ ସ୍ଥାନୀୟ ଚାଷୀମାନଙ୍କୁ ଭେଟିକରି ଗୋଷ୍ଠୀ ସଦସ୍ୟମାନଙ୍କ ସଙ୍ଗେ ମିଶିକରି ଆମ୍ ଆଉ ନଡ଼ିଆ ଗଛ ଯୋଗାବା ସହିତ ପରିବେଶ ସୁରକ୍ଷା ଆଉ ଫଲଚାଷକେ ତହକାବା ଲାଗି ପରାମର୍ଶ ଦେଇଥିଲେ। ଚଲତି ଶିକ୍ଷାବର୍ଷର ଲାଗି ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ ପହିଲା କ୍ଷେପେ ନାଁ ଲେଖା ଶେଷ ହେଇଛେ। ଏ କ୍ଷେପେ 3,82,835 ଜଣ ନାଁ ଲେଖିଛନ୍। ଆଇବା 23 ନାଁ ଲେଖା ଲାଗି 2 କ୍ଷେପ ମେଧା ତାଲିକା ବାହାରବା। ବୌଦ୍ଧ ଜିଲ୍ଲାର ପାତାଲି

ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫାନ ତୃତୀୟ ତିଥି ଅବସରରେ ଶ୍ରୀଜଗନ୍ନାଥଙ୍କର ବାସୀ ରଥଯାତ୍ରା ହୋଇଯାଇଛି। ଇତାର ସହିତ ବହୁତଟି ଗାଁ ନବୀର ଆଜ ବାସୀ ରଥଯାତ୍ରା ହୋଇଯାଇଛି। ବୌଦ୍ଧ ଜିଲ୍ଲାର ରାଜାରାଜୁଡ଼ା ଅମଲନୁ କେତେଟା ଜାଗାନ ତୃତୀୟ ତିଥି ଅବସରରେ ରଥଯାତ୍ରା କରାଯାଇଛି, ଯେନ୍ଟା ବାସୀ ରଥଯାତ୍ରା ଭାବେ ପ୍ରସିଦ୍ଧ ଲାଭ କରିଛି। ବୌଦ୍ଧ ସହରର ଭିନ୍ ଭିନ୍ ଜାଗାନ ସକାଳୁ ତିନି ମହାପୁରୁଙ୍କର ନୀତିକାନ୍ତି ସର୍ବାରୁତ୍ରୁ ମଇଦାନର ଦୁଇ ବଜେ ପହଣ୍ଡି ମୂଲ ହୋଇଥିଲା, ଆଉ ବେଲବୁଡ଼ାର ଛଅ ବଜେ ରଥଘିଚା ହୋଇଛି। ଶଙ୍କର ପାକ୍କେ ନ୍ୟାୟର ସୁଫଲ ପହଞ୍ଚାବା ଲକ୍ଷ୍ୟ ନେଇକରି ଆଜ ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ନ୍ୟାୟ ପ୍ରଦାନ ସୁନିଶ୍ଚିତ କରବାରଟା ଯେତିକି ଜରୁରୀ, ତଲ ସ୍ତରକେ ଇଟାକେ ପହଞ୍ଚାବାରଟା ସେତିକି ପ୍ରାସଙ୍ଗିକ ବି ଲାଏ। ଇତାକେ ନଜରଥି ରଖିକରି ଫି ବଛର ଜୁଲାଇ ସତର ତାରିଖ ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଇସି। ସୂଚନା ଅନୁସାରେ 2002 ଜୁଲାଇ ଏକ ତାରିଖ ଦିନ ନେଦରଲାଣ୍ଡର ହେକ୍ ସହନ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟର କାମ ମୂଲ ହୋଇଥିଲା। ଏହାଦେ 125 ଦେଶ ଇ ସଂସ୍ଥାନର ସଦସ୍ୟ ଅଛନ୍। ଅନ୍ତର୍ଜାତୀୟ ନ୍ୟାୟାଳୟର 15 ବିଚାରପତି ଅଛନ୍। ଯୁଦ୍ଧ ପ୍ରଭାବିତ ମାନବିକତା ବିରୋଧୀ ହେଉଥିବା ଅପରାଧୀ ବାଗିର ଭିନ୍ ଭିନ୍ କ୍ଷେତ୍ରଟି ନ୍ୟାୟ ଦେବାର ଉପରେ ଇ ଦିବସ ଗୁରୁତ୍ୱାରୋପ କରସି। ଇ ବଛର ଇ ଦିବସର ବିଷୟବସ୍ତୁ ରହିଛି ସାରା ପୃଥିନ ନ୍ୟାୟ, ଉତ୍ତରଦାୟିତ୍ୱ ଆଉ ମାନବାଧିକାରର ପ୍ରସାର। ସମ୍ବଲପୁର ମହାନଗର ନିଗମ ଇଲାକାନ ବୟଡ଼ ଆଉ ଜଲବନ୍ଦୀ ସମସ୍ୟାର ମୁକାବିଲା ଲାଗି ଆଜ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଆନ୍ତଃବିଭାଗୀୟ ସମନ୍ୱୟର ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦନଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ମହାନଗର ନିଗମ ଆୟୁକ୍ତ ରେହାନ ଖତ୍ରୀ, ଅତିରିକ୍ତ ଜିଲ୍ଲାପାଳ ଆଉ ମହାନଗର ନିଗମର ଅଧିକାରୀମାନଙ୍କର ସହିତ ଜଳସେଚନ, ପୂର୍ତ୍ତ ଆଉ ଟାଉନ୍ ପ୍ଲାନିଂ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକଟି ସହର ଇଲାକାନ ଜଲବନ୍ଦୀ ସମସ୍ୟାର ତୁର୍ତ୍ତି ଆଉ ସ୍ଥାୟୀ ସମାଧାନ, ଫି ୱାର୍ଡ଼ର ସ୍ଥିତିର ବିଶ୍ଳେଷଣ, ସମନ୍ୱିତ ପଦକ୍ଷେପ ଆଉ ମାଷ୍ଟର ପ୍ଲାନ୍ ଥି ଦରକାରୀ ବ୍ୟବସ୍ଥା ବାବଦେ ବିସ୍ତୃତ ଆଲୋଚନା କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗି କରିଥିବାର ଉତ୍ତର ଓଡ଼ିଶା ଆଉ ପଶ୍ଚିମବଙ୍ଗ ସମୁଦ୍ର ଖଣିନ ସକ୍ରିୟ ଥିବା ଲଘୁଚାପର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆବା 24 ଭିତରେ ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଆଉ ବଲାଙ୍ଗୀର ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଅତି ଜବର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଜବର ବର୍ଷା ହେବାର ସମ୍ଭାବନା ରହିଛି। ଆବା କାଲି ତକ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍। ବେଲବୁଡ଼ର 6 ତକ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 609.75 ଫୁଟ ରହିଛି। ଇ ସମିଆତି ଜଳଭଣ୍ଡାରକେ ଫି ସେକେଣ୍ଡ ଥି 32,622 ଘନ ଫୁଟ ପାଇଁ ଆସୁଛି। ରଥଯାତ୍ରାର 2 ଦିନେ ଆଜ ଶରଧାବାଲିନ ପହଞ୍ଚିଲା ତିନି ରଥ। ଆବାକାଲ ହେବା ଆଡ଼ପ ମଣ୍ଡପ ବିଜେ ନୀତି। ଅମୃତ ଭାରତ ଷ୍ଟେସନ ଯୋଜନାଟି ଓଡ଼ିଶାର 7 ସହିତ ଦେଶର 75 ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଏସ୍ଏଚ୍ଜିମାନଙ୍କର ତରଫୁ ପରିଚାଳିତ କୃଷି ଉଦ୍ୟୋଗକେ ଅତ୍କା ବର୍କସ କରବାର ଲକ୍ଷ୍ୟଟି ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଆଉ ଲଘୁଚାପର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାର ଜବର ବର୍ଷାକେ ନେଇକରି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ఆకాశవాణి సంబాద పడుచంతి ఉదయనాథ స్వాయి ముఖ్య సంబాద ଚଣ୍ଡିଗଡ଼ ଓ ଜଳନ୍ଧରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 7 ସମେତ ଦେଶର 75 ଅମୃତ ଭାରତ ଷ୍ଟେସନର କଲେ ଲୋକାର୍ପଣ। ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ରାଷ୍ଟ୍ରପତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ। ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନର ଆକ୍ରମଣ ଏବଂ ଜାପାନ ଓପନ 2026 ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପିଭି ସିନ୍ଧୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚଣ୍ଡିଗଡ଼ରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପ୍ରାୟ 4,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଅପରାହ୍ନରେ ଚଣ୍ଡିଗଡ଼ର ପଞ୍ଜାବ ଇଞ୍ଜିନିୟରିଂ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 505 କୋଟି ଟଙ୍କା ବ୍ୟୟରେ ନିର୍ମିତ ଉନ୍ନତ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ଏବଂ 440 କୋଟି ଟଙ୍କା ବ୍ୟୟରେ ନିର୍ମିତ ଉନ୍ନତ ସ୍ନାୟୁ ବିଜ୍ଞାନ କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ପିଜିଆଇ ଚଣ୍ଡିଗଡ଼ଠାରେ ପିଏମ୍ ଅଭିମ୍ ଯୋଜନା ଅଧୀନରେ 269 ଶଯ୍ୟା ବିଶିଷ୍ଟ କ୍ରିଟିକାଲ୍ କେୟାର ବ୍ଲକର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜିରକପୁର କୁରାଲି ଗ୍ରୀନ୍ଫିଲ୍ଡ ହାଇୱେକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଜିରକପୁର ବାଇପାସ୍ ଏବଂ ଚଣ୍ଡିଗଡ଼ ବିମାନ ବନ୍ଦର ଏରୋସିଟି ଗ୍ରୀନ୍ଫିଲ୍ଡ ହାଇୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଚଣ୍ଡିଗଡ଼ର ବିକାଶ ଦ୍ୱାରା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ଏହାର ଲାଭ କେବଳ ଚଣ୍ଡିଗଡ଼ରେ ସୀମିତ ନ ରହି ପଞ୍ଜାବ, ହରିୟାଣା ଏବଂ ହିମାଚଳ ପ୍ରଦେଶର ଲୋକଙ୍କ ପାଖରେ ମଧ୍ୟ ପହଞ୍ଚୁଛି। ପିଜିଆଇ ଚଣ୍ଡିଗଡ଼ରେ ଉନ୍ନତ ସ୍ନାୟୁ ବିଜ୍ଞାନ କେନ୍ଦ୍ର, ଉନ୍ନତ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ଏବଂ କ୍ରିଟିକାଲ୍ କେୟାର ବ୍ଲକର ସମ୍ପ୍ରସାରଣ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଚିକିତ୍ସା ସୁବିଧାରେ ଉନ୍ନତି ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରାଧିକ ନ୍ୟାୟ ବ୍ୟବସ୍ଥାର ସଂସ୍କାର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଉପନିବେଶବାଦ ସମୟର ଦଣ୍ଡବିଧି ଆଇନ ବଦଳରେ ଭାରତୀୟ ନ୍ୟାୟ ସଂହିତା ଲାଗୁ କରିଛି, ଯାହାର କାର୍ଯ୍ୟାନ୍ୱୟନ ଚଣ୍ଡିଗଡ଼ରୁ ହିଁ ଆରମ୍ଭ ହୋଇଛି। ସହରର ଆଧୁନିକୀକରଣ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଚଣ୍ଡିଗଡ଼କୁ ଏକ ହାଇଟେକ୍ ସହରରେ ପରିଣତ କରିଛି, ଯେଉଁଥିରେ 2,500 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଚଣ୍ଡିଗଡ଼କୁ ଯୋଜନାବଦ୍ଧ ସହରୀ ବିକାଶର ଏକ ମାନଦଣ୍ଡ ଭାବେ ବର୍ଣ୍ଣନା କରିବା ସହ ଏହି ସହର ସବୁବେଳେ ସରକାରଙ୍କ ପାଇଁ ପ୍ରାଥମିକତା ହୋଇ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବର ଜଳନ୍ଧରଠାରେ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ଏବଂ ଅଞ୍ଚଳର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର 7 ରେଳ ଷ୍ଟେସନ ସମେତ ମୋଟ 75 ପୁନଃ ବିକଶିତ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କୁ ପ୍ରଗତିର ନୂତନ ସୁଯୋଗ ପ୍ରଦାନ କରିବାକୁ ତାଙ୍କ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଜଳନ୍ଧର

0: ସହରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
1: ସାଥିଓ ବିକାଶ କାର୍ଯ୍ୟ କୁ ଗତି ଦେତେ ହୁଏ ଅବ ଯହାଁ ଜାଲନ୍ଧର ସେ କଇ ନଇ ସେ ରେଲ ସେବାଏ ଶୁରୁ କି ଗଈ ହୈ। ଆଜ ଅମୃତସର ସେ କାଶୀ କେ ବିଚ ରେଲ ସେବା ବି ଶୁରୁ ହୁଈ ହୈ। ଇସେ ଗୁରୁ ରବିଦାସ ଜୀ କେ ଭକ୍ତୋଁ କେ ଲିଏ ପଞ୍ଜାବ ସେ କାଶୀ ଜାନା ଔର ଅଧିକ ଆସାନ ହୋ ଜାଏଗା।
0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 19-20 ତାରିଖ ପର୍ଯ୍ୟନ୍ତ ମାଲଡୋଭା, ଉତ୍ତର ମାସେଡୋନିଆ ଏବଂ ରୋମାନିଆକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ମାଲଡୋଭା ଗଣତନ୍ତ୍ର, ଉତ୍ତର ମାସେଡୋନିଆ ଏବଂ ରୋମାନିଆର ରାଷ୍ଟ୍ରପତିମାନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀମତୀ ମୁର୍ମୁ ଏହି ସରକାରୀ ଗସ୍ତରେ ଯିବେ। ସେ କହିଛନ୍ତି, ଏହି ଗସ୍ତର ଯଥେଷ୍ଟ ଐତିହାସିକ ଗୁରୁତ୍ୱ ରହିଛି। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଦ୍ୱାରା ମାଲଡୋଭା ଏବଂ ଉତ୍ତର ମାସେଡୋନିଆକୁ ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ରୋମାନିଆ ଗସ୍ତ ବିଷୟରେ ସେ କହିଛନ୍ତି, ବିଗତ 3 ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, ଏହା ପୂର୍ବରୁ 1994 ରୋମାନିଆକୁ ଭାରତର ରାଷ୍ଟ୍ରପତି ଗସ୍ତ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତର ଆଭିମୁଖ୍ୟ ଉପରେ ଆଲୋକପାତ କରି ଶ୍ରୀ ଜର୍ଜ କହିଛନ୍ତି, ଏହି ଗସ୍ତ ମଧ୍ୟ ଓ ପୂର୍ବ ୟୁରୋପ ସହିତ ଭାରତର ବୃଦ୍ଧି ପାଉଥିବା ସମ୍ପର୍କକୁ ଦର୍ଶାଉଛି ଏବଂ ଏହି ଅଞ୍ଚଳର ଦେଶଗୁଡ଼ିକ ସହିତ ଭାଗିଦାରୀକୁ ମଜବୁତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଉଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ୟୁରୋପ ସହିତ ଭାରତର ବ୍ୟାପକ ସମ୍ପର୍କ ଏବଂ ୟୁରୋପୀୟ ସଂଘ ସହିତ ଏହାର ରଣନୀତିକ ଭାଗିଦାରୀକୁ ଆହୁରି ସମୃଦ୍ଧ କରିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ପାଖରେ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧତାକୁ ସୁନିଶ୍ଚିତ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ। ଆଜି ଆନ୍ଧ୍ରପ୍ରଦେଶର ପଲନାଡୁ ଜିଲ୍ଲା ଅନ୍ତର୍ଗତ ନର୍ସରାଓ ପେଟାରେ ଆୟୋଜିତ କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀମତୀ ସୀତାରମଣ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ 1,03,246 ଜଣ ହିତାଧିକାରୀଙ୍କୁ 3,216 କୋଟି ଟଙ୍କାର ଋଣ ସହାୟତା ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବା ସହ ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଇପିଏଫ୍ଓ କ୍ଷତିପୂରଣ ଏବଂ ଜରିମାନା ଆଦାୟ ସମ୍ପର୍କିତ ବିବାଦଗୁଡ଼ିକର ସହମତି ଭିତ୍ତିକ ସମାଧାନ ପାଇଁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ କରିଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ କହିଛି, ଏହି ଯୋଜନା ଏକକାଳୀନ ବିବାଦ ସମାଧାନର ଏକ ମାଧ୍ୟମ ଏବଂ ଏହା ନିଯୁକ୍ତିଦାତାମାନଙ୍କୁ ଏକ ସ୍ୱଚ୍ଛ, ସମ୍ପୂର୍ଣ୍ଣ ଡିଜିଟାଲ୍ ଏବଂ ସମୟସୀମା ମଧ୍ୟରେ ଯୋଗ୍ୟ ମାମଲାଗୁଡ଼ିକର ସମାଧାନ କରିବାର ସୁଯୋଗ ପ୍ରଦାନ କରେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଶ୍ଚିମବଙ୍ଗର କର୍ଣ୍ଣ ସୁବର୍ଣ୍ଣ ରେଳ ଷ୍ଟେସନ ନିକଟରେ ଆଜି ଘଟିଥିବା ସ୍କୁଲ ଭ୍ୟାନ୍ ଦୁର୍ଘଟଣା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସ୍କୁଲ ଭ୍ୟାନ୍ ଏବଂ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ସେ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପୂର୍ବ ରେଳବାଇର ମହାପ୍ରବନ୍ଧକ ପ୍ରଧାନ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ପରେ ଗେଟ୍ମ୍ୟାନ୍ ଅନୁପ କର୍ମକାରଙ୍କୁ ଗିରଫ କରାଯିବା ସହ ଜଣେ ରେଳ ଧାରଣା ନିରୀକ୍ଷକ କୌଶିକ ମଲ୍ଲଙ୍କୁ ନିଲମ୍ବିତ କରାଯାଇଛି। ନିମତିତା କାଟୁଆ ଯାତ୍ରୀବାହୀ ଟ୍ରେନ୍ ଆଜି ଏକ ସ୍କୁଲ ଭ୍ୟାନ୍ ଏବଂ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ଫଳରେ 2 ଜଣ ସ୍କୁଲ ପିଲାଙ୍କ ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି। 5 ଜଣ ଆହତ ବ୍ୟକ୍ତି ବର୍ତ୍ତମାନ ବେହରମପୁର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କ୍ରୀଡ଼ା କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଦେଶର ଆଇନ ଓ ପ୍ରତିଷ୍ଠାନଗତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାର ଜାତୀୟ ଆଣ୍ଟି ଡୋପିଙ୍ଗ୍ ଆଇନ 2022 ଏବଂ ଜାତୀୟ ଆଣ୍ଟି ଡୋପିଙ୍ଗ୍ ସଂଶୋଧନ ଆଇନ 2025ର କାର୍ଯ୍ୟକାରିତା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଆଇନ କ୍ରୀଡ଼ାରେ ଡୋପିଙ୍ଗ୍କୁ ରୋକିବା, ଆଥଲେଟ୍ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ଆଣ୍ଟି ଡୋପିଙ୍ଗ୍ ମାନଦଣ୍ଡ ଅନୁଯାୟୀ କ୍ରୀଡ଼ା ପ୍ରତିଯୋଗିତାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ବ୍ୟାପକ ସାମ୍ବିଧାନିକ ଭିତ୍ତିଭୂମି ପ୍ରଦାନ କରେ। ଇରାନ୍ର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ IRGC ଆଜି ସିରିଆ, କୁଏତ ଏବଂ ଓମାନରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର ଦାବି କରିଛି। ଇରାନ୍ର ସରକାରୀ ସମ୍ବାଦ ସଂସ୍ଥା ଅନୁଯାୟୀ IRGC ଏକ ବିବୃତ୍ତିରେ କହିଛି, ଅପରେସନ ନସ୍ର 2ର 11, 12 ଏବଂ 13 ପର୍ଯ୍ୟାୟରେ ଏହି ଆକ୍ରମଣ କରାଯାଇଛି। ସିରିଆର ଅଲ୍ ତାନଫ୍ ଅଞ୍ଚଳରେ ଥିବା ଆମେରିକାର ଏକ ସ୍ୱେଶାଲ୍ ଅପରେସନ୍ସ କମାଣ୍ଡ ସେଣ୍ଟର ଉପରେ ଇରାନ୍ ସେନା ଆକସ୍ମିକ ଭାବେ ଏହି ଆକ୍ରମଣ କରିଥିବାର ଦାବି କରାଯାଇଛି। ଏକ ପୃଥକ୍ ବିବୃତ୍ତିରେ IRGCର ଜନସମ୍ପର୍କ ବିଭାଗ ବିଭାଗ କହିଛି ପ୍ରଥମ ପର୍ଯ୍ୟାୟ ଆକ୍ରମଣରେ କୁଏତରେ ଆମେରିକୀୟ ସେନା ଥିବା ଏକ ଘାଟିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଆମେରିକାର କ୍ଷେପଣାସ୍ତ୍ର ପ୍ରତିରୋଧୀ ସର୍ବେକ୍ଷଣ ରାଡାର, ଏକାଧିକ ଅସ୍ତ୍ରଶସ୍ତ୍ର ଗୋଦାମ, ଦୁଇଟି ହାଇମାର୍ସ

0: ସଫଳ ମଣ୍ଡିତ କରନ୍ତୁ।
1: କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନକୁ ସଫଳ କରିବା ଦିଗରେ ସୁବର୍ଣ୍ଣପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ନୂପୁରସିଂହା ଗ୍ରାମର ଭାରତ ଭୂଷଣ ଦାସ ଜଣେ ନିଷ୍ଠାବାନ ସମାଜସେବୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗତ 10 ବର୍ଷ ଧରି ଗ୍ରାମାଞ୍ଚଳରେ ସେ ନିରନ୍ତର ଭାବେ ନିଶା ନିବାରଣ ଓ ଜନସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ କାର୍ଯ୍ୟ କରି ଆସୁଛନ୍ତି। ଭାରତ ଭୂଷଣ ଦାସଙ୍କ ବିଶ୍ୱାସ, ଯଦି ଗ୍ରାମଠାରୁ ଆରମ୍ଭ କରି ବୃହତ୍ତର ସମାଜ ମଦ, ଗଞ୍ଜେଇ ଏବଂ ଅନ୍ୟାନ୍ୟ ମାରାତ୍ମକ ନିଶାଦ୍ରବ୍ୟଠାରୁ ଦୂରେଇ ରହିବ, ତେବେ ଏକ ସୁସ୍ଥ, ସଚେତନ ଓ ବିକଶିତ ସମାଜ ଗଠନ ସମ୍ଭବ ହେବ।
2: 10 ବର୍ଷ ହେଲାନ ଏ ମଦ କେନ୍ତା କି ଆମର ଗାଁରେ ବନ୍ଦ ହେବା ତାର ଯୋଜନାରେ ଥିଲି। ଏଇଟା ଗୋଟେ ଭଗବାନ ଆମର ଗାଁକେ ସୁବର୍ଣ୍ଣ ସୁଯୋଗ ଦେଲେ। ପ୍ରତ୍ୟେକ SHG ମହିଳାମାନେ ପୁରା ରେଡି ହେଇଛନ୍। ସେମାନେ ଆସିକିରି ପ୍ରଶାସନକେ କହିଲେ, ପ୍ରଶାସନ ଶୁଣିଲେ ବି ଇମିଡିଏଟ୍ କାର୍ଯ୍ୟକାରୀ ପ୍ରଶାସନ କଲେ। ସେଇଦିନ ସନ୍ଧ୍ୟାରେ ହିଁ ଦୁଇ ଜଣଙ୍କୁ ଆରେଷ୍ଟ କରିକି ଫରୱାର୍ଡ କରିଛନ୍, ଟିଲ୍ ଟୁଡେ ବେଲ୍ ନିଏ ହୁଏ। ଆମର ଗାଁର ଫିମେଲ୍ ମାନେ ବି ଅନେକ ଟାଇମ୍ ବସୁଛନ୍, ପ୍ରତି 15 ଦିନରେ ଗୋଟେ ଗୋଟେ ମିଟିଂ ଅଛେ। ମୋର ଗାଁ ବର୍ତ୍ତମାନ ମଦ ମୁକ୍ତ ହେଇଯାଇଛେ। ଏଇଟାର ପରେ ଯଦି ମୋର ଗାଁରେ ସକ୍ସେସ୍ ହଉଛେ, ତାପରେ ମୋର ଧ୍ୟାନ ରହିବା ଆମର ପାଖର ଗାଁ ମାନଙ୍କେ।
1: ସୁସ୍ଥ ପାର୍ଥକ୍ୟ ନିମନ୍ତେ ଯୋଗ ବାର୍ତ୍ତାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନହଲ୍ଠାରେ ଆୟୋଜିତ ଯୋଗ ଦିବସରେ ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପାଳ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଓ ଅଞ୍ଜଳିନା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏକ ସୁସ୍ଥ ସମାଜ ପାଇଁ ଯୋଗ ଜରୁରୀ ବୋଲି ସନ୍ଦେଶ ଦେଇଥିବା ବେଳେ ନିୟମିତ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲା ସଦର ମହକୁମା ସହିତ ଜିଲ୍ଲାର ବୀର ମହାରାଜପୁର, ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଓ ତରଭା ପ୍ରଭୃତି ଅଞ୍ଚଳର ଶତାଧିକ ସ୍ଥାନରେ ହୋଇଥିବା ଯୋଗ ଶିବିରରେ ସମାଜର ସବୁ ବର୍ଗର ଲୋକେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।

0: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କ୍ଷେତକ୍ଷମାର କାର୍ଯ୍ୟକ୍ରମ। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।
1: ନମସ୍କାର, ମୁଁ ଚାନ୍ଦିନୀ ପ୍ରଧାନ, ଆସିଷ୍ଟାଣ୍ଟ ସଏଲ କନଜରଭେସନ ଅଫିସର, ବ୍ଲକ ରାଜଗାଓଁପୁର। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣ ଆପଣଙ୍କ ଚାଷ ଜୈବିକ ପ୍ରଣାଳୀରେ କରନ୍ତୁ, ଜୈବିକ ସାରର ବ୍ୟବହାର କରନ୍ତୁ ଓ ରାସାୟନିକ ପଦାର୍ଥକୁ ଯେତେ କମ୍ ବ୍ୟବହାର କରିବେ ସେତିକି ଭଲ। ତା ଛଡା ଆପଣମାନେ ଯେତେ ପାରୁଛନ୍ତି ବୃକ୍ଷାରୋପଣ କରନ୍ତୁ। ଚାଷ ସହିତ ଆପଣ ଚେଷ୍ଟା କରନ୍ତୁ ଯେ ଯେତେରୁ ଯେତେ ବୃକ୍ଷାରୋପଣ ବିଲ ହୁଡ ଓ ତାର ଚାରିପଟେ କରିପାରିବେ। ଏହାଦ୍ୱାରା ଆମ ମାଟି ସୁରକ୍ଷିତ ରହିବ, ତାର କ୍ଷୟ ହବନି। ଯେତେ ପାଣି ପବନ ହେଲେ ବି ଆମର ମାଟି ସୁରକ୍ଷିତ ହିଁ ରହିବ। ଆମ ମାଟି ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା, ଆଉ ଆମର ସମ୍ପୂର୍ଣ୍ଣ ପରିବେଶ ସୁରକ୍ଷିତ ରହିବ। ଧନ୍ୟବାଦ।
2: ଆଧୁନିକ ଜ୍ଞାନକୌଶଳ ସହ ବୈଷୟିକ ଶିକ୍ଷାର ଶ୍ରେଷ୍ଠ ଅନୁଷ୍ଠାନ ରାଉରକେଲାର ପ୍ରତିଷ୍ଠିତ ବୁଧବୀର ଆଇଟିଆଇରେ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଏଠାରେ ଇଲେକ୍ଟ୍ରିସିଆନ, ଫିଟର ଏବଂ ୱେଲ୍ଡର ଭଳି ଟ୍ରେଡ୍ ସହିତ ଆପଣଙ୍କୁ ମିଳିବ ଅଭିଜ୍ଞ ଶିକ୍ଷକ ଏବଂ ଆଧୁନିକ ପାଠପଢ଼ାର ସୁବିଧା। ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା, ସମସ୍ତଙ୍କ ପାଇଁ ମାଗଣା ବହି ଏବଂ କିଟ୍, ଛାତ୍ରୀମାନଙ୍କ ପାଇଁ କୋର୍ସ ଫି'ରେ 30% ରିହାତି ଏବଂ SC/ST ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ସମ୍ପୂର୍ଣ୍ଣ ମାଗଣା। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ବୁଧବୀର ଆଇଟିଆଇ, ବର୍ଟୋଲି NIT ବ୍ୟାକ୍ପୋଷ୍ଟ, ରାଉରକେଲାରେ। ମୋବାଇଲ ନମ୍ବର 7008515483 କିମ୍ବା 9437341218। ବୁଧବୀର ଆଇଟିଆଇ, ଦକ୍ଷତା ଆମର, ସୁରକ୍ଷିତ ଭବିଷ୍ୟତ ଆପଣଙ୍କର।
1: ସମସ୍ତଙ୍କୁ ନମସ୍କାର, ମୁଁ ଚାନ୍ଦିନୀ ପ୍ରଧାନ, ଆସିଷ୍ଟାଣ୍ଟ ସଏଲ କନଜରଭେସନ ଅଫିସର, ବ୍ଲକ ରାଜଗାଓଁପୁର। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣ ଆପଣଙ୍କ ଚାଷ ଜୈବିକ ପ୍ରଣାଳୀରେ କରନ୍ତୁ, ଜୈବିକ ସାରର ବ୍ୟବହାର କରନ୍ତୁ ଓ ରାସାୟନିକ ପଦାର୍ଥକୁ ଯେତେ କମ୍ ବ୍ୟବହାର କରିବେ ସେତିକି ଭଲ। ତା ଛଡା ଆପଣମାନେ ଯେତେ ପାରୁଛନ୍ତି ବୃକ୍ଷାରୋପଣ କରନ୍ତୁ। ଚାଷ ସହିତ ଆପଣ ଚେଷ୍ଟା କରନ୍ତୁ ଯେ ଯେତେରୁ ଯେତେ ବୃକ୍ଷାରୋପଣ ବିଲ ହୁଡ ଓ ତାର ଚାରିପଟେ କରିପାରିବେ। ଏହାଦ୍ୱାରା ଆମ ମାଟି ସୁରକ୍ଷିତ ରହିବ, ତାର କ୍ଷୟ ହବନି। ଯେତେ ପାଣି ପବନ ହେଲେ ବି ଆମର ମାଟି ସୁରକ୍ଷିତ ହିଁ ରହିବ। ଆମ ମାଟି

0: ବିର୍ସୁ ଭାଇ
1: ହଇ ଦାଦା ହଇ ପହଞ୍ଚିଲିନ ପହଞ୍ଚିଲିନ ବେଲେ ଜୁହାର
0: ଜୁହାର ଗା ଜୁହାର
1: ତ ଚାଷୀ ଭାଇ ବହିନ ମାନେ ବୈଠକି ଆରମ୍ଭ କରବାର ଆଗରୁ ଆପଣ ମାନକେ ଆମର କ୍ଷେତ ଖମର କାର୍ଯ୍ୟକ୍ରମ ନ ସ୍ୱାଗତ ଆରୁ ଜୁହାର
0: ବିର୍ସୁ
1: ହଁ ଦାଦା
0: ଦେଖ ଗା ଦିନ ଦୁନିଆ ଯେନ୍ ହିସାବ ନେ ଚାଲୁଛେ ନି
1: ହଇ
0: ଆମକେ ସବକେ ସବୁ ଜାଗା ନେ ପୁରା ଫୁକି ଫୁକି ଚଲବାର ଅଛି
1: ନେଇ କହ ଦାଦା ଆମର ଦେହ ପାଇଁ କଥା
0: ହଇ
1: ଇନ ବି ସେ ବାଗିରି ଜଗବାର ଅଛେ ଆମର ଚାଷବାସ କହ ଇନ ବି ସେ ବାଗିରି ଯଦି ଜଗି ରଖିକିରି କାମ ନେଇ କରମା ବୋଇଲେ ଗଲାନ ଆମର ଚାଷବାସ
0: ହେଇଟା ପରେ କେହି କ୍ଷେତ୍ରକେ ଯାଉ ନିହାତି ଜଗି ରଖିକି କରମା ବୋଇଲେ ସେ ଫଳଟା ଭଲ ପାଇମା
1: ହଇତ
0: ଆଉ ଯେନ୍ ଯେନ୍ତା କରିଦେମା ଦେଖୁଛ ଇହାଦେ ଦିନ ଦୁନିଆ ଚାଷବାସର ଦେଖ ଇ ପାନ୍ ପବନ ଭଲ ନି ରଖଲା କି ଆମର ପରିବେଶ କେ ଠିକ ନି ରଖଲା ବୋଇଲେ
1: ହଇ
0: ଇ ପ୍ରକାର ହାଲ ଯେନ୍ଟାକି ଆମେ ଚାଷବାସ କରିନି ପାରବାର ଠିକ ସେ
1: ହଇ
0: ଦେଖ ଇ ଏଲନିନ କେବେ ଶୁଣିଥିଲ
1: ହଇ ନୂଆ ନୂଆ କେତେ ରକମର ଇ ଯେନ୍ ନା ମାନ ଆସି ଆରୁ ଆମର ପୃଥିବୀ ଉପରେ
0: ହଇ
1: ଅତ୍ୟାଚାର କରି ବସି
0: ବୋଲେ ହେଇ ବାଗେର ନ କଥା ହେ ବୋଲେ ଇ ପୃଥିବୀ ଆଡୁ କାଁ ହେ ସେଟା ତ ପୁରା ଦର୍ପଣ ବାଗେର ସିଧା ସିଧା ସଫା ହେନି କାଇଁ ବୋଲେ ଆମେ ଯେନ୍ତା କରୁଛୁ ଯେନ୍ତା ଭୁରକୁଟି କରୁଛୁ ନି
1: ହଇ
0: ସେ ଚେହେରା କେ ଆମକେ ହିଁ ଦେଖଉଛେ
1: ହଇ
0: ବୋଲେ ଆମର ଚେହେରା ଆମେ ଦେଖି ପାରୁଛୁ ଆମେ କାଁ କରୁଥିଲା ଆରୁ କାଁ ଫଳଟା ପାଉଛୁ ବୋଲେ ଆମର ପୃଥିବୀ ତାର ବି ଅଧିକାର ଅଛି
1: ହଇ
0: କି ତାକେ ବି କେନ୍ତା ଆମେ ଭଲ ସେବା କରମା ଭଲ ଯତ୍ନ କରମା ବୋଲେ ସେ ହିସାବ ନେ ସେ ଆମକେ ବି ସେବା ଦେବା
1: ସେବା ଦେବା ବୋଇଲେ ସେନ ଫସଲଟା ଯେନ୍ ବାହାରବା ବଢିଆ ସେ ବାହାରବା
0: ହଇ କେ ହଇ
1: ଆରୁ ଆମେ ତାକେ ଯଦି ସେ ରାସାୟନିକ ସାର ମାନକେ ଦେଇ ଦେଇକିରି ଚାଷବାସ କରମା ଆରୁ ସବୁଦିନ ଇ ବାଗିର ନ ହଉଥା କହିଲେ ହେବା ଭାଇ
0: ନି ହୁଏ ଗା ଦେଖୁଛ ଆମର ସରକାର ବି ଚିନ୍ତା କରୁଛନ୍ କି ଆମର ଭାଇ ଭର ମାନେ କେନ୍ତା କେତେ ଦୂରକେ ଖସ୍କି ଗଲେ ନ ସିଆଡେ
1: ହଇ ତ
0: ବୋଲେ ସେମାନଙ୍କେ ଫିରେ ଆଣବାର ଲାଗି ଇ କ୍ଷେତ ବଚାଓ ଅଭିଯାନ ଚଲେଇଛନ୍ କି ନାହିଁ ବୋଇଲେ ଆମକେ ଇନେ ଧ୍ୟାନ ଦେବାର ଅଛେ
1: ଅଛେ ଦାଦା ଆରୁ ଆମର ଯେନ୍ ଚାଷବାସର ଟେକ୍ନିକଟା କୌଶଳଟା ପୁରା ରାସାୟନିକ ଆଡ଼କେ ପଲେଇ ଯାଇଥିଲା
0: ହଇ
1: ତାକେ ଫେରେଇ ଆଣିକିରି ଜୈବିକ ଚାଷ କରମା ବୋଇଲେ ସେ ଯେନ୍ ଅଭିଯାନଟା ଚାଲିଛେ ଏଇଟା ସଫଲ ହେଇପାରବା
0: ବୋଇଲେ ଆମର କ୍ଷେତ ଅଛେ କି ଆମର ମାଟର ବି ତାର ବି ଅଧିକାର ଯେନ୍ଟା ଅଛେ ତାକେ ଆମକେ ଦେବାର ଅଛେ ନି କାଇଁ
1: ହଇ ବୋଇଲେ ଦାଦା
0: ହଁ ହଁ
1: ଇ ଅଧିକାର କଥା କହିଲା ବେଲକେ ଗୁଟେ କଥାଟା ମନେ ପଡ଼ଲା ଗା
0: କେନ୍ କଥା ଗା
1: କେନ୍ କଥା ବୋଇଲେ ଆଜି ହଉଛେ ଅନ୍ତରାଷ୍ଟ୍ରୀୟ ନ୍ୟାୟ ଦିବସ
0: ବୋଲେ ନ୍ୟାୟର କଥା ତ ଆମର ପଡିଛି ନି କାଇଁ
1: ହଇ ହଇ ହଇ
0: ବୋଲେ ଦେଖ ଆମର ବି ଅଧିକାର ଅଛି ଆମର ଲାଗି ସମ୍ବିଧାନ ଅଛି ବୋଇଲେ ଆମେ କେନ୍ତା ଭଲ ପାଠ ପଢି ପାରମା ଭଲ ଚଲମା ଠିକ ହିସାବରେ ଚାଷବାସ କରମା କି ଆମକେ ସରକାରଙ୍କର ସବୁ ସୁବିଧା ସୁଯୋଗ କେନ୍ତା ମିଳି ପାରବା
1: ହଇ
0: ଆମର ହକ ଅଛେ କି ନାହିଁ
1: ଅଛେ ଦାଦା
0: ବୋଲେ ଇନେ ସବୁ କିଛି ପାଇବାର ଆମର ହକ ଅଛେ ବୋଲେ ଆମର ଅଧିକାରଟା ନିହାତି ଅଛି
1: ଆରୁ ଯେନ୍ ଅନ୍ତରାଷ୍ଟ୍ରୀୟ ନ୍ୟାୟ ଦିବସ କଥା ପଡ଼ଲା ଇତାର କାରଣ ଇଟା ଯେ ଯେନ୍ ଅନ୍ତରାଷ୍ଟ୍ରୀୟ ସ୍ତର ନ ଅପରାଧ ମାନେ ଯେନ୍ ହେଇଥିସି
0: ହଇ ହଇ
1: ତାକେ କେନ୍ତା ସମାଧାନ କରାଯାଇ ପାରବା ତାର ମୁଖ୍ୟ ଉଦ୍ଦେଶ୍ୟ ଇଟା ହେ ଯେନ୍ ଦୋଷୀଟା ହେଇଥିବା ତାକେ ଦଣ୍ଡ ମିଳିବାର କଥା ଆରୁ ଯାହାକେ ନ୍ୟାୟ ଦରକାର ତାକେ ନ୍ୟାୟ ଦେବାର କାମ ନ୍ୟାୟପାଳିକା ରାୟ
0: ବୋଲେ ଦେଖ ଆମର ପୁଲିସର ବି ଓକିଲ ଅଛନ୍ ତ ଆମର ଚୋରର ବି ଓକିଲ ଅଛନ୍
1: ହଇ
0: କିନ୍ତୁ ଯେନେ ଯାହାକେ ହକ ଅଛେ ବୋଲେ ତାକେ ନିହାତି ମିଳିବାର କଥା ନି କାଏଁ
1: ହଇ
0: ବୋଲେ ବିର୍ସୁ
1: ହଁ ଦାଦା
0: ଦେଖୁଛ ସରକାର ଆମର ଚାଷବାସ କି ଯେନ୍ ହିସାବରେ ଆମର ପରିସ୍ଥିତି ପଡୁଛେ ନି
1: ହଇ ହଇ
0: ସବୁକେ ଆଖି ଆଗରେ ରଖିକିରି କାମ ମାନକେ କରୁଛନ୍
1: ହଇ ଦାଦା
0: ଯେନ୍ତା କି ଦେଖ ଇହାଦେ ସରକାରଙ୍କର କାର୍ଯ୍ୟକାଳ 12 ବର୍ଷ ପୂର୍ତ୍ତି ହେଇଗଲା

0: ଅସୁବିଧା ହୁଏ, ସେଥିପାଇଁ ଆମେ ପାଣିର ସୁବିଧାଟା ସବୁବେଳେ କରିକି ରଖିଥାଉ।
1: ତ ବଢିଆ କଥା, ଆପଣ ପାଣି ସୁବିଧା କରିକି ଚାଷବାସ କରୁଛନ୍।
0: ଚାଷବାସ ଲାଗି ତ ମୁଖ୍ୟ ରହୁଛି ଆଜ୍ଞା ପାଣି। ପାଣି ନହେଲେ କୌଣସି ଚାଷ ଠିକ ସେ ହେବ ନାହିଁ। ତ ଆମେ ପାଣିକୁ ସବୁବେଳେ ଜଗିକି ରଖିଥାଉ। ଖରାଦିନ ଆସିଗଲା ମାନେ ନାଳରେ ସେଇ ଯୋଉ ବସ୍ତାରେ ବାଲି ହଉ ମାଟି ହଉ ପ୍ୟାକ୍ କରିକି ତାକୁ ବନ୍ଦ କରିକି ରଖି ଦେଇଥାଉ। ଖରାଦିନ ସାରା ସେଠି ଆମ ଚାଷ ପାଇଁ ପାଣିର କିଛି ଏମିତି ଅସୁବିଧା ହୁଏ
1: ନାହିଁ। ବର୍ତ୍ତମାନ କଣ ଚାଲିଛି ଧାନର?
0: ଧାନ ତ ରୁଆ ରୁଇ ଚାଲିଛି। ଆଗରୁ ଯୋଉ ଖରା ମାସରେ ଆମର ପନିପରିବା ଚାଷ ହେଇଥିଲା, ତ ସେଟା କିଛି ସରି ଯାଇଛି। ଆଉ ଭେଣ୍ଡି ଆଉ ଝୁଡ଼ଙ୍ଗ ଯୋଉ ଲଗେଇଥିଲୁ ସେଟା ଟିକେ ପରେ ଲଗେଇଥିଲୁ, ମେ ମାସ ଆଡକୁ ଯେ ସେଟା ଗୁଡା ଜାଗାରେ ଲଗା ହେଇଛି। ଏବେ ବର୍ଷା ଦିନଟା ସାରା ସେଠୁ ଝୁଡ଼ଙ୍ଗ ଭେଣ୍ଡି ବାହାରୁଛି। ଧାନ ଚାଷରେ ତ ପନିପରିବା ଚାଷ ବି ହଉଛି, ଆଉ ଏବେ ଆଜ୍ଞା ମାଣ୍ଡିଆ ଚାଷ ବି ଆମେ ଗତ ବର୍ଷ ଠୁ ଆରମ୍ଭ କରିଦେଇଛୁ।
1: ଏଥର ବି କରିଛନ୍?
0: ଆଜ୍ଞା ଏଥର ତଳି ପକା ହବ। ଏଇ ଯୋଉ ବର୍ଷାଟା ଲାଗି ରହିଛି, ବର୍ଷା ଟିକେ ସୁଖାପାଗ ହେଇଗଲେ ଆଜ୍ଞା ତଳି ପକେଇଦବ।
1: ତ ଏଇନେ ମାଣ୍ଡିଆର ତଳି ଯେନ୍ ପକାବେ, ଏଇ ଆପଣଙ୍କର ଧାନ ଚାଷ ଭଳିଆ କରସନ୍ କି କେନ୍ତା କାଣା କରସନ୍?
0: ଧାନ ଚାଷ ଭଳିଆ ହିଁ ହୁଏ, କିନ୍ତୁ ଧାନ ଭଳିଆ ଏତେ ଅସୁବିଧା ଏଇ ମାଣ୍ଡିଆ ଚାଷରେ ଦେଖା ନାହିଁ। ଯେ ତଳି ପକେଇବାଟା ବି ସେମିତି ଗୁଡା ଜାଗାରେ ବର୍ଷା ଲାଗିଛି ତ ଟିକେ କାଦୁଅ ହଉଛି ଜମିରେ, ଗୁଡା ଜାଗାରେ ଆମେ ହଳ କରିକି ଶୁଖା ପାଗ ଦେଖିକି ଖତ ଦେଇକରି ଯୋଉଠି ତଳି ପକା ହବ ସେଇ ଜାଗାରେ ଟିକେ ଉଚ୍ଚା କରିକି ବେଡ୍ ପକା ହୁଏ, ଆଉ ସେଠି ତଳିଟା ପକେଇଦେଉ। ମାନେ ବର୍ଷା ଆସିଲେ ବି ସେଠି ପାଣି ଜମିବ ନାହିଁ, ଚାରାଟା ମାନେ ଭଲ ଉଠେ।
1: ଏଟା କମ ପାଣିରେ ବି ହେଇଯାଉଛି?
0: କମ ପାଣି, ପାଣି ବେଶୀ ଦରକାର ନାହିଁ।
1: ତ ମାଣ୍ଡିଆ ବିହନଟା ଆପଣ କେନୁ ଆଣିଛନ୍?
0: ଏଟା ଆଜ୍ଞା କୃଷି ଅଫିସରୁ ଆମକୁ ଦିଆ ହେଇଥିଲା ଗତ ବର୍ଷ, ଏ ବର୍ଷ ବି ଆସିଯାଇଛି। ଆମେ ଯାହାର ପାଖରୁ ଆଣୁ ସେମାନେ କହୁଥିଲେ ଆସିକି ନେଇଯିବ ବୋଲି, ତ ବର୍ଷା ଲାଗିଛି ସେଥିପାଇଁ ଆମେ ଆଣିନାହିଁ। ଜମି ହେଇଗଲେ ଆଣିକି ସାଙ୍ଗେ ସାଙ୍ଗେ ପକେଇଦବୁ। ଗତ ବର୍ଷର ବି କିଛି ରଖିଛୁ, କିନ୍ତୁ ନୂଆ ବିହନଟା ପକେଇଲେ ଟିକେ ଭଲ ହବ।
1: ତ ମାଣ୍ଡିଆ ଚାଷରେ ବି ତ ଆପଣଙ୍କର ଅଭିଜ୍ଞତା ରହିଛି, ତ ଏଇ ଯେନ୍ ମାଣ୍ଡିଆ ଚାଷରେ କେନ୍ କେନ୍ କଥା ପ୍ରତି ବିଶେଷ କରି ଧ୍ୟାନ ଦେବାର କଥା ଭଳିଆ ଲାଗୁଛେ, ଯାହାଦ୍ୱାରା କି ଚାଷବାସ ଭଲସେ ହେଇଛି?
0: ମାଣ୍ଡିଆ ଚାଷରେ ବିଶେଷ ହଉଛି ଜମିରେ ଆଜ୍ଞା ମାନେ ପାଣି ଯେତିକି ଶୁଖା ରହିବ ଜମିଟା, ମାଣ୍ଡିଆ ଚାଷଟା ସେତିକି ହୁଏ। ବେଶୀ ତାର ରୋକ ନାଇଁ ଲାଗେ, କି ସାର ବି ବେଶୀ ପରିମାଣରେ ଦେବାକୁ ନାଇଁ ପଡେ। ଅଳ୍ପ ସାର ଖତ କିମ୍ବା ପାଣିରେ ବି ଔଷଧ ପତ୍ର ବି ସେମିତି କିଛି ଅଧିକ ଦରକାର ନାଇଁ ହୁଏ ମାଣ୍ଡିଆ ଚାଷ ପାଇଁ। ଘାସ ଟିକେ ହେଲେ ତାକୁ ବାଛି କରି ଆମେ ସଫା କରିଦେଉ, ଧାଡି ଧାଡି କରିକି ଲଗା ହେଇଥାଏ, ତ ଘାସ ସଫା କରିବାର ଲାଗି ବି ଆମକୁ ସୁବିଧା ହୁଏ।
1: ଆଉ ଖତ ସାର କଣ ଏଥିରେ ବିଶେଷ କରି ବ୍ୟବହାର କରୁଛନ୍? ଗଲା ବର୍ଷ ତ କରିଥିଲେ।
0: ଆଜ୍ଞା ଔଷଧ ପତ୍ର ଆଜ୍ଞା ଏଠି ସେମିତି ତ କିଛି ଔଷଧ ପତ୍ର ଦିଆ ନାହିଁ, ଯେ ସାରଟା ଟିକେ ଦିଆ ହୁଏ। ମାନେ ହଳ କଲା ବେଳେ ଆଗରୁ ଆମେ ଶୁଖାରେ ଖତ ଦେଇ ଦେଇଥାଉ, ଆଉ ନିମ୍ବ ସାର ବି କିଛି ଦିଆ ହେଇଥାଏ ମାନେ ରୋଗ ପୋକ ନାଇଁ ଲାଗବା ପାଇଁ। ଲଗେଇଲା ବେଳେ ଡିଏପି ଆଉ ପଟାସ ମିଶେଇ କରି ଆମେ ଦେଇଥାଉ। ତାପରେ ଗଛଟା ଉଠିଗଲା ପରେ ମାନେ ମାସେ ଭିତରେ ଟିକେ ୟୁରିଆ ସାର ଏତେ ତ ଦରକାର ନାହିଁ, ହାଲକା ଯଦି ଉଠି ନାଇଁ ପାରିଲା, ଗଛଟା ଯଦି ସୁସ୍ଥ ସବଳ ଦେଖା ନାଇଁ ଗଲା, ହୃଷ୍ଟ ପୃଷ୍ଟ ନାଇଁ ବଢିଲା କହିଲେ ଟିକେ ୟୁରିଆ ସାର ଦରକାର ହୁଏ। ଆଉ ନହେଲେ ତ ସେମିତି କିଛି ସାର ଔଷଧ ଆମେ ବ୍ୟବହାର କରିନାହିଁ ମାଣ୍ଡିଆ ଚାଷ ଲାଗି। ଆଉ ଲଗେଇଦେଲେ ସେଟାର ମାନେ କିଛି ପାଣି ଦେଖିବାକୁ ବି ପଡବ ନାହିଁ, ଜମି ଶୁଖା ରହିଲେ ବି ତାର କିଛି ଅସୁବିଧା ନାହିଁ।
1: ତ ମାଣ୍ଡିଆ ଚାଷ ଲାଗି ଆଜ୍ଞା ମାନେ କେନ୍ତା କେନ୍ତା କରିବ ବୋଲିକରି କିଛି ବତେଇଥିଲେ ଆସିକରି?
0: ଆଜ୍ଞା ଆଜ୍ଞା ଆମର କୃଷି ଅଫିସର ଅଛନ୍ତି, ମାନେ ଫିଲ୍ଡରେ ବି ଆସିକି କିଛି ଲୋକ ଅଛନ୍ତି, ଆମର ପାଖ ଏରିଆର ବି ସେଇ କଣ୍ଟାକ୍ଟରେ ଅଛନ୍ତି, ସେମାନେ ବୁଝିକରି ଆମର ପାଖକେ ଆସିକରି କହିଲେ ଯେ ଏଇ ଚାଷଟାକୁ ଆରମ୍ଭ କର। ମାନେ ଧାନ ତ ଚାଷ କରୁଛୁ, ତା ସାଙ୍ଗରେ ଏହାର ମାନେ ଚାହିଦାଟା ଟିକେ ଅଧିକା ଅଛି, ସେତିକି ପାଇଁ ଆମେ ଗତ ବର୍ଷ ଆରମ୍ଭ କରିଥିଲୁ, ତ ଭଲ ଲାଗିଲା ଆମକୁ କରବାର ଲାଗି ମାଣ୍ଡିଆ ଚାଷଟା, ତେଣୁ ଏ ବର୍ଷ ବି କରବାର ଆଶା ଅଛି, ଆଉ କରିବୁ ବି।
1: ତ ଗତ ବର୍ଷ କିଛି ତ ଅସୁବିଧା ନାହିଁ ଚାଷରେ କି ହେଇଥିଲା?
0: ନାଇଁ ଆଜ୍ଞା, ଗତ ବର୍ଷ ସେମିତି କିଛି ତ ଅସୁବିଧା ହେଇନାହିଁ, ମାନେ ଆମର ଜୁଲାଇ ମାସରୁ ଏଇଟା ଦେଇଦେଉ ତ ବର୍ଷାଟା ବେଶୀ ସରି ଯାଇଥାଏ, ଲଗେଇ ସାରିଲା ପରେ ଅମଳ ବେଳକୁ ଟିକେ ଖାଲି ବର୍ଷା ନାଇଁ ହେଲା ହେଲେ ଅମଳଟା ଠିକ ହୁଏ, ମାନେ ଯଦି ବର୍ଷା ପିଟି ଦେଲା ଯେଟା ପାକଳ ହେଇଯାଇଥାଏ ସେଟା ଝଡ଼ିଯାଏ, ତ ପାକଳ ହେବାର ଆଗରୁ ତାକୁ ଟିକେ ଅମଳ କରିକି ରଖିଦେଲେ ସେଟା ମାନେ ନଷ୍ଟ ନାଇଁ ହୁଏ। ଆଉ
1: ମାଣ୍ଡିଆ ବିହନ ଆଣିଛନ୍, ଏଇଟା କେତେ ଦିନ ଅଛି ଆସେ, ଲଗଭଗ କେତେ ଦିନ ଲାଗୁଛି?
0: ତିନି ମାସ ଭିତରେ ଅମଳ ହେଇଯାଉଛି।
1: ତ ଏଇଟାକେ ବିକ୍ରି କରିବା ଲାଗି କିଛି ଅସୁବିଧା ହଉଛି କି ସରକାର ନେଇ ଆସନ?
0: ବିକ୍ରି କରିବାର ତ ଆଜ୍ଞା ଗତ ବର୍ଷ ଆମର ସେମିତି କିଛି ଅସୁବିଧା ନାଇଁ ହୁଏ, ଆମର ଖାଇବାର ପାଇଁ କିଛି ରଖିଲୁ, ଆଉ ବାକି ଗୁଡା ସେଇ ସେମାନେ ହିଁ ନେଇଗଲେ।
1: ମାନେ ସରକାର ନେଇ ଯାଉଛନ୍, ଆସିକରି ବ୍ଲକ ବ୍ଲକ ଆସିକି ନଉଛନ୍ ନା କଣ?
0: ହଁ, ବ୍ଲକ ମାନେ ଯିଏ କଣ୍ଟାକ୍ଟରେ ଥାନ୍ ତାଙ୍କର ପାଖକେ ପହଞ୍ଚାଇ ଦେଲେ ସେମାନେ ସେଟା ନେଇଯାନ।
1: ଆଉ ରୋଗ ପୋକ ସମସ୍ୟା କିଛି ବିଶେଷ କରି ଦେଖାଯାଏ?
0: ରୋଗ ପୋକ ତ ଆଜ୍ଞା ଆମର କରବାର ଭିତରେ ସେମିତି କିଛି ଦେଖା ନାଇଁ ଯାଇ, ତଳି ପକେଇଲା ବେଳେ ମୂଳ ସଢାଟା ହୁଏ, ଯଦି ମୂଳ ସଢା ହେଲା ହେଲେ ସେ ଗଛ ଗୁଡା ମାନେ ତାର ଯେତିକି ଆଶାରେ ପକା ହେଇଥାଏ ସେତିକି ଆମେ ପାଇ ନାଇଁପାରୁ, ନଷ୍ଟ ହେଇଯାଏ। ତ ସେଇ ତଳି ପକେଇଲା ବେଳେ ଯଦି ଆମେ ଧ୍ୟାନ ଦେଇକରି କେମିତି ଗଛଟା ନଷ୍ଟ ନାଇଁ ହେବ, ମୂଳ ସଢା ନାଇଁ ହେବାର ଲାଗି ସେ ଚାରା ସାଙ୍ଗରେ ହିଁ ପକେଇଲା ବେଳେ ମାଟିରେ ପକେଇକରି ଦେଇଥିଲେ ଆଉ ତାର କିଛି ଅସୁବିଧା ନାଇଁ ହୁଏ।
1: ତ ମାଣ୍ଡିଆ ଚାଷ କରା ପରେ ଯେନ୍ ଅମଲ କରୁଛନ୍, ସେଟା ତ କିଛି ବିକ୍ରି କରୁଛନ୍, ନିଜେ ଯେନ୍ ଖାଇବା ଲାଗି ରଖୁଛନ୍, ସେଟା ରଖୁଛନ୍ କି ନାଇଁ?
0: ହଁ, ଆମର ଖାଇବାର ଲାଗି ଆମେ ରଖିକରି ବିକ୍ରି କରୁଛୁଁ।
1: ବେଲେ ଖାଇବାର ଭିତରେ ଏଥିରେ କାଣା କାଣା ସବୁ ଖାଦ୍ୟ ତିଆରି ହେଇପାରୁଛି?
0: ଏଇଟାକୁ ଆମେ ପେଷେଇ ଦଉଛୁ, ଚୁନା କରିକି ରଖି ଦଉଛୁ ସଫା କରିକି, ସେଟା ଆମେ ପିଠା ବି କରିପାରୁଛୁ, ତାପରେ ଇଟିଲି ବି ହଉଛି, ତାର ସାଙ୍ଗରେ ମାଣ୍ଡିଆଟାକୁ ଆମେ କ୍ଷୀରି କରିକି ବି ଖାଉଛୁ, କ୍ଷୀର ସାଙ୍ଗରେ ଗୁଡେଇ କରି ବହୁତ ପ୍ରକାର, କୌଣସି ପିଠାରେ ବି ପକେଇଲେ ତାର ସ୍ୱାଦଟା ନଷ୍ଟ ମାନେ କୌଣସି ଜିନିଷକୁ ଖରାପ ନାଇଁ କରେ, ଭଲ ଲାଗେ ଖାଇବାର ପାଇଁ।
1: ଆଉ ଶୁଣାଯାଉଛି ବା ସବୁଆଡେ ଚର୍ଚ୍ଚା ହଉଛେ ଯେ ଏଥିରେ ବହୁତ ଭିଟାମିନ ବି ରହିଛେ, ବିଭିନ୍ନ ପ୍ରକାର ଜିନିଷ ବି ତିଆରି କରା ହଉଛି, ବିସ୍କୁଟ ହେଲା, ପକୋଡି ହେଲା, ବରା ହେଲା, ସିଙ୍ଗଡା ହେଲା, ଏନ୍ତା ବି ତିଆରି ହଉଛେ ବୋଲିକରି ଜଣାଯାଉଛେ। ତ ଇଟା ଯିଏ ଚାଷ କରୁଛେ ତାହେଲେ ସେ ଏଥିରୁ ଏସବୁ ଜିନିଷ ତିଆରି କରିକରି ବ୍ୟବସାୟିକ ରୂପରେ ବି ସେ କରିପାରବା?
0: ଆଜ୍ଞା, ବ୍ୟବସାୟିକ ରୂପରେ ହେଲେ ତ ଆଜ୍ଞା ବହୁତ ଲାଭ ହବ, ମାନେ ନିଜେ ଚାଷ କରବ ତାର ସାଙ୍ଗରେ ସେଟା ବ୍ୟବସାୟିକ ଭିତ୍ତିରେ ସେଟା ଯଦି ଲଗେଇ ପାରନା ତାହେଲେ ଆମକୁ ଦୁଇ ତିନି ଗୁଣା ଲାଭ ମିଳିବ ଆଜ୍ଞା। ଆଉ ଏଇଟାକୁ ସମସ୍ତେ ଏବେ ମାନେ ଖାଇବାର ପାଇଁ ଆଗ୍ରହ କରୁଛନ୍। ଆଉ ଗୋଟେ ଆଜ୍ଞା ମାଣ୍ଡିଆଟା ମାନେ ବିକ୍ରି ନାଇଁ ହେଲେ ବି ଜଣେ ଚାହିଁବ ଯଦି ଏଇ ଯୋଉ ଅଙ୍ଗନବାଡି ମାନଙ୍କରେ ଛୁଆମାନଙ୍କୁ ଦିଆ ହଉଛି ମାଣ୍ଡିଆ ଲଡୁ, କଣ୍ଟାକ୍ଟ କରିକି ଆମେ ସେଇମାନଙ୍କୁ ବି ଯୋଗେଇ ପାରବା, ଆମେ ଘରେ ଥାଇକରି ବିକ୍ରିର କୌଣସି ଅସୁବିଧା ନାହିଁ ମାଣ୍ଡିଆ ଲାଗି।
1: ଆଉ ଅଙ୍ଗନବାଡି ତ ସବୁ ଗାଁରେ ରହୁଛି ନାଇଁ କେ?
0: ଆଜ୍ଞା, ପ୍ରତି ମାସରେ ସେମାନେ ମଗଉଛନ୍ ବାହାରୁ ଯୋଉଠୁ ହେଇ ନେଇ ପାରୁଛି, ତ ଆମେ ଯଦି ନିଜେ ଚେଷ୍ଟା କରିବା ତ ଆମର ପାଖାପାଖି ଅଙ୍ଗନବାଡି କେନ୍ଦ୍ର ଆମେ ଯୋଗେଇ ବି ପାରବା।
1: ଆଉ ଏଥିରେ ପୋଷଣ ରହୁଛେ, ପୁଷ୍ଟିକର ଖାଦ୍ୟ ବି ଆଏ, ତ ଦେହ ଲାଗି ବି ବହୁତ ଭଲ ଆଏ,
0: ଭଲ ଆଏ। ଛୋଟ ଛୁଆ ମାନଙ୍କୁ ବି ଆମର ଘରେ ତ ଆଜ୍ଞା ଛୋଟ ଛୋଟ ଛୁଆ ଅଛନ୍, ଆଉ ଯେତେବେଳେ ଆମକୁ ଆସିକି ବୁଝେଇଲେ ଯେ ଏଇସବୁ ଭିଟାମିନ ରହୁଛି ଛୁଆମାନଙ୍କୁ ଖାଇବାକୁ ଦେଇପାରବା, କିମ୍ବା ଆମେ ନିଜେ ବି ଆମର ଦେହକୁ ସୁସ୍ଥ ରଖବାର ପାଇଁ ହେଲେ ଭଲ ଖାଦ୍ୟ ବି ଦରକାର, ତ ଏଇଥିରୁ ଏଇସବୁ ଅଧିକ ଟିକେ ମିଳୁଛି ଭିଟାମିନ ବୋଲିକି କହିଲେ ତ ଆମର ଇଚ୍ଛା ହେଲା, ଆଉ ଗତ ବର୍ଷ ଆରମ୍ଭ କଲୁ, ଭଲ ବି ଲାଗିଲା କରବାର ପାଇଁ, ଆମେ ଖାଇବାକୁ ବି ପାଉଛୁ ମଝିରେ ମଝିରେ ରଖିଛୁ ଯେତିକି ବର୍ଷ ସାରା କର ମାନେ କୋଉଦିନ କେମିତି ଦି ଦିନ ତିନି ଦିନରେ ନାସ୍ତା ପାଣି ଏଇଠୁ ହେଇଯାଉଛି କିଛି କିଛି ଆମର ସମସ୍ତଙ୍କର।
1: ଭଲ କଥା, ଦେହ ଲାଗି ଭଲ
0: ଭଲ ଲାଗୁଛି, ଛୁଆମାନେ ବି ସବୁଦିନେ ଗୋଟେ ଗୋଟେ ପ୍ରକାର ଯଦି ବନେଇକି ଦେଲ, କୋଉଦିନ ପିଠା କରିକି ଦେବ, କୋଉଦିନ ମାଣ୍ଡିଆ ଲଡୁ କରିଦେଲ କି କ୍ଷୀରି କରିଦେଲେ ଛୁଆମାନେ ବି ଖାଇ ଦଉଛନ୍।
1: ଠିକ ହେ, ତ ଏଇଟା ତ ଆପଣଙ୍କର ମାଣ୍ଡିଆ ଚାଷ ବିଷୟରେ କହିଲେ, ହେଲେ ଟିକେ ଆଗରୁ ଯେନ୍ କହୁଥିଲେ ଯେ ଇଥର ଯେନ୍ ଧାନ ଚାଷରେ କେନ୍ କେନ୍ କିସମର ବିହନ ସବୁ ଚାଷ କରିଛନ୍?
0: ଧାନ ଚାଷ ତ ଆଜ୍ଞା ଆମେ ଭଲ ଅମଳ ହେବ ବୋଲି କିଣିକି ହାଇବ୍ରିଡ ଧାନ ସବୁ ଲଗଉଛୁ ଅଧିକ ଅମଳ ହବ ବୋଲି, ଆଉ ସବୁ ତ ଲେପରେ ବିକ୍ରି କରୁ, ତ ଯେତିକି ମାନେ ଛୁଟିଆ ଧାନ ବି ଲଗଉଛୁ ଆଉ କିଛି ବଡ଼ ଧାନ ବି, ଛୁଟିଆ ଧାନଟା ସେଇ ଯୋଉ ଭୂ ଇଲେଭେନ ଆଉ ଗୋଟେ ମମତା ଏଇଭଳିଆ ଅଛି, ଆଉ ଯୋଉଟା ବାହା ଜମିରେ ଲଗା ହୁଏ ସେଟା 5804 মানে সেই বাহার জমিরে এই ধানটা টিকে ভুল হচ্ছে মানে আমার ক্ষতি বেশি নাই হবার গছটা ঢলবার নাই বেশি পানি হলে বি মানে ঠিয়া হয়ে যাচ্ছে ধানটা নষ্ট হওয়াকে নাই এই ধানটা ওজন বি টিকে ঠিক রহুছি ওজন ঠিক রহুছি পুলি বেশি যাবার নাই মানে সেটা নষ্ট হওয়াকে নাই না ধানটা।

0: ଖୋଳିଗଲେ ସେଟା ପୁଲା ହେଇଯାଏ କି ପାଣିରେ ବାଜିଲେ ମାନେ ଗଜା ହେଇଯାଏ, ସେଇଟା ବେଶୀ କ୍ଷତି କରେ। ତ ଏଇ ଗଛଟା ଠିକ ରହୁଛି। ଆଉ ଏ ଧାନଟା ଝଡୁ ବି ନାହିଁ, ମାନେ ଜମିରେ ଯଦି ବେଶୀ ଦିନ ରହିଗଲା ଆମେ ତାକୁ ଅମଳ କରିକି ଆଣି ନାହିଁ ପାରିଲୁ, ତାହେଲେ ଏତେ ପରିମାଣରେ ନଷ୍ଟ ବି ହବାକୁ ନାହିଁ ଧାନଟା।
1: ଆଉ ଚାଷବାସ କଲା ପରେ ଧାନ କେନ ବିକ୍ରି କରୁଛନ୍?
0: ସବୁ ଆଜ୍ଞା ଆମେ ଲ୍ୟାମ୍ପରେ ବିକ୍ରି କରୁ, ଆମେ ନିଜର କାର୍ଡ କରିକି ଲ୍ୟାମ୍ପରେ ଦଉ। ଆଉ ମାନେ ଖର୍ଚ୍ଚ ବି ସେମିତି ହଉଛି, ତ ଖର୍ଚ୍ଚକୁ ଦେଖିଲା ବେଳକୁ ବାହାରେ ବିକ୍ରି କଲେ ଲାଭ ନାହିଁ, ଲେଟ୍ରେ ବି ଲେଟ୍ରେ ନିଅନ୍ତୁ, କିନ୍ତୁ ଲ୍ୟାମ୍ପରେ ଠିକ ଭଲ ମିଳେ। ଆଉ
1: ଲ୍ୟାମ୍ପରେ ମାନେ ସୁବିଧା ହଉଛି, ପଇସାଟା ଅଧିକା ହଉଛି
0: ଅଧିକା ଆସୁଛି, ଆଉ ଏକାଥରେ ଆମେ ପାଉଛୁ। ଆଉ ଏମିତି ଯଦି ଆମେ ବାହାରେ ବିକ୍ରି କରିବୁ ତ ସେମାନେ ବେଶୀ ବି ନେବାକୁ ନାହିଁ, ତାଙ୍କର ଯେତିକି ଦରକାର ସେଇ ହିସାବରେ ନଉଛନ୍ତି, ପଇସା ବି ଯଦି ନାହିଁ ତାଙ୍କର ପାଖରେ ସେତିକି, ତ ଆମର ପାଖରେ ଏତିକି ପଇସା ନାହିଁ, ଆମେ ଏତିକି ହିଁ ଧାନ ନେବୁ, ଅଧା ନେଲେ ଅଧା ରହିଯାଉଛି, ତ ସେଇଟା ବାହାରେ ବିକ୍ରି କରିଲେ ଆମର ପାଇଁ ଅସୁବିଧା। ଆଉ ଯେତେବେଳେ ଆମେ ଲ୍ୟାମ୍ପରେ ଏକାଥରେ ଦେଇ ଦଉଛୁ, ତାପରେ ପଇସାଟା ଆସିଲା ବେଳେ ଆମକୁ ଭଲ ଲାଗୁଛି, ନିଜର ଖାତାରେ ପଡୁଛି ଆଉ ଅଧିକା ପଡୁଛି।
1: ପନିପରିବା ଚାଷ ଯେନ୍ ସବୁ କରୁଛନ୍, ସେଟା କେନ ବିକ୍ରି ଗୋଟା କରୁଛନ୍?
0: ସେଟା ପାଖରେ ମାର୍କେଟରେ ବିକ୍ରି କରିଦଉଛୁ, ଆମ ପାଖରେ ପାଖରେ ମାନେ ସପ୍ତାହରେ ତିନିଟା ଚାରିଟା ମାର୍କେଟ ଆମର ପାଖରେ ହେଇଯାଉଛି। ଲହଣିପଡା ଦୁଇ ଦିନ ହଉଛି ସପ୍ତାହକୁ, ରବିବାର ଗୋଟେ ବୁଧବାର ଗୋଟେ। ଆଉ ଆମର ଏଇ ଗାଁ ପାଖରେ ଏବେ ନୂଆ ଆଉ ଗୋଟେ ମାର୍କେଟ ଆରମ୍ଭ ହେଇଯାଇଛି, ଆଉ ଗୋଟେ ଶୁକ୍ରବାର ହଉଛି ଆମର ଏଇ ପାଖ କଲେଜ ପାଖରେ। ଆମର ବିକ୍ରି ପାଇଁ ସେମିତି ଅସୁବିଧା ନାହିଁ, ମାର୍କେଟ ସୁବିଧା ଠିକ ଅଛି। ଆଉ ଯଦି ଶୀଘ୍ର ଟିକେ ମାର୍କେଟ କୁ ପହଞ୍ଚେଇଲେ ଆମେ ବେପାରୀକୁ ବି ଦେଇଦେବୁ।
1: ଭଲ କଥା, ଆପଣ ବିଭିନ୍ନ ପ୍ରକାର ଚାଷବାସ କରୁଛନ୍, ଆଉ ଭଲ ଭାବେ ରୋଜଗାର ବି କରିପାରୁଛନ୍। ତ ନାନୀ, ଆଜି ଆପଣ ଆପଣଙ୍କର ଚାଷବାସ ବିଷୟରେ ବହୁତ ସୁନ୍ଦର ଭାବେ ବତାଲେ, ସେଥିଲାଗି ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର।
0: ଜୁହାର ଆଜ୍ଞା।
2: ଦାଦା
3: ହଇ ବିର୍ସୁ,
2: ନାନୀର କଥା ଶୁଣିଲା?
3: ଶୁଣିଲା କା ଶୁଣିଲା
2: ବୋଲେ, ଆମର ଚାଷବାସ ତ ବନେ ରକମର ଅଛେ
3: ହଇଗା,
2: ସେ ଭିତରେ ଇ ମିଲେଟ ମାଣ୍ଡିଆ ଯେନ୍ଟା କା
3: ହଇଗା ହଇ,
2: ଇ ଚାଷ ତାକେ କର୍ମୀ କହିକିରି ସେ ଲାଗି ପଡିଛନ୍।
3: ଭଲ କଥା ହେଗା, ଦେଖୁଛ ଆଜିକାଲ ତାର ଚାହିଦା ବି ବଢିଆ ଅଛେ, ଆର ଲୋକ ଆଦୃତ ହେଉଛି ବୋଲେ ଠିକ ଜାଗା ନେ ଠିକ ମାରିଛନ୍। ହେଲେ ବିର୍ସୁ,
2: ହଁ ଦାଦା,
3: ଇ ବହେନ ର କଥା ସରୁ ସରୁ ତୁମକେ ସୋର ଆସୁଛେ କି ନାଇଁ ଗା?
2: ଆସୁଛେ ଦାଦା, ସୂଚନା ମାନଙ୍କର କଥା କହୁଛ ତ?
3: ଏଇଟା ପରେ
2: ବୋଇଲେ ଗୁଡ୍ ଗୁଡ୍ କରିକି ଜଣେଇ ଦଉଁ
3: ହଇଗା। ବୋଇଲେ ପହିଲା ଯାଇକିରି ଚାଲ, ଇ ଆମର ବଜାର ହାଟର କଥା କେ ନେଉନ?
2: ହଇ ହଇ, ବୋଇଲେ ଆମର ରାଉରକେଲା ଆଖ ପାଖର ବଜାର ହାଟ ମାନଙ୍କରେ ଆଲୁ କିଲୋ ପିଛା ରହିଥିଲା, ଷୋହଳ ଟଙ୍କା, ପିଆଜ ରହିଥିଲା 25 ଟଙ୍କାରୁ ନେଇକିରି 30 ଟଙ୍କା, ଅଦା 160 ଟଙ୍କା, ଲେସୁନ 200 ଟଙ୍କାରୁ ନେଇକିରି 240 ଟଙ୍କା, ବିଲାତି ରହିଥିଲା 30 ଟଙ୍କା, ବାଇଗନ 40 ଟଙ୍କା, ଭେଣ୍ଡି 40 ଟଙ୍କା, ବରବଟି ରହିଥିଲା 50 ଟଙ୍କାରୁ ନେଇକିରି 60 ଟଙ୍କା, ଲାଉଗୁଟାକେ 20 ଟଙ୍କା, ମାଖନ 30 ଟଙ୍କା, କରଲା ରହିଥିଲା 40 ଟଙ୍କାରୁ ନେଇକିରି 50 ଟଙ୍କା, ଫୁଲକୋବି 50 ଟଙ୍କାରୁ ନେଇକିରି 60 ଟଙ୍କା, ବନ୍ଧାକୋବି 20 ଟଙ୍କାରୁ ନେଇକିରି 30 ଟଙ୍କା, ଗାଜର 50 ଟଙ୍କା, ବିଟ୍ ରହିଥିଲା 40 ଟଙ୍କା, ପୁଟଲ 40 ଟଙ୍କାରୁ ନେଇକିରି 50 ଟଙ୍କା, କୁନ୍ଦୁରୁ 40 ଟଙ୍କା, ସାରୁ ରହିଥିଲା 50 ଟଙ୍କା, କଞ୍ଚା ମିର୍ଚା 80 ଟଙ୍କାରୁ ନେଇକିରି 100 ଟଙ୍କା, ଆରୁ କଞ୍ଚା କଦଲ ରହିଥିଲା 40 ଟଙ୍କାରୁ ନେଇକିରି 50 ଟଙ୍କା କିଲୋ।
3: ବଜାର ହାଟର କଥା ତ ସରାଲା ବିର୍ସୁ,
2: ହଇ
3: ବୋଇଲେ ଇହାଦେ ପଡିଛି ଆମର ପାନ ପାଗର କଥା, ବୋଇଲେ ଇ କଥା କିନେ ନିପଟେଇ ଦେଉନ?
2: ହଇ ହଇ, ଜନେଇ ଦଉ।
3: ହଇ ହଇ,
2: ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରିଠାନୁ ଯେନ୍ ସୂଚନା ମିଳିଛେ, ସେ ହିସାବ ନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ମେଘୁଆ ହିଁ ରହିବା, ତାର ସାଙ୍ଗେ 15 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହିଛେ। ଆରୁ ଯେନ୍ ତଳୁଆ ପବନଟା ବୋହିବା, ଇଟା ଘଣ୍ଟା ପ୍ରତି 8 କିଲୋମିଟର ଦେଇକିରି ବୋହିପାରେ। ଆରୁ ତାପମାତ୍ରାଟା ସବୁନ ଏତକା 32 ଡିଗ୍ରୀ, ଆରୁ ସବୁନୁ କମ 24 ଡିଗ୍ରୀ ସେଲସିୟସ ରହିପାରେ। ହେନ୍ତାନ ଆଦ୍ରତାଟା ସବୁନ ଏତକା 92% ଆରୁ ସବୁନୁ କମ 73% ରହିବା ବୋଲିକିରି ସୂଚନାଟା ରହିଛେ।
3: ବିର୍ସୁ,
2: ହଁ ଦାଦା,
3: ସବୁ କଥା ଟିକେ ରଚେ କରିକିରି ରଖଲା ଗା?
2: ହଇ, ଆରୁ ଆମର ବୈଠକି ସରବାର ବେଲ ବି ହେଇଗଲାନ,
3: ବୋଲେ ଇନି ଆମର ବୈଠକି କିଏ ରଖମା?
2: ହଇ, ତ ଠିକ ନା ଏଟା ଜନାବାର ଅଛି ଆମର ଚାଷୀ ଭାଇ ବହିନ ମାନକେ,
3: ହଇଗା
2: ଯେ ଠିକ ନା କିଏ ପାଇକିରି ଆମର ଏଇ କାର୍ଯ୍ୟକ୍ରମ ବିଷୟରେ ମତାମତ ରଖିପାରମେ, ତା ସାଙ୍ଗେ କାଣା ସବୁ ତାଙ୍କ ନୂଆ ନୂଆ ଚାଷ ମାନ ଚାଲିଛେ ସେ କଥା ମାନକେ ବି ଲେଖମେ ଗା?
3: ନିହାତି ନିହାତି, ବୋଲେ ଆମକେ ଚିଠି ଲେଖିବା ଠିକଣା ହେଉଛେ,
2: କ୍ଷେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
3: ବୋଲେ ଚାଷୀ ଭାଇ ବୋନ ମାନେ, ଆଜିର ବୈଠକିନ ଆମର ବିର୍ସୁ ଭାଇକେ ଆର ଶୁକ୍ର ଦଦାକେ ବିଦାୟ ଦେଉନ୍। ଜୁହାର।

ଶ୍ରୋତାବନ୍ଧୁ, ଶେଷ ହେଲା କ୍ଷେତକ୍ଷମାର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ସବୁବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଆସନ୍ତୁ ଶୁଣିବା ମନଛୁଆ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଶୁଣିବା ସାଜନ କଥାଚିତ୍ରର ଏହି ଗୀତଟିକୁ। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ୍।

0: କୃଷ୍ଣା ନଦୀ ତୀରର ଏ ରାଜପ୍ରାସାଦରେ ଆଉ ବେଶୀ ଦିନ ନୁହେଁ ମା ପଦ୍ମ।
1: ତେବେ ବାପା ଏଠାକୁ ଆସିଥିଲେ କାହିଁକି?
0: ରାଜ୍ୟ ରକ୍ଷା କରିବାକୁ।
1: ରକ୍ଷା କରିବାକୁ କାହିଁକି ବାପା?
0: ମା, ବର୍ତ୍ତମାନ ଓଡ଼ିଶାରେ ଭୀଷଣ ଅନ୍ତର୍ବିବାଦ ଚାଲିଅଛି। ଏକ ପକ୍ଷରେ ପୁରୁଷୋତ୍ତମ ଦେବ ଓ ଅନ୍ୟ ପକ୍ଷରେ ବିକ୍ରମଦେବ। ଯେପରି ଦେଖାଯାଉଛି ବିକ୍ରମଦେବ ଶୀଘ୍ର ଜୟଲାଭ କରିବେ। ପୁରୁଷୋତ୍ତମ ଅନେକ ଯୁଦ୍ଧରେ ପରାସ୍ତ ହେଲେଣି ବା, ସୈନ୍ୟ ସାମନ୍ତ ମଧ୍ୟ ଆଉ ନାହାନ୍ତି, ଯୁଦ୍ଧ ବନ୍ଦ ହେବ। ମୋର ଭୟ ଥିଲା ତାଙ୍କ ଯୁଦ୍ଧର ଗୋଳମାଳରେ କାଞ୍ଚିର କିଛି କ୍ଷତି ହୋଇପାରେ, ସେଇଥିପାଇଁ ସୈନ୍ୟରେ ଏ ସୀମାନ୍ତ ପ୍ରଦେଶରେ ଅବସ୍ଥାନ କରୁଥିଲି। ଯୁଦ୍ଧ ବନ୍ଦ ହେଲେ ନଗରୀକୁ ଫେରିଯିବା ମା।
1: ଯୁଦ୍ଧ ଯେତେ ଶୀଘ୍ର ବନ୍ଦ ହେବ ବୋଲି ଆପଣ ବିବେଚନା କରନ୍ତି ବାପା, ସେତେ ଶୀଘ୍ର ହେଉନାହିଁ। ପୁରୁଷୋତ୍ତମ ଦେବ ଅତି ପ୍ରତାପଶାଳୀ ନରପତି, ଏତେ ଯୁଦ୍ଧରେ ପରାସ୍ତ ହେବାର କାରଣ ଯୁଦ୍ଧ କରିବାକୁ ତାଙ୍କର ଅନିଚ୍ଛା। ଭାତୃବିବାଦ ଶୋଭନୀୟ ନୁହେଁ ବୋଲି ସେ ଚିରକାଳ କହୁଅଛନ୍ତି। ବର୍ତ୍ତମାନ ଶୁଣାଯାଏ ତାଙ୍କର ମନ ପରିବର୍ତ୍ତିତ ହୋଇଅଛି, ସେ ନିଜେ ଶୀଘ୍ର ଏ ଅଞ୍ଚଳକୁ ଯୁଦ୍ଧକୁ ଆସୁଅଛନ୍ତି।
0: ବିକ୍ରମଦେବ ଜୟୀ ହୁଅନ୍ତୁ ବା ପୁରୁଷୋତ୍ତମ ଦେବ ଜୟୀ ହୁଅନ୍ତୁ, ସେଥିରେ ଆମ୍ଭର ବିଶେଷ ଲାଭ ବା କ୍ଷତି ନାହିଁ। ଯାହା ହେବାର ଶୀଘ୍ର ହୋଇଗଲେ ହେଲା, ଏଠାରେ ଆଉ ବେଶୀ ଦିନ ରହିବାକୁ ସୁଖ ଲାଗୁନାହିଁ ମା।
1: କାହିଁକି ବାପା, ମୋତେ ତ ଏ ସ୍ଥାନ ବଡ଼ ରମଣୀୟ ବୋଧ ହେଉଅଛି। ଏ ପର୍ବତ ଗୁଡ଼ିକ ଆପଣାର ବିନୀତ ବିଶାଳତାରେ ଅନନ୍ତ ପଥ ଅଧିକାର କରି ରହିଅଛନ୍ତି, ପୁଣି ନିରାଶର ପ୍ରାଣରେ ଆଶାର କ୍ଷୀଣ ରେଖା ସମାନ ଏହି କୃଷ୍ଣା ନଦୀ ଅସ୍ଫୁଟ ମଧୁର କଳବାଣୀରେ ନିରନ୍ତର ବହିଯାଉଅଛି, ଯେପରି ଜନନୀର ହୃଦୟରେ ବାତ୍ସଲ୍ୟର ସୁମଧୁର ଧାରା।
0: ହଁ ମା ପଦ୍ମ, ଅନେକ ଅଂଶରେ ଏହି କୃଷ୍ଣା ନଦୀ ଖୁବ ଭଲ, ଏହାର ମାଛ ଗୁଡ଼ିକ ଖୁବ ମଧୁର, ପାହାଡ଼ ଜଙ୍ଗଲ ଗୁଡ଼ାକ ମଧ୍ୟ ବେଶ, ଠେକୁଆ ହରିଣ ପୁରୀ ରହିଛନ୍ତି ମା। ଅନନ୍ତ ଶିକାର କରିବାକୁ ଯାଇଥିଲା, ମୁଁ ଦେଖେ ଆଜି କ'ଣ ମାରି ଆଣିଛି, ଠେକୁଆ ମାଂସଟା ବଡ଼ ସରସ ମାଂସ ମା।
1: ମନୁଷ୍ୟର ଏ ଜୀବହିଂସା ପ୍ରବୃତ୍ତି ବଡ଼ ଜଘନ୍ୟ। ମନୁଷ୍ୟ ପ୍ରାଣରେ ଯେଉଁଟିକ ଦେବତ୍ୱ ଅଛି ତାକୁ ବିନାଶ କରି ମନୁଷ୍ୟକୁ କେବଳ ପଶୁତ୍ୱମୟ ହିଂସ୍ର ଜୀବବିଶେଷରେ ପରିଣତ କରେ ଏହି ଜୀବହିଂସା। କି କଦର୍ଯ୍ୟ, କି କୁତ୍ସିତ, ପ୍ରେମରେ ପ୍ରତିଷ୍ଠିତ ମାନବ ପ୍ରାଣରେ କି ଘୋର ଶତ୍ରୁତା। ଏଇ ତ ମା, ମା ଅନନ୍ତ ଭାଇ ପ୍ରତିଦିନ ଏ ବନ ମଧ୍ୟରୁ ଅନେକ ଜୀବଜନ୍ତୁ ମାରି ଆଣୁଛନ୍ତି। ଆଜି ଗୋଟାଏ ବଡ଼ ସମ୍ବର ମାରି ମୋତେ ଦେଖିବାକୁ ଡାକି ପଠାଇଥିଲେ, ତାଙ୍କୁ ତୁମେ ମନା କଲ ନାହିଁ? ମୁଁ କେତେ ଥର କହିଲିଣି, ସୁମନ୍ତ ଭାଇଙ୍କୁ ମଧ୍ୟ କହିଛି।
2: ଏଇ କଥାକୁ ତୋର ଏତେ ଦେଖ ପଦ୍ମ, ହତ୍ୟା କ୍ଷତ୍ରିୟର ଧର୍ମ, ରକ୍ତରେ ରଞ୍ଜିତ ନହେଲେ କ୍ଷତ୍ରିୟର ହସ୍ତ ସୁନ୍ଦର ଦିଶେ ନାହିଁ ମା। ତୁ କ'ଣ ଜାଣିନୁ, ଆଜି ଯେଉଁ ପ୍ରାନ୍ତରକୁ କୃଷ୍ଣାର ଶୀତଳ ମଳୟ ମଧୁର ସୌରଭରେ ସିକ୍ତ କରୁଅଛି, କାଲି ତାହା ଭୀଷଣ ଶ୍ମଶାନରେ ପରିଣତ ହେବ। ଶବ ରାଶିର ଦୁର୍ଗନ୍ଧ ମଧ୍ୟରେ ଶୃଗାଳ କୁକୁର ବିକଟ ଚିତ୍କାର କରୁଥିବେ ମା ପଦ୍ମା, ଏହାଠାରୁ ଭଳି ଦାରୁଣ ଦୃଶ୍ୟ ଆଉ ଜଗତରେ କ'ଣ ଅଛି?
1: ମୁଁ ଶୁଣିଥିଲି ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବଙ୍କ ବିପକ୍ଷରେ ବିଦ୍ରୋହ ଘଟିଛି, ଯୁଦ୍ଧ ହେବ ବୋଲି। ଏତେ ଶୀଘ୍ର ମା, ପୁରୁଷୋତ୍ତମ ଦେବ ଏ ଯୁଦ୍ଧକୁ ସ୍ୱୟଂ ଆସୁଛନ୍ତି, ସେ କ'ଣ ଆସିଲେଣି?
3: ପଦ୍ମା,
2: ମୁଁ ଜାଣିନାହିଁ, ତେବେ ଏତିକି ଜାଣେ ଯେ କାଲି ଯୁଦ୍ଧ ହେବ, ଆଉ ସେଇ ଯୁଦ୍ଧରେ ପୁରୁଷୋତ୍ତମ ଦେବ ଉପସ୍ଥିତ ହେବାର କଥା।
1: କନକ, ନଦୀର ଅପର ପାର୍ଶ୍ୱରେ ସେଠାରେ କାଲି ଯୁଦ୍ଧ ହେବ। ସେଦିନ ମାଙ୍କ ଠାରୁ ମହାରାଜା ପୁରୁଷୋତ୍ତମ ଦେବଙ୍କ ବୀରତ୍ୱ ପରାକ୍ରମ ଆଉ ବୀରତ୍ୱର ପରାକ୍ରମର ଚିର ସହଚର ସେ ଉଦାରତା ବିଷୟରେ କେତେ କଥା ଶୁଣିଥିଲେ। ସେହି ପୁରୁଷୋତ୍ତମ ସ୍ୱୟଂ ଏଠାକୁ ଆସିଅଛନ୍ତି, ତାଙ୍କର ଭାଇ ବିକ୍ରମଦେବ ବିଦ୍ରୋହୀ, ବିଦ୍ରୋହ ଦମନ ନିମନ୍ତେ ମହାରାଜା ଏଠାରେ ଉପସ୍ଥିତ। ମୁଁ ଯୁଦ୍ଧ ଦେଖିନାହିଁ, ତୁ ମଧ୍ୟ ଦେଖିନାହୁଁ କନକ, ଆମେମାନେ କାଲି ସେ ପ୍ରାନ୍ତରକୁ ଯିବା। କନକ,
2: ବେଶ
4: ଆଜି ବେଶ ସ୍ଥାନରେ ସାକ୍ଷାତ ପୁରୁଷାଧମ।
5: ଜଗତର ସକଳ ସ୍ଥାନ ସମାନ ବିକ୍ରମଦେବ, କିନ୍ତୁ ତୁମ୍ଭେ ଏଠାରେ କାହିଁକି?
4: କାହିଁକି ଦେଖିବୁ, ଆକ୍ରମଣ କର ସୈନିକ।
5: ବିକ୍ରମ, ବିକ୍ରମ, ବିକ୍ରମ, ଶାନ୍ତ ହୁଅ ଭାଇ, ଏ ଯୁଦ୍ଧ ସୁନ୍ଦର ହେବ ନାହିଁ।
4: ରାଜଦ୍ରୋହୀ ସଙ୍ଗେ ଯୁଦ୍ଧ କେବେ ଅସୁନ୍ଦର ନୁହେଁ ପୁରୁଷୋତ୍ତମ। ପୁରୁଷୋତ୍ତମଙ୍କ ଆକ୍ରମଣ କର ସୈନିକ, ପୁରୁଷୋତ୍ତମଙ୍କୁ।

0: ବର୍ତ୍ତମାନ ମୁଁ ଯେଉଁ ସିଂହାସନରେ ଆସିନ, ଯେଉଁ ରାଜମୁକୁଟରେ ମୋର ମସ୍ତକ ମଣ୍ଡିତ, ତା ଅପହରଣ କରିବାର କ୍ଷମତା ତୁମ୍ଭର ନାହିଁ।
1: ଓଡ଼ିଶାର ମହାରାଜା ତ ବେଶ କବି ଥିଲେ ବା ନ୍ୟାୟିକ ଥିଲେ, ତା ନହେଲେ କିପରି? କିନ୍ତୁ ପୁରୁଷୋତ୍ତମ, ଆଜି କିଏ ଓଡ଼ିଶାର ରାଜା? ରାଜପୁତ୍ର ବିକ୍ରମଦେବ ନା ରାଜଦ୍ରୋହୀ ପୁରୁଷୋତ୍ତମ, କିଏ ରାଜା?
0: ଭୃତ୍ୟ ପ୍ରତି ଅତ୍ୟାଚାର, ତତ୍ପରେ ପୁଣି ବନ୍ଦୀ ପ୍ରତି ତିରସ୍କାର, ଏ କଳଙ୍କ ବିକ୍ରମ ତୁମ୍ଭର ନୁହେଁ, ଏ ମୋର କଳଙ୍କ, ପୁଣ୍ୟ ଜନ୍ମଭୂମିର କଳଙ୍କ, ଅନଙ୍ଗ ନରସିଂହ କପିଳେନ୍ଦ୍ରଙ୍କ ଉନ୍ନତ କୀର୍ତ୍ତିରେ କଳଙ୍କ, କ୍ଷତ୍ରିୟର ଉଦାର ଉଜ୍ଜଳ ଧର୍ମରେ କଳଙ୍କ।
1: ଦୁଃଖ ଲାଗୁଛି ପୁରୁଷୋତ୍ତମ, ନା ନା ନା, ପୁରୁଷୋତ୍ତମ ମହାରାଜା,
0: ନିଶ୍ଚୟ ପୁରୁଷୋତ୍ତମ ମହାରାଜା, ସେ ଆଜି ବନ୍ଦୀ ବୋଲି ଯେ ମହାରାଜା ନୁହନ୍ତି ତାହା ନୁହେଁ। ଦେଖ ଦେଖ ବିକ୍ରମ, ତୁମ୍ଭର ବନ୍ଧନ ଛିନ୍ନ କଲି, ପୁରୁଷୋତ୍ତମ ବିକ୍ରମ ହସ୍ତରେ ବନ୍ଦୀ ହେବାର ପ୍ରାଣୀ ନୁହେଁ।
1: ଏଇ ବର୍ବରକୁ ଏଇ ମୁହୂର୍ତ୍ତରେ ହତ୍ୟା କର ସୈନିକ ଗଣ।
2: ହତ୍ୟା କାହାର? ହତ୍ୟା ବିକ୍ରମଦେବ
1: ହତ୍ୟା। ବୃଦ୍ଧ ଅର୍ଜୁନ ସିଂହ, ତୁମେ ଏଠାରେ କି ଉଦ୍ଦେଶ୍ୟ?
2: ଉଦ୍ଦେଶ୍ୟ ବିକ୍ରମଦେବ, ତୁମେ ବନ୍ଦୀ, ଆଉ ବନ୍ଦୀ ନରସିଂହ ଦେବ, ଗୋପାଳ କିଶୋର ଦେବ।
1: ବନ୍ଦୀ?
2: ହଁ ହଁ ବନ୍ଦୀ। ସୈନିକ ଗଣ, ଏମାନଙ୍କୁ ଘେରି ଯାଅ।
0: ସୈନିକ ବର ଅର୍ଜୁନ ସିଂହ, ବଡ଼ ଶୁଭ ମୁହୂର୍ତ୍ତରେ ସାକ୍ଷାତ, ସେ ବିଦାୟ ବେଳର କଥା ଭାଳୁଥାଏ। ତୁମ୍ଭେ ଚାଲିଗଲ, ସେତିକି ମାତ୍ର ଦେଖା, ଭାବିଥିଲି ସେତିକିରେ ଆମର ଯୁଦ୍ଧ ଶେଷ ହେଲା, ଓଡ଼ିଶାର ରାଜ ସିଂହାସନକୁ କଳଙ୍କିତ କରି ମୁଁ ଏଇଠାରେ ଚିର ବିଦାୟ ନେବି। କିନ୍ତୁ ଏ ଯେପରି ବିଧିର ଏକ ଅଦ୍ଭୁତ ନିର୍ଦ୍ଦେଶ, ଭାଗ୍ୟର ଏକ ବିଚିତ୍ର କ୍ରୀଡ଼ା, ବଡ଼ ମଧୁର ଏ ସାକ୍ଷାତ ପୁନରାୟ, ଯୁଦ୍ଧର ସମ୍ବାଦ କ'ଣ କହିପାର ଅର୍ଜୁନ ସିଂହ?
2: ସମ୍ବାଦ ସମସ୍ତ ମଙ୍ଗଳ ମହାରାଜ, ଯୁଦ୍ଧ ଆଜି ଶେଷ। ବର୍ତ୍ତମାନ ତୋଫାନ ସ୍ଥିର, ଆକାଶ ନିର୍ମଳ, ସୌଭାଗ୍ୟର ବି ପୁନରାୟ ଓଡ଼ିଶାର ବିଶାଳ ଆକାଶରେ ଉଜ୍ଜଳ କିରଣ ବର୍ଷଣ କରିବ। ଆଉ ଚିନ୍ତା ନାହିଁ ମହାରାଜ, ବିଜୟ ଧର୍ମର, ମହତ୍ତର, ଉଦାର ରାଜନୀତିର।
1: ସୈନ୍ୟଗଣ ଜୟ ଭେରି ବଜା।

0: ଓଡ଼ିଶାରେ ଯେ ଅନ୍ତର୍ବିବାଦ ଚାଲିଥିଲା, ଦଶ ପନ୍ଦର ଦିନ ଖୁବ୍ ଗୋଳମାଳ ଲାଗିଥିଲା ନା ସୁମନ୍ତ? ଏବେ ଅନେକ ଦିନ ହେଲା ସେସବୁ ତ କିଛି ନାହିଁ, ଯୁଦ୍ଧ ତାହେଲେ ଶେଷ ହୋଇଛି ସୁମନ୍ତ?
1: ହଁ ପିତା, ଶେଷ ହୋଇଅଛି। ବିକ୍ରମଦେବ ଓ ତାଙ୍କର ଭାଇମାନେ ପରାସ୍ତ ହୋଇ ବନ୍ଦୀ। ପୁରୁଷୋତ୍ତମ ଦେବ ବର୍ତ୍ତମାନ ବିଶାଳ ଓଡ଼ିଶା ଦେଶର ରାଜା। ସେ ଯେପରି ପ୍ରତାପଶାଳୀ ସେହିପରି ନ୍ୟାୟବାନ। ତାଙ୍କ ରାଜତ୍ୱରେ ଉତ୍କଳ ଭୂମି ନବୀନ ଗୌରବମାଳାରେ ଭୂଷିତ ହେବ ପିତା। ଓଡ଼ିଶାରେ ଯୁବକ ନରପତିଙ୍କ ପରି ଭାରତ ଭୂମିରେ କେତେ ଜଣ ଅଛନ୍ତି ବଡ଼ ଗୁଣବାନ?
0: କିନ୍ତୁ ଓଡ଼ିଶା ରାଜା ଆତ୍ମଗୌରବ ଜାଣନ୍ତି ନାହିଁ ସୁମନ୍ତ। ରଥଯାତ୍ରା ସମୟରେ ଚଣ୍ଡାଳ ପରି ଶ୍ରୀକ୍ଷେତ୍ରର ରାଜମାର୍ଗ ମାର୍ଜନା କରନ୍ତି, ଏଇଟା କିନ୍ତୁ ବଡ଼ ନୀଚତା। ସେ ଯାହା ହେଉ, ସୀମାନ୍ତ ପ୍ରଦେଶର ଯୁଦ୍ଧ ଯେତେବେଳେ ଶେଷ, ଆମ୍ଭେମାନେ ଏଠାରୁ ଶୀଘ୍ର ଯିବା ସୁମନ୍ତ।
2: ତୁମେ ଯିବା ପାଇଁ ସବୁ ପ୍ରସ୍ତୁତ କର ସୁମନ୍ତ। ମୁଁ ଯାଏ।

0: ମନ୍ତ୍ରୀ, ଏଥିରେ ସେମାନଙ୍କ ପ୍ରାଣରେ କି ଘୋର ଅଶାନ୍ତି ହେବ। ନାୟତ ସେମାନଙ୍କର ବିଶାଳ ସାମ୍ରାଜ୍ୟ ମୁଁ ବଳପୂର୍ବକ ଅଧିକାର କଲି, ସେଥିରେ ସେମାନେ ବର୍ତ୍ତମାନ ସୁଦ୍ଧା ନୀରବ। ସେମାନେ ଏବେ ଆମ୍ଭର ବନ୍ଦୀ।
1: ବନ୍ଦୀ ପ୍ରତି ଉପଯୁକ୍ତ ବ୍ୟବହାର ହେଉଛି ବନ୍ଧନରୁ ମୁକ୍ତ। କ'ଣ କହୁଛ ଅର୍ଜୁନ ସିଂହ?
2: ନିଶ୍ଚୟ ମହାରାଜ, ବନ୍ଧନରୁ ମୁକ୍ତି।
3: ମୁକ୍ତି ମହାରାଜ?
1: ଏ ବିଜୟ ତୁମ୍ଭର ସେନାପତି ଆଉ ତୁମ୍ଭ ବୃଦ୍ଧ ବକ୍ସି ଅର୍ଜୁନ ସିଂହଙ୍କର। ବିକ୍ରମ, ନରସିଂହ, ଗୋପାଳ, କିଶୋର ଦେବ ସମସ୍ତେ ଆଜି ତୁମ୍ଭର ବନ୍ଦୀ। ଆଉ ମନ୍ତ୍ରୀ, ଏ ବିଶାଳ ରାଜ୍ୟର ଚାଳକ, ଆପଣ ଇଚ୍ଛା ହେଲେ ଅନୁମତି ଦିଅନ୍ତୁ, ସେମାନେ ବନ୍ଧନରୁ ମୁକ୍ତ ହେବେ।
4: ମହାରାଜାଙ୍କର ଆଦେଶ ହିଁ ଆମ୍ଭମାନଙ୍କର ଇଚ୍ଛା। ମୁକ୍ତ ହୁଅନ୍ତୁ ମହାରାଜ।
1: ହଁ, ସେମାନଙ୍କୁ ମୁକ୍ତି ଦିଅ। ସେମାନେ ଆଜି

0: କାହିଁକି ଏ କଣ ସମ୍ଭବ? ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ମୃତ୍ୟୁର ଏ ଅନ୍ତିମ ଭୂମିଶଯ୍ୟାରେ ଉଫ୍, କି କଷ୍ଟ, କି କରୁଣା ସେ ଦିନର ସେ ମୁମୂର୍ଷୁ ବାଣୀ! ଜଳପାନ ନିମନ୍ତେ ତୃଷାର୍ଥର ସେ ନିରାଶ ବିଶ୍ୱନାଥ ବିଶ୍ୱନାଥ ଡାକ! ଆହା, କିଏ ସେ ବିଶ୍ୱନାଥ? ଏ କଣ ସମ୍ଭବ? ନା, ଏ କଳ୍ପନା ନୁହେଁ, ଏ ସତ୍ୟ, ଏ ମଧୁର ବାସ୍ତବତା। ବୀରର ଶୋଭା ସଙ୍କଟ, କ୍ଷତ୍ରିୟର ଭୂଷଣ ଯୁଦ୍ଧଭୂମିରେ ମୁମୂର୍ଷୁ! ନା, ଅସମ୍ଭବ ନୁହେଁ, କିନ୍ତୁ କିନ୍ତୁ କି କଷ୍ଟ, ଉଃ କି କଷ୍ଟ, କି ପିପାସା, କି କରୁଣ ବାଣୀ! ତତ୍ପରେ ଏଇ ବାଟେ ଦେଖିଛି କନକ କହୁଥିଲା। କିଏ କନକ?
1: ସେ ଯିଏ ଯୁଦ୍ଧଭୂମିରେ ଆହତ ହୋଇପଡ଼ିଥିଲେ।
0: କିଏ ସେ?
1: ସେ ସବୁ ଅଶ୍ୱପୃଷ୍ଠରେ ଚାଲିଗଲେ।
0: ହଁ, କିଏ ସେ ଯୁବକ
1: ଗଳାର ମାଳା?
0: ତୁ କହିବୁ ନାହିଁ କନକ, ମୁଁ ଯାଉଛି।
1: ରହ ପଦ୍ମା, ଶୁଣ ଶୁଣ ନା, ଶୁଣିବୁ ନାହିଁ?
0: କଣ?
1: ଶୁଣ,
0: କହ
1: ପଦ୍ମା।
0: କନକ, କହ ନା ଏଥର।
1: ସେ ଯୁବକ
0: କିଏ?
1: ଏତେ ଅଧୀର ହେଉଛ କାହିଁକି? ଶୁଣ, କହୁଛି ତ, ସେ ଯୁବକ ଯଦି ଓଡ଼ିଶାର ରାଜା ହୋଇଥାନ୍ତି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ?
1: ହଁ, ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ। ପଦ୍ମା,
0: ନା କନକ, ମିଛ କହୁଛୁ।
1: ନହେଲେ ଏବେ ମୁଁ ଯାଉଛି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ, ବିଜୟ ଗୌରବରେ ବିଭୂଷିତ ପୁରୁଷୋତ୍ତମ ଦେବ! କି ବୀର! ମରଣ ଶଯ୍ୟାରେ ସୁଦ୍ଧା ମୁଖର ସେ ବିମଳତା, ଅଧରର ସେ ମଧୁର ସ୍ମିତ, ନୟନରେ ସେ ଜ୍ୱଳନ୍ତ ଜ୍ୟୋତି, ବକ୍ଷରେ ସେ ଉନ୍ମୁକ୍ତ ବିଶାଳତା, କପାଳର ସେ ଉନ୍ନତ ସୌନ୍ଦର୍ଯ୍ୟ, ହୃଦୟର ସେ ଧୀର ଦମ୍ଭ, କିଛି ଉଣା ହୋଇ ନାହିଁ। କିନ୍ତୁ ଯୁଦ୍ଧଭୂମିର ଏକ କରୁଣ ଦୃଶ୍ୟ, ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ଦେବ ଏପରି ଦିନ ଭାବରେ ସାଇତ, ଉଃ କି କଷ୍ଟ! ବୀର ହେବାର ପ୍ରାୟଶ୍ଚିତ ଏଇଠାରେ, କି କଷ୍ଟ!
2: କାଞ୍ଜିର ସମସ୍ତ ମରୁ ଦେଶରେ ଏକମାତ୍ର କୁସୁମ ପଦ୍ମାବତୀ ଦେଖି ନାହିଁ। ସେ କ୍ଷଣକର ଦେଖା ନୁହେଁ, ଚକ୍ଷୁର ଏକ ଫଲକରେ ଦେଖିଛି ମାତ୍ର। ସୈନିକ ବର ବୃଦ୍ଧ ବିଶ୍ୱନାଥ ନିକଟରେ ମୃତ୍ୟୁ ଶଯ୍ୟାରେ ସେତେବେଳେ କିଏ ଆସି ମୁଖରେ ଜଳ ଢାଳି ଦେଇଗଲା? ସ୍ୱର୍ଗର ଦେବୀ, ଶୂନ୍ୟର ଅପ୍ସରା କିଏ? ସେ ଦେଖି ନାହିଁ, ଚକ୍ଷୁ ଅର୍ଥମୁଦ୍ରିତ। ତଥାପି ନା, ଦେଖିଛି ଚପଳା ନିମିଷକ ପାଇଁ ଜଗତକୁ ଆଲୋକିତ କରି ପୁଣି କି ଚଞ୍ଚଳ ଆକାଶ ମଧ୍ୟରେ ଲୁଚିଯାଏ ସତ୍ୟ, ତାହାର ସେ ଅତୁଳ ପ୍ରଭା ନୟନେ ନୟନେ ରହିଯାଏ। କାହିଁକି ସେ ଦେଖାଦେଲେ, କାହିଁକି ଦେଖାଦେଲେ ପଦ୍ମାବତୀ? ଶରତର ଚନ୍ଦ୍ରମା ତୁମେ ପଲକ ମଧ୍ୟରେ ମେଘମାଳାର ଅନ୍ତରାଳରେ କାହିଁ ଲୁଚିଗଲ? ଯା, ଦେଖିଛି ଚକ୍ଷୁର ପଲକରେ, ସେତେବେଳେ ଦେଖିଛି, ଏବେ ପ୍ରତି ପଲକରେ ତୁମେ। ଏକ ପଦ୍ମାବତୀ ଦେଖିଥିଲି, ଏବେ ସତ ପଦ୍ମାବତୀ ଦେଖୁଅଛି, ଜଗତ ପଦ୍ମାବତୀମୟ ପଦ୍ମାବତୀ।
3: ମହାରାଜ, କି ସମ୍ବାଦ ସେନାପତି?
4: ବିକ୍ରମଦେବ ପୁନର୍ବାର ଆକ୍ରମଣ କରିଛି, ବର୍ତ୍ତମାନ କ'ଣ କରିବାକୁ ହେବ ଆଦେଶ ଦିଅନ୍ତୁ ମହାରାଜ।
3: ଆଦେଶ? ସେନାପତି, ତୁମ୍ଭର ଯାହା ଇଚ୍ଛା କର।
4: ମହାରାଜ, ଏଥର ବିକ୍ରମଦେବକୁ ଏପରି ନିରସ୍ତ କରିବାକୁ ହେବ ଯେ ଭବିଷ୍ୟତରେ ସେ ଯେପରି ଆଉ ଥରେ ବିଦ୍ରୋହର ଚିନ୍ତା ସୁଦ୍ଧା ନ କରନ୍ତି।
3: ତା ନିଶ୍ଚୟ ସେନାପତି, ଦୟାର ଗୋଟାଏ ପରିମାଣ ଅଛି, କ୍ଷମାର ଗୋଟାଏ ସୀମା ଅଛି। ବାରମ୍ବାର ବିଦ୍ରୋହ, ଦକ୍ଷିଣ ପ୍ରଦେଶ ଏଥିରେ ଛାରଖାର ହେଇଗଲା। ବିଦ୍ରୋହ ଚିରକାଳ ପାଇଁ ଦମନ ନ କଲେ ରାଜାର କର୍ତ୍ତବ୍ୟରେ ତ୍ରୁଟି ଘଟିବ ସେନାପତି।

ଭିତରେ ବହି ଯାଉଅଛି, ସବୁ ସେହିପରି ଅବିକଳ ଅକ୍ଷୁର୍ଣ୍ଣ। ଖାଲି ଆଜି ନାହ ତୁମେ, କେବଳ ତୁମେ ପଦ୍ମାବତୀ ତୁମେ। ଉଃ, କି ଭ୍ରମ, କି ନିରାଶା।

0: କିଛି ଇଚ୍ଛା ନାହିଁ।
1: ଅନିଚ୍ଛାର କାରଣ କ'ଣ ରାଣୀ?
0: ତା କିପରି ମୁଁ ଜାଣିବି? ନରମାୟା ନାରାୟଣଙ୍କୁ ଅଗୋଚର।
1: ଝିଅର ବିବାହ ହେବାକୁ ଇଚ୍ଛା ନାହିଁ ତାହା ତୁମେ ପୁଣି ଜାଣିବ ନାହିଁ, କହୁଛ ତାର ଅନିଚ୍ଛା। ନିର୍ବୋଧ, ପୂର୍ଣ୍ଣ ନିର୍ବୋଧ ରାଣୀ, ତା ନହେଲେ କି ଲୋକେ ବିବାହ ହେବାକୁ ନାରାଜ ହୁଅନ୍ତି?
0: ସେ ତ ସର୍ବଦା ପଢ଼ିବାରେ ବ୍ୟସ୍ତ।
1: ପଢ଼ିବାରେ ବ୍ୟସ୍ତ, ଏତେ ପଢ଼ିବାର ପ୍ରୟୋଜନ ବା କ'ଣ?
0: ତା ମୁଁ ତାକୁ ମନା କରି ନାହିଁ, ତେବେ ଆଜିକାଲି ତାର ଟିକେ କିପରି ପରିବର୍ତ୍ତନ ଦେଖାଯାଉଛି।
1: ପରିବର୍ତ୍ତନ ପୁଣି କ'ଣ?
0: ପରିବର୍ତ୍ତନ ଏହି ଯେ ସର୍ବଦା କିପରି ଚିନ୍ତିତ, ଉଆସ ଭିତରେ ପ୍ରାୟ ରହୁନାହିଁ, ସର୍ବଦା ଉଦ୍ୟାନ ମଝିରେ ବସି ଏକାକି କ'ଣ ଭାବୁଛି, କେତେବେଳେ ଆ ଟିକେ ହସୁଛି, କେତେବେଳେ ଟିକେ ଗୀତ ଗାଉଛି, ଏହିପରି ପରିବର୍ତ୍ତନ।
1: ପାଗଳ, ଏଇ ତ ପାଗଳ। ବୁଝିଲ ରାଣୀ, ପାଗଳ ହେଇଯିବ କନ୍ୟା, ଶୀଘ୍ର ବିବାହର ପ୍ରୟୋଜନ। କନ୍ୟା ପାଗଳ, ଆଉ ତାର କାରଣ ତୁମେ ନିଜେ ରାଣୀ।
0: କାରଣ ମୁଁ? ପଦ୍ମ ତ ପାଗଳ ନୁହେଁ।
1: ହଁ ହଁ, ପାଗଳ, ଆଉ ତାର କାରଣ ତୁମେ, ବିରକ୍ତି କର
0: ନା। ନା, ତା ନୁହେଁ, ପଦ୍ମ ମୋର ପାଗଳ। ମା ପଦ୍ମ,
1: ଯାଅ, ବିରକ୍ତି କର ନାହିଁ, କନ୍ୟାର ବିବାହ ହେବାକୁ ଇଚ୍ଛା ନାହିଁ, ଯାଅ।
0: ଆଚ୍ଛା, ଯା। ପଦ୍ମ, ପଦ୍ମ।

0: କୌଣସି ପ୍ରକାର କାର୍ଯ୍ୟ ଚଳାଇ ଦେବା ମାତ୍ର ବର୍ତ୍ତମାନ ରାଜ୍ୟ ନିଷ୍କଣ୍ଟକ।
1: ହଁ ନିଷ୍କଣ୍ଟକ ମନ୍ତ୍ରୀ ମହାଶୟ, ଶତ୍ରୁମାନେ ସମସ୍ତେ ପରାଜିତ, କିନ୍ତୁ ଏ ବିଜୟ ସେନାପତି ଓ ତାଙ୍କର ବକ୍ସି ବୃଦ୍ଧ ଅର୍ଜୁନ ସିଂହଙ୍କର। ଏ ଦୁହିଁଙ୍କୁ ଦେଖିବା ଲାଗି ବହୁ ଲୋକ ପ୍ରାଙ୍ଗଣରେ ଅପେକ୍ଷା କରି ରହିଅଛନ୍ତି। ଆପଣ ଏମାନଙ୍କୁ ସଙ୍ଗରେ ନେଇ ସେମାନଙ୍କୁ ଦେଖାଇ ଆଣନ୍ତୁ।
0: ଆସ ବସନ୍ତ ବିରାଟ, ଅର୍ଜୁନ ସିଂହ ଓଡ଼ିଶାର ସୌଭାଗ୍ୟ ଗଗନରେ ସୂର୍ଯ୍ୟଚନ୍ଦ୍ର ଦୁଇ ଗୋଟି ତୁମ୍ଭେ। ଆସ
1: ମା ଉତ୍କଳ ଭୂମି, ଆଜି ନିଷ୍କଣ୍ଟକ। ଶତ୍ରୁ ଯେ କେବଳ ପରାଜିତ ତାହା ନୁହେଁ, ଏକା ବେଳକେ ନିରସ୍ତ୍ର। ମା ଉତ୍କଳ ଭୂମି ଏତେ ଦିନେ ନିଷ୍କଣ୍ଟକ, ପ୍ରତିଜ୍ଞା ଏତେ ଦିନେ ପୂର୍ଣ୍ଣ ହୋଇଅଛି। ଏ ରାଜାର ନୁହେଁ, ପୁତ୍ରର କର୍ତ୍ତବ୍ୟ। ଜନ୍ମଭୂମି ଜନନୀର ସମାନ, ଜନ୍ମଭୂମି ଯେତେବେଳେ ବିପନ୍ନ, ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ ସେ ବିପଦ ଦୂର କରିବା। ଆଉ ମୁଁ ମାତୃଭୂମିକୁ ରକ୍ଷା କରିଅଛି। ପ୍ରଭୁ ତୁମର ଏ ବିଶାଳ କରୁଣା, ଜୀବନରେ ବହୁବାର ତୁମ୍ଭର ଅପାର କୃପା ବର୍ଷଣ କରିଅଛ, ଆପଦରେ ବିପଦରେ ଉଦ୍ଧାର କରିଅଛ ଭଗବାନ। ସେଦିନ ଶ୍ରୀକ୍ଷେତ୍ରରେ ଅସୀମ ଆର୍ଣ୍ଣବର ଜଳତରଙ୍ଗ ମଧ୍ୟରେ ବୁଡ଼ି ଯାଉଥିଲି, କାହାର କରୁଣାମୟ କରଯୁଗଳ ଯେପରି ମୋତେ ଉପରକୁ ଟେକି ଆଣିଲା। କୃଷ୍ଣ ନଦୀ କୂଳରେ ଯୁଦ୍ଧଭୂମିରେ ଜୀବନର ଅନ୍ତିମ ନିଶ୍ୱାସ ଧାରା ବିସର୍ଜନ କରୁଥିଲି, କିଏ ଆସି ନୂତନ ପ୍ରାଣ ଢାଳି ଦେଇଗଲା। ଅପାର କରୁଣା ପ୍ରଭୁ, ଅପାର କରୁଣା, ତୁମର ଇଚ୍ଛା ପୂର୍ଣ୍ଣ ହେଉ।
2: ଦୂତ, ଏ ବାଞ୍ଛା ପୂର୍ଣ୍ଣ ହୋଇପାରିବ ନାହିଁ, ଏତେ ଆସ୍ପର୍ଦ୍ଧା ଉତ୍କଳ ଦୂତ।
3: ଆସ୍ପର୍ଦ୍ଧା କାହିଁକି ମହାରାଜ?
2: ଆସ୍ପର୍ଦ୍ଧା ଯେ କାଞ୍ଚି ରାଜ ଜମାର ପ୍ରତ୍ୟାଶ ହୋଇଅଛି।
3: ଏ କଣ ଆସ୍ପର୍ଦ୍ଧା ହେଲା?
2: ପୂର୍ଣ୍ଣ ଆସ୍ପର୍ଦ୍ଧା, ଏ ବାମନର ଚନ୍ଦ୍ରକୁ ହାତ ବଢ଼ାଇବା ପରି ସାମାନ୍ୟ ପିମ୍ପୁଡ଼ି ହୋଇ ଦୀପରୁଖାରେ ଚଢ଼ିବା ସମାନ ଆସ୍ପର୍ଦ୍ଧା ନୁହେଁ ଦୂତ, ମୂର୍ଖତା ମାତ୍ର।
3: ଗଜପତିଙ୍କର ଏପରି ନିନ୍ଦା କରିବେ ନାହିଁ ମହାରାଜ।
2: ଦୂତ, ନିନ୍ଦା କିଛି ନୁହେଁ, ସତ୍ୟ, ନିରାଡ ସତ୍ୟ, ତା ହେବ ନାହିଁ ଦୂତ। ସେ କୁଳାଙ୍ଗର ହାତରେ ମୁଁ ମୋର କାଞ୍ଚି ରାଜ୍ୟର କାଞ୍ଚନ ଜେମା ପଦ୍ମାବତୀ କି ଦେବି ନାହିଁ।
3: ଭଲ କଥା, ମୁଁ ଦୂତ ଏହି ସମ୍ବାଦ ଯାଇ ଗଜପତିଙ୍କ ଶ୍ରୀ ଛାମରେ ଜଣାଇବି। ଦୁର୍ନାମ ଶୁଣିବା ଦୂତର କର୍ତ୍ତବ୍ୟ ନୁହେଁ ମହାରାଜ।
2: ଦୂତର ତ ବେଶ କର୍ତ୍ତବ୍ୟ ଜ୍ଞାନ ଅଛି। ଯାଅ ଯାଅ ଦୂତ, ତୋ ରାଜାକୁ କହିବୁ ମୋର ପଦ୍ମାବତୀ କି ବର ନ ମିଳିଲେ ଚିର କୁଆଁରୀ କରି ରଖିବି, ବରଞ୍ଚ ଚାଣ୍ଡାଳ ସଙ୍ଗରେ ବିବାହ କରାଇବି। ସେ ଭାତୃହନ୍ତା କ୍ଷେତ୍ରୀୟ ବୈରୀ ଚଣ୍ଡାଳ ବ୍ୟବସାୟୀ ବର୍ବର, ତାର ଆସ୍ପର୍ଦ୍ଧା ଦେଖି ମୁଁ ବର୍ତ୍ତମାନ ବିସ୍ମିତ। କାଞ୍ଚି ରାଜା କପିଳେନ୍ଦ୍ର ଦେବଙ୍କ ପୁତ୍ର ନୁହନ୍ତି ଦୂତ ଯେ ପୁରୁଷୋତ୍ତମ ଦ୍ୱାରରେ ଯାଇ ଭିକ୍ଷାର୍ଥୀ ହେବେ। ଯାଅ, ଶକ୍ତି ଅଛି, ପରାକ୍ରମ ଅଛି, କହିବୁ। ଏତେ ଯଦି ଲାଳସା ପଦ୍ମାବତୀକୁ ବିବାହ ହବାର ଯେବେ ଏତେ ପ୍ରବଳ ଅଭିଳାଷ, କହିବୁ ଯୁଦ୍ଧରେ ଜୟ କରି ପଦ୍ମାବତୀରୁ ଘେନି ଯାଉ। ପଦ୍ମାବତୀ ମୋର ଶାକ ତଣ୍ଡୁଳ ନୁହେଁ ଯେ ଯେଉଁ ପଥର ଭିକ୍ଷୁକ ଆସି ଭିକ୍ଷା କରିବ ତା ହସ୍ତରେ ଅର୍ପଣ କରିବି। ଯାଉ ଦୂତ, ତୋ ରାଜାକୁ ଯାଇ ଜଣାଅ।
3: ଜଣାଇବି ମହାରାଜ, ପ୍ରଭୁର ନିନ୍ଦା ଶୁଣି ଓଡ଼ିଆ ନୀରବରେ ଫେରେ ନାହିଁ, ତାର ପ୍ରତିରକ୍ତ ବିନ୍ଦୁ ପ୍ରଭୁଙ୍କ ପଦରେ ଉତ୍ସୃଷ୍ଟ। ମୁଁ ଦୂତ, ଦୂତର କର୍ମ ସମ୍ବାଦ ବହନ କରିବା, ଏ ଅସ୍ତ୍ରଧାରଣ ନୁହେଁ, ଅସ୍ତ୍ରଧାରଣ ଭାଣ ମାତ୍ର, ନୋହିଲେ ଏ ଜୀବନ ନେଇ ଫେରନ୍ତି ନାହିଁ ମହାରାଜ। ଦୂତ କର୍ତ୍ତବ୍ୟରେ ତ୍ରୁଟି ଘଟିବ, ଏ ଅସ୍ତ୍ର ଏହିଠାରେ ବିସର୍ଜନ କରିଗଲି। ଯଦି ଓଡ଼ିଆର ବାହୁରେ ଶକ୍ତି ଥାଏ ତେବେ ଆସି ଏଠାରୁ ସ୍ୱଦେଶକୁ ପୁନଃ ନେବ।
2: ଦୂତକୁ ଏହି ମୁହୂର୍ତ୍ତରେ ବନ୍ଦୀ କର, ପ୍ରହରୀ।
3: ଆପତ୍ତି ନାହିଁ ମହାରାଜ, ପ୍ରଭୁର ଅପମାନ ସହି ନ ପାରିବା ଅପରାଧରେ ହତବା ବନ୍ଦୀ ହେବା ଓଡ଼ିଆର ଭୂଷଣ, କିଛି ଆପତ୍ତି ନାହିଁ ପ୍ରହରୀ, ଚାଲ।
4: ମହାରାଜ କ୍ଷମା କରିବେ, ଦୂତ ପ୍ରତି ଏ ବ୍ୟବହାର ଉଚିତ ହୋଇନାହିଁ।
2: ଉଚିତ ହୋଇନାହିଁ, ପ୍ରାଣଦଣ୍ଡ, ପ୍ରାଣଦଣ୍ଡ ଉଚିତ ହୋଇନାହିଁ। ଦୂତର ଏତେ ସାହସ, ରାଜପ୍ରାସାଦ ମଧ୍ୟରେ ରାଜାଙ୍କର ଅପମାନ କରିବ।
4: ତଥାପି ସେ ଦୂତ ମହାରାଜ
2: ହେଲା, ତା ମୁଁ ଜାଣେ
4: ମହାରାଜ। ସମ୍ଭବତଃ ଏହାର ପରିଣାମ ଭଲ ହେବ ନାହିଁ।
2: ପରିଣାମ? ପରିଣାମ ନିମନ୍ତେ ମୋର ଭୃକ୍ଷେପ ନାହିଁ ମହାମନ୍ତ୍ରୀ।
4: ରାଣୀ ଯୁବରାଜ ପ୍ରଭୃତିଙ୍କ ଏ ବିବାହରେ ସମ୍ମତି ଥିଲା ମହାରାଜ, କରିଥିଲେ ହୋଇଥାନ୍ତା।
2: ଚୁପ ମହାମନ୍ତ୍ରୀ, ସେ ବିଚାର ତୁମ୍ଭ ହସ୍ତରେ ନାହିଁ କି ରାଣୀ ଆଉ ଯୁବରାଜଙ୍କ ହସ୍ତରେ ନାହିଁ।
4: କିନ୍ତୁ ଦୂତ ପ୍ରତି ଏ ବ୍ୟବହାର ଅସୁନ୍ଦର ଦିଶିବ।
2: ଅସୁନ୍ଦର କିଛି ନୁହେଁ, ଯାହା ହୋଇଛି ଠିକ ହୋଇଛି।
4: ନିନ୍ଦା ହେବ ମହାରାଜ?
2: ନିନ୍ଦା ଠିକ ହୋଇଛି ମନ୍ତ୍ରୀ, ଠିକ ହୋଇଛି, ନିନ୍ଦା କାହିଁକି?
4: ତଥାପି ମହାରାଜ, ଅନିଷ୍ଟର ଆଶଙ୍କା ପୂର୍ଣ୍ଣ, ବିପଦ ଘଟିପାରେ।
2: ତେବେ କଣ ସାମାନ୍ୟ ଦୂତ ଥାଏ ଏତେ ଅପମାନ।

0: କେତେ ରାତି ହେବ କନକ
1: କେଜାଣି?
0: ଆଜି ତ ଅମାବସ୍ୟା, କାଲି କି ଜହ୍ନ?
2: କାଲି ପ୍ରତିପଦ ପଦ୍ମ,
0: ପରଦିନ ଦ୍ୱିତୀୟା, ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା।
2: ପରଦିନକୁ ଟିକେ ବେଶୀ ହେଇ ଜହ୍ନ ପଡ଼ିବ।
0: ଦେଖିଲୁ କନକ, ଶୁକ୍ର ତାରା ଅସ୍ତ ହେଲାଣି, ଆହୁରି ମୋତେ ଦେଖି ଆସିବୁ, କାଳପୁରୁଷ ପୂର୍ବ ଦିଗରେ ଉଦୟ ହେଲାଣି କି ନା।
2: ଆଚ୍ଛା
0: କନକ, ଫେରିଲୁ?
2: ଆଜି ମେଘାଚ୍ଛନ ପଦ୍ମ, ଝୁପୁ ଝୁପୁ ବର୍ଷା ହେଉଛି, କିଛି ଦେଖାଯାଉ ନାହିଁ, ବିଜୁଳି ମେଘ ଘଡ଼ଘଡ଼ି ମଧ୍ୟ ଭାରି ହେଉଛି।
0: ଆଜି କି 42 ଦିନ,
2: ସେ କଥା ବହୁତ ଭାବିଲୁ ପଦ୍ମ।
0: ଏ 42ଟି ଦିନ ମୋର 42 ଯୁଗ, କିପରି ଦିନ ରାତି କାଟୁଛି ମୁଁ ଜାଣିପାରୁ ନାହିଁ କନକ। ଆଉ କେତେ ଦିନ, କେତେ ଦିନ ତ ନୁହେଁ, ସେ ତ ଏକ ସୌଭାଗ୍ୟ ନା, ଏ ଯେ ଚିରକାଳ କନକ।
2: ବାପା ବଡ଼ ନିଷ୍ଠୁର।
3: ହଁ କନକ, ବାପା ଏକ ମହାଭ୍ରମ କରିଛନ୍ତି।
4: କଣ କହିଲୁ ସୁମନ୍ତ?
3: ଏମାନଙ୍କ ସଙ୍ଗେ ଗଳ୍ପ କରୁଛି ବାପା।
4: ସେ କଣ ତୋ ହାତରେ?
3: ଏଟା ଗୋଟେ ଚିତ୍ର।
4: ଗୋଟିଏ ଚିତ୍ର? ବାପା ଏକ ମହାଭ୍ରମ କରିଅଛନ୍ତି। ବାପାଙ୍କ ଭ୍ରମ ଦେଖିବା ସୁମନ୍ତ ତୋର କାର୍ଯ୍ୟ। ଆଉ କନକ କହିବ କାଞ୍ଚିର ମହାରାଜା ବଡ଼ ନିଷ୍ଠୁର, କାଞ୍ଚି ସାମ୍ରାଜ୍ୟରେ ରାଜସିଂହାସନ ବିରୁଦ୍ଧରେ ପ୍ରଥମ ଷଡ଼ଯନ୍ତ୍ର। ଏ ସମସ୍ତର ମୂଳରେ ଯାହାକୁ ନିରୀହ ସରଳା ବାଳିକା ବୋଲି ଏତେ ଦିନ ବିଚାରିଥିଲି, ଏଇ ଏଇ ପଦ୍ମାବତୀ। ପଦ୍ମାବତୀ ଛାଡ଼େ ସବୁ।
0: କଣ ବାପା?
4: କଣ
0: କୁହନ୍ତୁ ବାପା, ଛାଡ଼ିବି
4: ଏହି ପାଗଳାମୀ?
0: ପାଗଳାମୀ ତ ମୋର କିଛି ନାହିଁ ବାପା।
4: ପାଗଳାମୀ ନୁହେଁ, ଏହା ପିତା ସାଙ୍ଗରେ କନ୍ୟାର ଘୋର ଶତ୍ରୁତା।
0: ତା କହିବେ ନାହିଁ ପିତା।
4: ଶତ୍ରୁତା ନୁହେଁ କନ୍ୟା, ଯେଉଁ ବର୍ବରର ଦୂତ ଆସି ସେଦିନ ରାଜସଭା ମଧ୍ୟରେ ଏତେ ଅପମାନ ଦେଇଗଲା, ବନ୍ଦୀ କରିଥାନ୍ତି, ଅପମାନ ଦେବାର ପ୍ରତିଶୋଧ ନେଇଥାନ୍ତି। ମନ୍ତ୍ରୀ କହିଲେ ସୁନ୍ଦର ନୁହେଁ ବୋଲି ଛାଡ଼ିଦେଲି, ସେଇ କା ପୁରୁଷର ମୂର୍ତ୍ତି ମୋର ବାସରେ ରଖା ହେବ, ତା ପୁଣି ମୋର କନ୍ୟା ଦ୍ୱାରା।
2: ତୁ ନିହନ୍ତୁ ବାପା, ପଦ୍ମର ଦୁଃଖ ଉପରେ ପୁଣି ଦୁଃଖ ହେବ, ତାକୁ କିଛି କହିବେ ନାହିଁ। ଯା ପଦ୍ମ, ତୁ ମାଙ୍କ ପାଖକୁ ଯା।
4: ଚୁପ୍ ହୁଅ ବାଳିକା, ମୁଁ ସମସ୍ତ କଥାବାର୍ତ୍ତା ଶୁଣିଅଛି। ଅସହ୍ୟ ଅସହ୍ୟ, ଶତ୍ରୁର ଅପମାନ ଉପରେ ପୁଣି କନ୍ୟାରେ ଦାରୁଣ ପଦାଘାତ। ଦେଖ ଦେଖ ନିର୍ବୋଧ ବାଳିକା, ତୋର ବହୁତ ଅନ୍ୟାୟ ଗତ କେତେଦିନ ଦେଖିଛି, ଯାହା ଶୁଣିଅଛି ଅସହ୍ୟ ଏଇ ସର୍ବଶେଷ। ଏପରି ସର୍ପ ମୋର ରାଜପ୍ରାସାଦର କୁସୁମ ବନ ମଧ୍ୟରେ ରଖିବାକୁ ମୋର ମୋଟେ ଇଚ୍ଛା ନାହିଁ। ଏହି ମୁହୂର୍ତ୍ତରେ ଦୂର ହ ବାଳିକା।
0: କୁଆଡ଼େ ଯିବି ପିତା?
4: ଯେଉଁଠାକୁ ଇଚ୍ଛା, କିନ୍ତୁ ଏଇ ୱାସ ମଧ୍ୟରେ ଆଉ ନୁହେଁ। ଯା ବାଳିକା, ଚାଲିଯା।
0: ଯାଉଛି ପିତା, ବିଦାୟ ଦିଅନ୍ତୁ।
4: ଯା ଏଇ ମୁହୂର୍ତ୍ତରେ, ଶତ୍ରୁର ପୁଣି ଭକ୍ତି। ଯା।
0: ଯାଉଛି ମୁଁ।
3: ପଦ୍ମର ଦୋଷ ପିତା, ସେ ପୁରୁଷୋତ୍ତମ ଦେବଙ୍କ ଚିତ୍ର ଉଆସରେ ରଖିଥିଲା, ମୁଁ ସେଥିରେ ପ୍ରଶ୍ରୟ ଦେଇଅଛି, ମୋତେ ମଧ୍ୟ ତା ସାଙ୍ଗରେ ବିଦାୟ ଦିଅନ୍ତୁ ବାପା।
4: ମୂର୍ଖ, ବିବେଚନା କରି କାର୍ଯ୍ୟ କର।
3: ନା, ବିଦାୟ ଦିଅନ୍ତୁ ବାପା।
4: ଓ ମୋତେ ଭୟ ଦେଖାଉଛୁ ସୁମନ୍ତ, ଗଲେ ଯେପରି କାଞ୍ଚି ରାଜ୍ୟ ତୋ ସାଙ୍ଗରେ ଗୋଳାଇଯିବ।
3: କାଞ୍ଚି ରାଜ୍ୟର ଗୋଟିଏ ଛୋଟ ମାଛି ସୁଦ୍ଧା ମୋ ପଛରେ ଯିବାର ମୁଁ ପ୍ରତ୍ୟାଶା ରଖି ନାହିଁ ବାପା, ବିଦାୟ ଦିଅନ୍ତୁ।
4: ଯା ନିର୍ବୋଧ ବାଳକ। ମନେ କରିଥିଲି କନ୍ୟା ଏକା, ପୁତ୍ର ମଧ୍ୟ ସେଇ ବହ୍ନିରେ। ଯାଅ।

0: ଦେବଦୂତ କାଞ୍ଚି ରାଜା ଏଇ କଥା କହିଅଛନ୍ତି।
1: ହଁ ମଣିମା କହିଛନ୍ତି, ଓଡ଼ିଶାର ମହାରାଜା ଯଦି ଶକ୍ତି ଅଛି ଯୁଦ୍ଧ କରିବାକୁ ଆସନ୍ତୁ।
0: ଯୁଦ୍ଧର ନିମନ୍ତ୍ରଣ ପାଇ ଯୁଦ୍ଧ ଭୂମିକୁ ନଗଲେ ସେ ଏକ କଳଙ୍କ ନୁହେଁ ମନ୍ତ୍ରୀ?
2: ନିଶ୍ଚୟ ମହାରାଜ,
0: କିନ୍ତୁ ଏ ଯୁଦ୍ଧ ଯେପରି କରିବାର ନୁହେଁ ତେବେ କରିବାକୁ ହେବ। ଆୟୋଜନ କର ସେନାପତି, ସୈନ୍ୟ ସଜ୍ଜିତ କର, ଯାଅ ପ୍ରସ୍ତୁତ ହୁଅ।
3: ଯୁଦ୍ଧ, ଅବଶେଷରେ ଯୁଦ୍ଧ, କି ପରିଣାମ ଏ ଯୁଦ୍ଧର? ଯୁଦ୍ଧର ଆହ୍ୱାନ ପଠାଇ ମୁଁ ବଡ଼ ଭ୍ରମ କରିଅଛି କାଞ୍ଚି ରାଜା। ନା, ଏ ଭ୍ରମ ତୁମ୍ଭର ନୁହେଁ, ଭ୍ରମ ପ୍ରଥମରେ ମୋର। ଉତ୍କଳର ସମ୍ମାନ ରକ୍ଷା ନିମନ୍ତେ ଏ ଯୁଦ୍ଧ କରିବାକୁ ହେଲା। ଏ ଉତ୍କଳ କାଞ୍ଚି ମଧ୍ୟରେ ଯୁଦ୍ଧ ନୁହେଁ, ଏ ପୁରୁଷୋତ୍ତମ ପଦ୍ମାବତୀଙ୍କର ଯୁଦ୍ଧ।

0: ରାଜ୍ୟ ଏ ଦୃଶ୍ୟ ଦିନେ ନୟନରେ ଦେଖିବି ସ୍ୱପ୍ନରେ ଶୁଦ୍ଧ ବିଚାର ନଥିଲି ଏ ଯେପରି ପଙ୍କ ସାଗରରୁ ପଦ୍ମର ଜନ୍ମ ନିଶିଥିନୀର ବିକଟତମ ମଧ୍ୟରୁ ଉଜ୍ଜଳ ଅରୁଣର ବିକାଶ ଆଜି ପ୍ରାଣ ମହାମନ୍ତ୍ରୀ ଚତୁର୍ଦ୍ଦିଗରେ ଆଜି ଆକାଶ ଅବନୀରେ ଆହ୍ଲାଦର କି ମଧୁର ଉଦ୍ବେଳନ ଆହା ପ୍ରକୃତି ଦେବୀଙ୍କର କି କମନୀୟ କ୍ରୀଡ଼ା
1: କ୍ଷମା କରିବେ ପିତା
0: ଚିରଜୀବୀ ହୁଅ ପୁତ୍ର କନ୍ୟା ମୋ ପୁରୁଷୋତ୍ତମ ଏ ପୁଣ୍ୟ ଉତ୍କଳ ଭୂମିର ସମ୍ରାଟ ଉତ୍କଳ ଦେଶ ତୁମ୍ଭ ପରି ରାଜପୁରୁଷ ପାଇ ଆଜି ଧନ୍ୟ ମୁଁ ରଣଭୂମିରେ ତୁମ୍ଭର ବୀରତ୍ୱ ଦେଖିଅଛି ପୁରୁଷୋତ୍ତମ ଶାନ୍ତି ବେଳେ ତୁମ୍ଭର ଉଦାରତା ଅନୁଭବ କରିଅଛି ତୁମ୍ଭ ଭଳି ମହାପୁରୁଷଙ୍କ ହସ୍ତରେ ମୋର କନ୍ୟା ପଦ୍ମାବତୀକି ଦେଇ ଆଜି ମୁଁ ଧନ୍ୟ ମା ପଦ୍ମ ସୁଖ ଦୁଃଖର ଚିର ସମ୍ପଦ ମୋର ପ୍ରାଣରେ ଏହାର ଏକ ଶତାଂଶ ଶାନ୍ତି ଲଭିନଥାନ୍ତି ଯଦି ପୁରୁଷୋତ୍ତମ ଦେବଙ୍କ ପରି ବୀର ଉଦାର ପୁରୁଷଙ୍କ ଜୀବନର ସହଚରୀ ସହଧର୍ମିଣୀ କରି ତୋତେ ଆଜି ନ ଦେଖିଥାନ୍ତି ଭଗବାନ ତୁମ୍ଭର ଅସୀମ କରୁଣା ତୁମ୍ଭର ଅସୀମ କରୁଣା ଏ ଯୁଗଳ ହୃଦୟରେ ଢାଳି ଦିଅ କରୁଣାମୟ ଅନନ୍ତ ଦୟା ତୁମ୍ଭର ଅକରନ୍ତି ତୁମ୍ଭର ମଙ୍ଗଳ ବିଧାନ ପ୍ରଭୁ

ଶୁଣିଲେ ନାଟକ ପୁରୁଷୋତ୍ତମ ଦେବ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ପୁରୁଷୋତ୍ତମ ଦେବ, ଅମରେନ୍ଦ୍ର ଚୌଧୁରୀ, ସେନାପତି ଧୈର୍ଯ୍ୟଧର ରାଉତ, ଅର୍ଜୁନ ସିଂ, ସୁରେନ୍ଦ୍ରନାଥ ମହାନ୍ତି, କାଞ୍ଚି ରାଜା, ବ୍ରଜକିଶୋର ମହାନ୍ତି, ସୁମନ୍ତ, ସମରେନ୍ଦ୍ର କୁମାର ସିହ୍ନା, ବିକ୍ରମ, ଭବାନୀ ଶଙ୍କର ପ୍ରହରାଜ, ରାମଚନ୍ଦ୍ର, ସୁରେଶ ଚନ୍ଦ୍ର ରାଉତ, ନରସିଂହ, ନରେନ୍ଦ୍ର କୁମାର ସାହୁ, ଉତ୍କଳ ଦୂତ, ବାସୁଦେବ ସାମଲ, କାଞ୍ଚି ମନ୍ତ୍ରୀ ଦୀପେନ ଘୋଷ, ଉତ୍କଳ ମନ୍ତ୍ରୀ ଦୟାନିଧି ଦାସ, କାଞ୍ଚି ରାଣୀ ଆଶାଲତା ଦେବୀ, କନକ, ପ୍ରମୋଦା ଶତପଥୀ, ପଦ୍ମାବତୀ, ଝରଣା ଦାସ ଏବଂ ଅନ୍ୟାନ୍ୟ ଭୂମିକାରେ ବିଷ୍ଣୁଚରଣ ପଟ୍ଟନାୟକ ଓ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ମୂଳମଞ୍ଚ ନାଟକ ଗୋଦାବରୀଶ ମିଶ୍ର, ବେତା ରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ।